ଆକାଶବାଣୀ ଭବାନୀ ପାଟଣା। ଆଜି 1948 ଶତାବ୍ଦ ଆଷାଢ଼ 17 ଦିନ 2026 ମସିହା ଜୁଲାଇ ମାସର 8 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ। ସମୟ ସକାଳ 5:58 ମିନିଟ୍।

ଶ୍ରୋତାବନ୍ଧୁ ଆପଣ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶିଳ୍ପୀ ହେଲେ ଅନୁରାଗ ପାତ୍ର, ଗୀତଟିକୁ ଲେଖିଛନ୍ତି ହିମାଂଶୁ ଭୂଷଣ ପାତ୍ର।

ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ସଂସ୍କାର ଏବଂ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନ କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

0: ସୂତ୍ରପାତ ହୋଇଥିଲା ଧର୍ମକୁ ନେଇ। ଭକ୍ତ ଭଗବାନଙ୍କ ପାଖକୁ ସିଧାସଳଖ ପହଞ୍ଚିପାରିବ ନା ଧର୍ମଗୁରୁଙ୍କ ମାଧ୍ୟମରେ ପହଞ୍ଚିପାରିବ। କଳହ ବିପ୍ଳବର ରୂପ ନେଇଥିଲା ଏବଂ ଧର୍ମରେ ବିଭାଜନ ସୃଷ୍ଟି ହୋଇଥିଲା। ଅଧେ କହିଲେ ଆମେ ଧର୍ମଗୁରୁଙ୍କ ମାଧ୍ୟମରେ ଭଗବାନଙ୍କୁ ପ୍ରାପ୍ତ ହେବୁ, ଆଉ ଅଧେ କହିଲେ ଧର୍ମଗୁରୁ କିଏ? ଭଗବାନ ଏବଂ ଭକ୍ତଙ୍କ ସମ୍ପର୍କ ମଧ୍ୟରେ କୌଣସି ପ୍ରତିବନ୍ଧକ ନଥାଏ। ଏହାର ହଜାର ହଜାର ବର୍ଷ ଆଗରୁ ବୁଦ୍ଧଦେବ ମଧ୍ୟ ଏହି କଥା ହିଁ କହିଥିଲେ, ପୂଜାପାଠ, ପଣ୍ଡିତ କିମ୍ବା କୌଣସି ଧର୍ମଗୁରୁ ତୁମକୁ ସ୍ୱର୍ଗକୁ ନେବେ ନାହିଁ। ଶାନ୍ତି ଓ ଅହିଂସା ଆଚରଣ କର, ଯାହା ବି ହେବ ଏଇଠି ହେବ। ମଧ୍ୟମ ମାର୍ଗ ଆଚରଣ କରି ମଣିଷ ମୋକ୍ଷ ପ୍ରାପ୍ତି ହେବ। ଆମ ଦେଶର ପରମ୍ପରାରେ ଗୁରୁଙ୍କୁ ଏହି ଦୃଷ୍ଟିକୋଣରୁ ଦେଖାଯାଇ ନାହିଁ। ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ଜରୁରୀ ନୁହେଁ ଗୁରୁ ଧର୍ମଗୁରୁ ହେବ। ବୀର ହନୁମାନ ହତାଶ ହୋଇ ଭଗବାନ ଶିବଙ୍କ ଆଶ୍ରୟ ନେଇଛନ୍ତି। ତାଙ୍କ ଭିତରେ ଆତ୍ମଜ୍ଞାନର ଅଭାବ ଦେଖି ଶିବ ପଚାରିଲେ, ତମେ କିଏ? ମୁଁ ହନୁମାନ, ମୁଁ ତୁମର ନାଁ ପଚାରୁନାହିଁ। ତମେ କିଏ? ମୁଁ ଜଣେ ବାନର, ମୁଁ ତୁମର ଜାତି ପଚାରୁନାହିଁ। ଶିବ ପୁଣି କହିଲେ, ତମେ କିଏ? ମୁଁ ଅଞ୍ଜନା ଓ କେଶରୀ ନନ୍ଦନ ପବନ ପୁତ୍ର। ମୁଁ ତୁମର ବଂଶ ପଚାରୁନାହିଁ, ଜଙ୍ଗଲରେ ବିଚରଣ କରୁଥିବା ଜଣେ ବାନର। ମୁଁ ତୁମର ଠିକଣା ପଚାରୁନାହିଁ। ଶିବ ବିରକ୍ତି ଭାବ ପ୍ରକାଶ କଲେ, ତମେ କିଏ? ଖୋଜିବାକୁ ଚେଷ୍ଟା କର। ହନୁମାନ ଲଜ୍ଜିତ ହେଲେ, ଆତ୍ମଜ୍ଞାନ ଏବଂ ଜୀବନର ଉଦ୍ଦେଶ୍ୟ ଅନ୍ୱେଷଣରେ ବାହାରି ପଡ଼ିଲେ। ତାଙ୍କ ପ୍ରଚଣ୍ଡ ଶକ୍ତି ବଳରେ ସୂର୍ଯ୍ୟଦେବଙ୍କ ପ୍ରବଳ ଗତିରେ ସମତାଳ ଦେଇ ଜ୍ଞାନ ଆହରଣ କଲେ ଏବଂ ଯୁଗ ଯୁଗ ଧରି ଅମର ହୋଇ ରହିଲେ। ଆମ ଦେଶର ପରମ୍ପରାରେ ଗୁରୁଙ୍କୁ ଏକ ଉଚ୍ଚ ଆସନ ଦିଆଯାଇଛି। ସେ ବିଶ୍ୱାମିତ୍ର ହୋଇପାରନ୍ତି, ଦ୍ରୋଣାଚାର୍ଯ୍ୟ ହୋଇପାରନ୍ତି, ବଶିଷ୍ଠ ହୋଇପାରନ୍ତି କିମ୍ବା ଶୁକ୍ରାଚାର୍ଯ୍ୟ। ଶିଷ୍ୟକୁ ସତ୍ମାର୍ଗ ପ୍ରଦର୍ଶନ କରିବା, ଅନ୍ଧାରରୁ ଆଲୋକକୁ ଏବଂ ଅଜ୍ଞାନରୁ ଜ୍ଞାନକୁ ନେଇଯିବା ଏମାନଙ୍କ କାମ। ପୁରାତନ କାଳରେ ମୁନି ଋଷିମାନେ ଆଶ୍ରମରେ ଗୁରୁକୁଳ କରିଥିଲେ, ଶିଷ୍ୟ ଗ୍ରହଣ କରୁଥିଲେ, ଉପଯୁକ୍ତ ମାର୍ଗ ଓ ଶିକ୍ଷା ପ୍ରଦାନ କରି ଘରକୁ ଛାଡ଼ୁଥିଲେ। ଯଦିଓ ଈଶ୍ୱରୀୟ ଜ୍ଞାନ ମଧ୍ୟ ପ୍ରଦାନ କରୁଥିଲେ, ଏମାନଙ୍କୁ ଧର୍ମଗୁରୁ ବୋଲାଯିବ ନାହିଁ। ଶ୍ରୀକୃଷ୍ଣ, ବଳରାମ, ସୁଦାମା ଏବଂ ଆରୁଣିଙ୍କ ଭଳି ଶିଷ୍ୟ ଏମାନେ ସୃଷ୍ଟି କରିଛନ୍ତି। ଏକଲବ୍ୟ ତ ଯୁଗ ଯୁଗ ଧରି ଉଦାହରଣ ହୋଇ ରହିଛନ୍ତି, କିନ୍ତୁ ସମ୍ପ୍ରତି ଗୁରୁ ଶିଷ୍ୟ ପରମ୍ପରା ବିଭିନ୍ନ କାରଣରୁ କଳୁଷିତ ହୋଇଯାଇଛି। ଏହାକୁ ପୁଣି ଥରେ ଜାଗ୍ରତ କରିବାକୁ ପଡ଼ିବ। ଗୁରୁମାନେ ଛାତ୍ରବତ୍ସଳ ଏବଂ ଛାତ୍ରମାନେ ଗୁରୁଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ବିଧେୟ। ଆଉ ଯେଉଁ ସାମାଜିକ ଏବଂ ଧର୍ମୀୟ ଗୁରୁ ଶିଷ୍ୟର ପରମ୍ପରା ରହିଛି, ତାକୁ ମଧ୍ୟ ଆଖି ଆଗରେ ରଖିବାକୁ ହେବ। ହୁଏତ ଯେଉଁ ଗୃହୀଗୁରୁ କରିବାର ପରମ୍ପରା ରହିଛି, ବାବା ଏବଂ ଧର୍ମଗୁରୁଙ୍କ ଆସିବା ପରେ ତାର ମର୍ଯ୍ୟାଦାରେ ହାନି ଘଟିଛି, କିନ୍ତୁ ଜ୍ଞାନ ଆହରଣ ତଥା ମାର୍ଗଦର୍ଶନ ପାଇଁ ଘର ସଂସାରୀ ବା ଗୃହୀଗୁରୁଙ୍କୁ ଉପେକ୍ଷା କରାଯାଇପାରିବ ନାହିଁ। ଗୁରୁ ଶିଷ୍ୟର ମହାନ ପରମ୍ପରା ଗୁରୁଙ୍କୁ ସମ୍ମାନ ଏବଂ ଉତ୍ତମ ସାମାଜିକ ସମ୍ପର୍କ ପ୍ରତିଷ୍ଠାରେ ଏହା ସହାୟକ ହୋଇପାରିଛି। ଆଉ ସମ୍ପ୍ରତି ଯେଉଁ ତଥାକଥିତ ବାବା ଏବଂ ଧର୍ମଗୁରୁଙ୍କ ପ୍ରସଙ୍ଗ ଚର୍ଚ୍ଚାରେ ଅଛି, ଲୋକ ଏବେ ସନ୍ଦେହାନ ଅଛନ୍ତି। ମଣିଷ ଜୀବନରେ ଗୁରୁର ଆବଶ୍ୟକତା ରହିଛି। ଜରୁରୀ ନୁହେଁ ସେ ବାବା କିମ୍ବା ଧର୍ମଗୁରୁ ହିଁ ହେବ।
1: ଶୁଣିଲେ ସଂସ୍କାର ଏବଂ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ ଆକାଶବାଣୀ ଭବନୀ ପାଟଣା। ଏଥର ଶୁଣନ୍ତୁ ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି।

ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଦେଶକାଳ ଓ ଦ୍ରବ୍ୟ ସମୂହର ଶୁଦ୍ଧି ଅଶୁଦ୍ଧି ସମ୍ପର୍କରେ କହିଛନ୍ତି, ଯେଉଁ ଦେଶରେ କୃଷ୍ଣ ସାର ମୃଗ ଓ ସତ୍ପୁରୁଷ ଥାଆନ୍ତି ସେହି ଦେଶ ସବୁଠୁ ବେଶୀ ଶୁଦ୍ଧ ଓ ଶ୍ରେଷ୍ଠ। ଗୁରୁମୁଖରୁ ଶୁଣିଲେ ମନ୍ତ୍ରର ଶୁଦ୍ଧି, ଭଗବାନଙ୍କଠାରେ କର୍ମଫଳ ସମର୍ପଣରେ କର୍ମର ଶୁଦ୍ଧି। ଅବଶ୍ୟ ବେଦରେ କୁହାଯାଇଛି ସ୍ୱର୍ଗକାମୀ ବ୍ୟକ୍ତି ଯଜ୍ଞ କରିବେ, କିନ୍ତୁ ବେଦୋକ୍ତ ଏହି ଫଳଶ୍ରୁତି ମନୁଷ୍ୟର ପରମ ପ୍ରାପ୍ୟ ନୁହେଁ। କେହି କେହି ବେଦର ଉଦ୍ଦେଶ୍ୟ ବୁଝି ନପାରି ସ୍ୱର୍ଗାଦି ରମଣୀୟ ପ୍ରାସଙ୍ଗିକ ପ୍ରାପ୍ତିକୁ ପରମ ଫଳ ବୋଲି ବର୍ଣ୍ଣନା କରିଥାନ୍ତି।

ଶୁଣିଲି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁରରୁ ଏବଂ ପରେ ପରେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

0: ନିଆଯାଇଛି। ଫି ତିନି ମାସେ ଏହି କମିଟି ବସିକରି ସିମେଣ୍ଟ ଆଉ ଇସ୍ପାତର ଦାମ ଚୂଡ଼ାନ୍ତ କରିବେ ବୋଲି ମାର୍ଗଦର୍ଶିକାଥି କୁହାଯାଇଛି। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଆଇବା 11 ତାରିଖନୁ ପୁରୀ ନୁ ଚାଲ୍ବା ଆଉ କୋରାପୁଟ ନୁ ଇ ଟ୍ରେନ୍ ଆଇବା 12 ତାରିଖନୁ ଚାଲ୍ବା ବୋଲି ରେଲବାଇ ତରଫରୁ ସୂଚନା ଦିଆଯାଇଛି। ହପ୍ତାକ ତିନି ଦିନ ଚାଲ୍ବାରକେ ଥିବା ଇ ଟ୍ରେନ୍ ପୁରୀ ନୁ ଫି ସୋମବାର, ଗୁରୁବାର ଆଉ ଶନିବାର ଆଉ କୋରାପୁଟ ନୁ ପୁରୀକେ ଫି ମଙ୍ଗଳବାର, ଶୁକ୍ରବାର ଆଉ ରବିବାର ଦିନ ଚାଲ୍ବା। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷନ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ସୁଶାସନକେ ସବୁନୁ ଅଧିକା ପ୍ରାଥମିକତା ଦେବାର ସହିତ ତହସିଲ କାର୍ଯ୍ୟାଳୟ ଲୋକ ସହଜ, ସ୍ୱଚ୍ଛ ଆଉ ଠିକ୍ ସମୟରେ ସେବା ଯୋଗାଇ ଦେବାରକେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇତାର ସହିତ ହପ୍ତାକେ ଅତି କମ୍ଥି ଦୁଇଟା ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରିକି ସେବା ବ୍ୟବସ୍ଥା ତଦାରଖ କରିବାରକେ ଉପଜିଲ୍ଲାପାଳଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋସିପ୍ 2026-27 ଲାଗି ବିଜ୍ଞପ୍ତି ବାହାରିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନ ଥିବା ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ସରକାରଙ୍କର ଅଲଗା ବିଭାଗଟି ପିଏଚ୍ଡି ପାଠ୍ୟକ୍ରମଟି ପଞ୍ଜିକୃତ ଛାତ୍ରଛାତ୍ରୀମାନେ ସ୍ୟାମ୍ସ ପୋର୍ଟାଲ୍ଟି ଏଥିଲାଗି ଆବେଦନ କରିପାରିବେ। ଗଲାକାଲିଠାନୁ ଆଇବ 30 ତାରିଖ ଅଧରାତି ତକ ଆବେଦନ କରିବାର ସମୟ ଧାରିଜ କରାଯାଇଛି। ପାଣିପାଗ ରାଜ୍ୟ ଲଗାୟତ ବର୍ଷା ସ୍ଥିତି ଉତରୁ ଭିନ୍ ଭିନ୍ ଜାଗାନ ବର୍ଷା ଟିକେ କମିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ହାଲକା ନୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଇତାର ସହିତ କେନ୍ଦୁଝର ଆଉ ମୟୂରଭଞ୍ଜ ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଧୋକାଗଟି ସାଙ୍ଗେ ବର୍ଷା ହୋଇପାରେ ବୋଲି କେନ୍ଦ୍ର ତରଫରୁ ସତର୍କ କରାଯାଇଛି। ସେଡ଼େ ରାଜ୍ୟ ବନ୍ୟା ସ୍ଥିତି ନାଇନ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗଲାକାଲି ବନ୍ୟା ସ୍ଥିତିର ସମୀକ୍ଷା କରିକି ରାଜ୍ୟ ସରକାର ସବୁ ପ୍ରକାରର ପରିସ୍ଥିତିର ମୁକାବିଲା କରିବାରକେ ପ୍ରସ୍ତୁତ ଅଛନ୍ ବୋଲି ସୂଚନା ଦେଇଛନ୍। ଆଜି ସକାଳର 6 ବଜେ ତକ ହୀରାକୁଦ ଜଳଭଣ୍ଡାରର ଜଳସ୍ତର 610.65 ଫୁଟ ରହିଛି। ଆବାକାଲି ସକାଳ ବେଳା ଜଳଭଣ୍ଡାରନୁ ଇ ବଛରର ପହିଲା ବୟଡ଼ ପାଣି ଛଡ଼ାଯିବ। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
1: माननीय श्री नरेंद्र मोदी भारत की जनता से करेंगे मन की बात आकाशवाणी के सभी केंद्र इसे प्रसारित करेंगे।
2: मेरे मन की बात आपके कारण सच्चे अर्थ में आपके मन की बात बन गई है। आपकी बातें सुनता हूँ, आपके लिए सोचता हूँ, आपके सुझाव देखता हूँ, उसी से मेरे विचारों की एक दौड़ शुरू हो जाती है जो आकाशवाणी के माध्यम से आपके पास पहुँचती है। बोलता मैं हूँ लेकिन बात आपकी होती है।
3: याद रखिएगा रविवार सुबह 11 बजे मन की बात।

ଏକ ଧାରାବାହିକ ବୈଦେଶ ବିଳାସ 8:45 ସକାଳ 9:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ, 9:30 ଓଡ଼ିଆ କଥାଚିତ୍ରର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଶୁଣିବେ ପୂର୍ବାହ୍ନ 10:10। ଦ୍ୱିତୀୟ ଅଧିବେଶନ ଦିନ 12:00 ଶୁଣିବେ ଲୋକଗୀତ କ୍ରମରେ ଦାସକାଠିଆ ଗୀତ, ପରିବେଷଣ କରିବେ ଜଗଦୀଶ ମେହେର ଏବଂ ସୁରେଶ ଚନ୍ଦ୍ର ସାହୁ। ସୁଗମ ସଙ୍ଗୀତ ପ୍ରଚାର କରିବୁ 12:30। ଚାଷର କଥା 10:00। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପ କାର୍ଯ୍ୟକ୍ରମ ଶୁଣିପାରିବେ 1:20। ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ 2:45। ତୃତୀୟ ଅଧିବେଶନ ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଯୁବବାଣୀ 5:30। ଆଜି ଏଥିରେ ଶୁଣିବେ ଖେଳ ଓ ଖେଳାଳି, 6:30 ଉଜ୍ଜଳ ଆମ ଦେଶ ଏବଂ 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ମଧ୍ୟ ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ଶୁଣିବେ ଚାଷବାସ ଗୀତ ଗଜଲ, 8:00 ଶିଳ୍ପୀମାନେ ହେଲେ ହେରି ଆନନ୍ଦ, ପଙ୍କଜ ଦାସ ଏବଂ ସୁଖଦେବ। 8:15 ଶୁଣିବେ ଆଞ୍ଚଳିକ ଗୀତ କ୍ରମରେ କଳାହାଣ୍ଡିଆ ଗୀତ, ପରିବେଷଣ କରିବେ ନବୀନ କୁମାର ବାଗ ଏବଂ ସାଥୀ। ସ୍ପୋର୍ଟସ୍ କିନ୍ 8:30 ସ୍ପଟଲାଇଟ୍, 9:15 9:30 ଚର୍ଚ୍ଚା କା ବିଷୟ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀରୁ। 10:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ, 10:30 ରହିଛି ଶାସ୍ତ୍ରୀୟ ଗାୟନ। ଶ୍ରୋତାବନ୍ଧୁ, ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଏବଂ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ପଢୁଛନ୍ତି ଲହରିକା ପଟ୍ଟନାୟକ। ପୂର୍ବାଞ୍ଚଳ ପରିଷଦ ସ୍ଥାୟୀ କମିଟିର ପଞ୍ଚଦଶତମ ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆନ୍ତଃରାଜ୍ୟ ସମନ୍ୱୟକୁ ସୁଦୃଢ଼ କରିବା, ବିଭିନ୍ନ ପ୍ରସଙ୍ଗର ସମାଧାନକୁ ତ୍ୱରାନ୍ୱିତ କରିବା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ତଥା ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ଉପରେ ବୈଠକରେ ଆଲୋଚନା ହୋଇଥିଲା। ଡାକ୍ତରମାନଙ୍କର ଦାବି ପୂରଣ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପାଞ୍ଚ ଜଣିଆ କମିଟି ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅର୍ଥ ସଚିବ କମିଟିର ଅଧ୍ୟକ୍ଷ ଅଛନ୍ତି। ଆସନ୍ତା 22 ତାରିଖରେ କମିଟି ସହ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ଓମ୍ସାର ପ୍ରଥମ ବୈଠକ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। 10 ଦଫା ଦାବି ନେଇ ଜୁଲାଇ 1ରୁ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ ଏବଂ 4 ତାରିଖରେ ସରକାର ଓମ୍ସା ସହିତ ଆଲୋଚନା କରିଥିଲେ। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଡିଜିଟାଲ ସାର୍ଟିଫିକେଟ୍ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ ସେମାନଙ୍କର ରୋଲ୍ ନମ୍ଘର ବ୍ୟବହାର କରି ଡିଜିଟାଲ ସାର୍ଟିଫିକେଟ୍ ବୋର୍ଡ ୱେବ୍ସାଇଟ୍ରୁ ଡାଉନ୍ଲୋଡ୍ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା

0: ବାୟୁବାହିତ ଡିଆଁ ରୋଗ। ସଂକ୍ରମିତ ରୋଗୀର କାଶ, ଛିଙ୍କ ଏବଂ ଏଣେତେଣେ ଛେପ ପଡ଼ିବା ଦ୍ୱାରା ସୁସ୍ଥ ଲୋକମାନଙ୍କୁ ଏହି ରୋଗ ବ୍ୟାପିଥାଏ। ଜଣେ ସଂକ୍ରମିତ ରୋଗୀ ଯଦି ଔଷଧ ନ ଖାଏ ତାହେଲେ ବର୍ଷକୁ 10-15 ଜଣ ଲୋକଙ୍କୁ ସଂକ୍ରମଣ କରିପାରେ। ଏହି ରୋଗର ସଂକ୍ରମଣ ରୋକିବାକୁ ହେଲେ ପ୍ରଥମେ ସଂକ୍ରମିତ ରୋଗୀକୁ ଚିହ୍ନଟ କରି ତୁରନ୍ତ ଉପଯୁକ୍ତ ଚିକିତ୍ସା କରିବା ଦରକାର। ଆମ ଭାରତବର୍ଷରେ ବହୁ ଲୋକ ଏହି ରୋଗରେ ସଂକ୍ରମିତ ହୋଇଥାନ୍ତି, ସେଥିପାଇଁ ଅଗ୍ରାଧିକାର ଭିତ୍ତିରେ ଆମ ସରକାର ଏହି ରୋଗର ସଂକ୍ରମଣ ରୋକିବା ପାଇଁ ଚେଷ୍ଟା ଚଳାଇଛନ୍ତି। ପ୍ରଥମେ NTCP ଆଉ ଏବେ RNTCP ପ୍ରୋଗ୍ରାମ ବା ପରିବର୍ଦ୍ଧିତ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସାହାଯ୍ୟରେ ସଂକ୍ରମିତ ରୋଗୀକୁ ଚିହ୍ନଟ କରି ଡଟ୍ସ ପଦ୍ଧତିରେ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି। ଯେଉଁ କାରଣରୁ ଏହି ରୋଗ ହୋଇଥାଏ ସେଗୁଡ଼ିକ ହେଲା, ଦେଖାଯାଇଛି ଯେ କେତେକ ନିର୍ଦ୍ଦିଷ୍ଟ ଜିନ୍ ବା ଗୁଣସୂତ୍ର ପାଇଁ ଲୋକମାନଙ୍କୁ ଏହି ରୋଗ ବେଶୀ ସଂକ୍ରମଣ କରିବାର ସମ୍ଭାବନା ଥାଏ। ମାଲ୍ ନ୍ୟୁଟ୍ରିସନ୍ ବା ଉପଯୁକ୍ତ ଖାଦ୍ୟ ନ ଖାଉଥିବା ବ୍ୟକ୍ତି, ପ୍ରଚୁର ମଦ୍ୟପାନ କରୁଥିବା ବ୍ୟକ୍ତି ବା ପାକସ୍ଥଳୀର ଅପରେସନ୍ ହୋଇଥିବା ବ୍ୟକ୍ତିମାନଙ୍କୁ ଏହି ରୋଗ ଅଧିକ ହେବାର ସମ୍ଭାବନା ଥାଏ। ଅଧିକ ମାନସିକ ଚିନ୍ତାଗ୍ରସ୍ତ ବ୍ୟକ୍ତିମାନଙ୍କୁ ଏହି ରୋଗ ବେଶୀ ଆକ୍ରାନ୍ତ କରିଥାଏ। କ୍ରମାଗତ ଭାବେ ଯଦି କିଛି ରୋଗ ଲାଗି ରହେ, ଯଥା ପିଲାଦିନେ ମିଳିମିଳା ବା ହୁପିଂ କଫ୍ ରୋଗ, ବଡ଼ ପିଲାମାନଙ୍କୁ ଟାଇଫଏଡ୍ ଭଳି ରୋଗ ହେଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ ଏବଂ ଯକ୍ଷ୍ମା ରୋଗ ହେବାର ସମ୍ଭାବନା ବଢ଼ିଯାଏ। ଛୋଟ ଜାଗାରେ ବହୁତ ଲୋକ ଏକା ସାଙ୍ଗରେ ବାସ କରୁଥିଲେ ଜଣେ ରୋଗୀଠୁ ବହୁତ ଲୋକଙ୍କୁ ବ୍ୟାପିବାର ସମ୍ଭାବନା ବଢ଼ିଯାଏ। କେତେକ ନିର୍ଦ୍ଦିଷ୍ଟ ହରମୋନ୍ ଶରୀରରେ କମିଗଲେ ବା ବଢ଼ିଗଲେ ଏହି ରୋଗ ହେବାର ସମ୍ଭାବନା ବେଶୀ ଥାଏ। ଯେମିତିକି ଷ୍ଟିରଏଡ୍ ଜାତୀୟ ଔଷଧ ବେଶୀ ଦିନ ସେବନ କଲେ, ଡାଇବେଟିସ୍ ରୋଗ କଣ୍ଟ୍ରୋଲରେ ନଥିଲେ ଏହି ରୋଗ ହେବାର ସମ୍ଭାବନା ବେଶୀ ଥାଏ। ଯେଉଁ ଲୋକମାନେ କାର୍ଯ୍ୟକ୍ଷେତ୍ରରେ ସିଲିକା ଧୂଳି ସଂସ୍ପର୍ଶରେ ଆସନ୍ତି ବା TB ରୋଗୀଙ୍କ ସଂସ୍ପର୍ଶରେ ଆସନ୍ତି ସେମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଗରିବ ଲୋକମାନେ ଅର୍ଥାଭାବରୁ ଉପଯୁକ୍ତ ଖାଦ୍ୟ ପାଆନ୍ତି ନାହିଁ, ବିଭିନ୍ନ ପ୍ରକାର ମାନସିକ ଦୁଶ୍ଚିନ୍ତା ଲାଗି ରହିଥାଏ ଏବଂ ଛୋଟ ଛୋଟ ଅନ୍ଧାରୁଆ ଘରେ ବହୁତ ଲୋକ ବାସ କରୁଥିବାରୁ ସେମାନଙ୍କୁ ଏହି ରୋଗ ଅଧିକ ଆକ୍ରାନ୍ତ କରିଥାଏ। HIV ଆକ୍ରାନ୍ତ ବ୍ୟକ୍ତିମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁ ଭାବରେ କମିଯିବା ଯୋଗୁଁ ସେମାନଙ୍କୁ ସୁସ୍ଥ ଲୋକମାନଙ୍କଠାରୁ ପ୍ରାୟ 5 ଗୁଣ ଅଧିକ ମାତ୍ରାରେ TB ରୋଗ ସଂକ୍ରମଣ ହୋଇଥାଏ। ଯକ୍ଷ୍ମା ରୋଗର ଲକ୍ଷଣଗୁଡ଼ିକ ହେଉଛି ଶୁଖିଲା କାଶ ବା କାଶ କଫ ବହୁ ଦିନ ଧରି ଲାଗି ରହିବା, କଫରେ ରକ୍ତ ପଡ଼ିବା, ଜ୍ୱର ହେବା, ରାତିରେ ଶରୀରରୁ ଝାଳ ଦେବା, ଓଜନ କମିଯିବା, ଭୋକ କମିଯିବା, ଦୁର୍ବଳ ଲାଗିବା, ଧଇଁ ସଇଁ ଲାଗିବା ବା କୌଣସି କାମ କଲେ ଅତିଶୀଘ୍ର ହାଲିଆ ହୋଇଯିବା, ଛାତିରେ ଯନ୍ତ୍ରଣା ଅନୁଭବ କରିବା କିମ୍ବା ଆଣ୍ଠୁ ଗଣ୍ଠି ବିନ୍ଧିବା ଇତ୍ୟାଦି। କୌଣସି ବ୍ୟକ୍ତିଠାରେ ଏହିସବୁ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ। ଏବେ ଏହି ରୋଗ ପାଇଁ ବହୁତ ଫଳପ୍ରଦ ଔଷଧ ସବୁ ବାହାରିଛି, ଯାହାକୁ ନିୟମିତ ଖାଇବା ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇପାରୁଛନ୍ତି। ସଂକ୍ରମିତ ରୋଗୀର ତୁରନ୍ତ ଏବଂ ନିୟମିତ ଚିକିତ୍ସା ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହେବା ସହିତ ଅନ୍ୟମାନଙ୍କୁ ରୋଗ ବ୍ୟାପିବା ଏବଂ ମଲ୍ଟିଡ୍ରଗ୍ ରେଜିଷ୍ଟାଣ୍ଟ ରୋଗ ହେବାର ସମ୍ଭାବନା ବହୁତ ପରିମାଣରେ କମିଯାଇଥାଏ। ସ୍ୱାସ୍ଥ୍ୟ ଶିକ୍ଷା ମାଧ୍ୟମରେ ଆମେ ରୋଗୀଙ୍କୁ କାଶିବା, ଛିଙ୍କିବା ସମୟରେ ମୁହଁ ଓ ନାକକୁ କନାରେ ଘୋଡ଼ାଇବା ଏବଂ ଛେପକୁ ଇଆଡ଼େ ସିଆଡ଼େ ନ ପକାଇବା ପାଇଁ ପ୍ରବର୍ତ୍ତାଇ ପାରିବା। ଜନ୍ମ ପରେ ସବୁ ପିଲାମାନଙ୍କୁ ଅନ୍ୟାନ୍ୟ ଟିକା ସହିତ BCG ଟିକା ଦେବା ନିହାତି ଜରୁରୀ। ସଂକ୍ରମିତ ମାଆର ଶିଶୁମାନଙ୍କୁ TB ରୋଗ ନ ହେବା ପାଇଁ INH ଔଷଧ କେମୋପ୍ରୋଫାଇଲାକ୍ସିସ୍ ଆକାରରେ ଦିଆଯିବା ଦରକାର। ଏହି ଔଷଧ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣାରେ ମିଳିଥାଏ। ରୋଗୀର ସଂସ୍ପର୍ଶରେ ଆସୁଥିବା ଅନ୍ୟ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିୟମିତ କରାଇବା ଦରକାର। ରୋଗୀ ସୁଷମ ଖାଦ୍ୟ ଖାଇବା ଦରକାର, ମଦ ଓ ସିଗାରେଟ୍ଠାରୁ ଦୂରେଇ ରହିବା ଉଚିତ, ରୋଗୀ ମାନସିକ ଚିନ୍ତାରୁ ନିଜକୁ ଦୂରେଇ ରଖିଲେ ଭଲ। ଏହିସବୁ ଉପାୟ ଅବଲମ୍ବନ କଲେ ବସନ୍ତ ରୋଗ ପରି ଆମ ସମାଜରୁ TB ରୋଗର ମୂଳୋତ୍ପାଟନ ହୋଇପାରିବ ଏବଂ ଏକ ଯକ୍ଷ୍ମାମୁକ୍ତ ଭାରତ ସୃଷ୍ଟି ହୋଇପାରିବ।
1: ଆମର ଶାସ୍ତ୍ରୀ ଶୁଣୁଥିଲେ ଆଲୋଚନା, ଯକ୍ଷ୍ମା ରୋଗର ଚିକିତ୍ସା ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଗୀତାଞ୍ଜଳି ପଣ୍ଡା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛନ୍ତି ଭାରତ ଓ ଇଣ୍ଡୋନେସିଆ। ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ଓ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ। ଭାରତ ବାହାରିନ୍ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଉଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ ବିରୁଦ୍ଧରେ ପୁଣି ଥରେ ସାମରିକ ପଦକ୍ଷେପ ଗ୍ରହଣ କରିଛି ଆମେରିକୀୟ ସେନା। ଭେନେଜୁଏଲା ଭୂକମ୍ପରେ 3685କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଟେଣ୍ଟ ବ୍ରିଜ୍ T20ରେ ଭାରତକୁ 125 ରନ୍ରେ ପରାସ୍ତ କଲା ଇଂଲଣ୍ଡ। ଭାରତ ଏବଂ ଇଣ୍ଡୋନେସିଆ ସମସ୍ତ ପ୍ରକାର ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛନ୍ତି। ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୌଓ ସୁବିଆନ୍ତୋଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ଜାରି ଏକ ମିଳିତ ବିବୃତ୍ତିରେ ଆନ୍ତର୍ଜାତିକ ଆଇନ ଅନୁଯାୟୀ ଆହ୍ୱାନର ମୁକାବିଲା ଦିଗରେ ନିର୍ଣ୍ଣାୟକ ସମନ୍ୱିତ ଏବଂ ଆନ୍ତର୍ଜାତିକ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଆତଙ୍କବାଦୀଙ୍କୁ ସହାୟକ ପ୍ରଦାନ କରୁଥିବା ଗୋଷ୍ଠୀଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରିବାକୁ ଉଭୟ ନେତା ସହମତ ହୋଇଛନ୍ତି। ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳ ଆଭିମୁଖ୍ୟ ଉପରେ ଆଲୋକପାତ କରି ଉଭୟ ପକ୍ଷ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗ ବୃଦ୍ଧି କରିବାକୁ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଏଥିରେ ମିଳିତ ଜାତିସଂଘ ଏବଂ ଆର୍ଥିକ କାର୍ଯ୍ୟକ୍ଷେତ୍ର ଅନ୍ତର୍ଭୁକ୍ତ। ଆତଙ୍କବାଦ କାର୍ଯ୍ୟକଳାପ ବିରୁଦ୍ଧରେ ଉଭୟ ଦେଶ ସେମାନଙ୍କର ଘରୋଇ ଆଇନ ଏବଂ ଅନ୍ତର୍ଜାତୀୟ ଦାୟିତ୍ୱ ଅନୁଯାୟୀ ସୂଚନା ଆଦାନ ପ୍ରଦାନକୁ ଅଧିକ ସଶକ୍ତ କରିବା ନେଇ ସହମତ ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ଏ ସଂକ୍ରାନ୍ତ ଏକ ବୁଝାମଣାପତ୍ର ଖୁବ୍ ଶୀଘ୍ର ସ୍ୱାକ୍ଷରିତ ହେବାର ଆଶା କରାଯାଉଛି। ଆତଙ୍କବାଦ ବିରୋଧୀ, ଅନ୍ତରାଷ୍ଟ୍ରୀୟ ଅପରାଧୀ, ସାଇବର ସୁରକ୍ଷା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଶିଳ୍ପ, ସାମୁଦ୍ରିକ ସୁରକ୍ଷା ଏବଂ ମହାକାଶ କ୍ଷେତ୍ର ସହଯୋଗକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ଭାରତ ଇଣ୍ଡୋନେସିଆ ତୃତୀୟ ପର୍ଯ୍ୟାୟ ସୁରକ୍ଷା ଆଲୋଚନାକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି। ଆର୍ଥିକ ଏବଂ ବାଣିଜ୍ୟ ସହଯୋଗ ଉପରେ କେନ୍ଦ୍ରୀଭୂତ ଆଲୋଚନାରେ 2047 ବିକଶିତ ଭାରତ ଦୃଷ୍ଟିକୋଣ ଏବଂ 2045 ଇଣ୍ଡୋନେସିଆ ଏମ୍ସ ଉପରେ ଉଭୟ ନେତା ମତ ବିନିମୟ କରିଛନ୍ତି। ରାଷ୍ଟ୍ରପତି ସୁବିଆନ୍ତୋଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତ ଗସ୍ତ ପାଇଁ ଆମନ୍ତ୍ରଣ କରିଛନ୍ତି। ଭାରତ ବାହାରିନ୍ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ଡକ୍ଟର ଜୟଶଙ୍କରଙ୍କ ବାହାରିନ୍କୁ ଦୁଇଦିନିଆ ଗସ୍ତ ଗତକାଲି ଶେଷ ହୋଇଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ବାହାରିନ୍ର ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। କ୍ରାଉନ୍ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ପ୍ରିନ୍ସ ସଲମାନ ବିନ୍ ହମାଦ ଅଲ୍ ଖଲିଫା ଏହି ଆଲୋଚନା ବୈଠକରେ ଉପସ୍ଥିତ ଥିଲେ। ସେଠାକାର ଉପପ୍ରଧାନମନ୍ତ୍ରୀ ଶେଖ୍ ଖାଲିଦ୍ ବିନ୍ ଅବଦୁଲ୍ଲା ଅଲ୍ ଖଲିଫାଙ୍କ ସହ ମଧ୍ୟ ଡକ୍ଟର ଜୟଶଙ୍କର ପୃଥକ ଭାବେ ବୈଠକରେ ଯୋଗ ଦେଇଥିଲେ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ତଥା ବନ୍ଧୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ପାଇଁ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଡକ୍ଟର ଜୟଶଙ୍କର ଆଲୋଚନା କାଳରେ ମତ ଉପସ୍ଥାପନ କରିଛନ୍ତି। ସେଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସୁରକ୍ଷା ଏବଂ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ଡକ୍ଟର ଜୟଶଙ୍କର ବାହାରିନ୍ର ନେତୃତ୍ୱକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କ ସହ ମଧ୍ୟ ଭାବ ବିନିମୟ କରିଛନ୍ତି। ସୂଚନାଯୋଗ୍ୟ ଡକ୍ଟର ଜୟଶଙ୍କରଙ୍କର କାତାର, ବାହାରିନ୍, କୁଏତ, ଓମାନ, ନ୍ୟୁୟର୍କ ଏବଂ ବ୍ରସେଲ୍ସକୁ 11 ଦିନିଆ ଗସ୍ତରେ ଅଛନ୍ତି। ଏଲ୍ ନିନୋର ସମ୍ଭାବ୍ୟ ପ୍ରଭାବ ଏବଂ ଏ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀର ସେବାତୀର୍ଥଠାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 15ରୁ ଅଧିକ ମନ୍ତ୍ରଣାଳୟର ସଚିବ ଏବଂ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ପ୍ରଭାବର ମୂଲ୍ୟାଙ୍କନ କରାଯିବା ସହିତ ଏହାର ସମାଧାନ ପନ୍ଥା ନେଇ କାର୍ଯ୍ୟ କରିବାକୁ ଡକ୍ଟର ମିଶ୍ର କହିଛନ୍ତି। ଏଲ୍ ନିନୋ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ପର୍ଯ୍ୟାପ୍ତ ଉପଲବ୍ଧତାକୁ ଉଚ୍ଚ ପ୍ରାଥମିକତା ପ୍ରଦାନ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ବୈଠକରେ ଭାରତୀୟ ପାଣିପାଗ ବିଭାଗର ଅଧିକାରୀ ଜୁନ୍ ଏବଂ ଜୁଲାଇ ମାସର ବର୍ଷା ସ୍ଥିତି ନେଇ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଏଲ୍ ନିନୋର ପ୍ରଭାବର ମୁକାବିଲା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ବୈଠକରେ ରିପୋର୍ଟ ଉପସ୍ଥାପନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ଇରାନ ବିରୁଦ୍ଧରେ ଆମେରିକୀୟ ସେନା ନୂତନ ସାମରିକ ପଦକ୍ଷେପ ଗ୍ରହଣ କରିଛି। ହର୍ମୁଜ ପ୍ରଣାଳୀରେ ତିନୋଟି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ।

0: ପରିପ୍ରେକ୍ଷୀରେ ଆମେରିକୀୟ ସେନା ଏହି ପଦକ୍ଷେପ ଗ୍ରହଣ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏ ସମ୍ପର୍କରେ ସୂଚନା ଦେଇଛି। ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି, ଇରାନ୍ର ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଉପକୂଳବର୍ତ୍ତୀ ନିରୀକ୍ଷଣ ବ୍ୟବସ୍ଥା, ଭୂପୃଷ୍ଠର ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଜାହାଜ ପ୍ରତିରୋଧୀ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଉତ୍କ୍ଷେପଣ ସ୍ଥଳକୁ ଲକ୍ଷ୍ୟ ରଖି ଆମେରିକା ସେନା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। କ୍ୱେସନ୍ ଏବଂ ବନ୍ଦର ନିକଟବର୍ତ୍ତୀ ଆବାସସ୍ଥଳୀଗୁଡ଼ିକରେ ବିସ୍ଫୋରଣ ହୋଇଥିବା ନେଇ ଇରାନ୍ର ସରକାରୀ ଗଣମାଧ୍ୟମ ସୂଚନା ଦେଇଛି। ଇରାନ୍ର ଉପବୈଦେଶିକ ମନ୍ତ୍ରୀ କାଜେମ୍ ଘାରିବାବାଦୀ କହିଛନ୍ତି, ଆମେରିକାର ଏଭଳି ପଦକ୍ଷେପ ଯୁଦ୍ଧବିରତି ଚୁକ୍ତିକୁ ଉଲ୍ଲଂଘନ କରୁଛି। ଅନ୍ୟପକ୍ଷରେ ଇରାନ୍ ତୈଳ ବିକ୍ରୟ ନେଇ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ଆମେରିକା ପ୍ରତ୍ୟାହାର କରିଥିବା ଜଣାପଡ଼ିଛି। ଆମେରିକାର ଏଭଳି ପଦକ୍ଷେପକୁ ଇରାନ୍ର ବୈଦେଶିକ ମନ୍ତ୍ରଣାଳୟ ଦୃଢ଼ ନିନ୍ଦା କରିଛି। ଭେଞ୍ଜୁଆଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 3685କୁ ବୃଦ୍ଧି ପାଇଛି। ଗତମାସ 24 ତାରିଖରେ କ୍ରମାଗତ ଭାବେ ସେଠାରେ 2 ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ 7.2 ଏବଂ 7.5 ରେକର୍ଡ କରାଯାଇଛି। ଗତ କିଛିଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ 16,740 ଜଣ ଆହତ ହୋଇଥିବା ଜଣାପଡ଼ିଛି। ବହୁ ଲୋକ ନିଖୋଜ ହୋଇଥିବା ରିପୋର୍ଟ କରାଯାଇଛି। ରାଜଧାନୀ କାରାକାସ୍ ନିକଟବର୍ତ୍ତୀ ସିମୋନ୍ ବୋଲିଭର ଆନ୍ତର୍ଜାତିକ ବିମାନ ବନ୍ଦର ଭୂକମ୍ପ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି, ଫଳରେ ଆନ୍ତଃଦେଶୀୟ ଏବଂ ବହିର୍ଦେଶୀୟ ବିମାନ ପରିବହନ ପ୍ରଭାବିତ ହେଉଛି। ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ କହିଛନ୍ତି, ବିକଳ୍ପ ରନ୍ୱେ ବ୍ୟବହାର ମାଧ୍ୟମରେ ବିମାନ ବନ୍ଦରକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ ଜାରି ରହିଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଆନ୍ତର୍ଜାତିକ କ୍ଷେତ୍ରରେ ଅଶୋଧିତ ତୈଳ ମୂଲ୍ୟ ସ୍ଥିର କିମ୍ବା ହ୍ରାସ ପାଇଲେ ଘରୋଇ କ୍ଷେତ୍ରର ମୂଲ୍ୟ ନିର୍ଦ୍ଧାରଣ ଦିଗରେ ସକାରାତ୍ମକ ପରିବର୍ତ୍ତନର ସମ୍ଭାବନା ରହିଛି। ନୂଆଦିଲ୍ଲୀରେ ବିକଶିତ ଭାରତ ସମ୍ମିଳନୀ 2026କୁ ଗତକାଲି ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି, କୂଟନୈତିକ ସମ୍ପର୍କ, ସମୟୋଚିତ ନୀତିଗତ ନିଷ୍ପତ୍ତି, ଘରୋଇ ଉତ୍ପାଦନ ବୃଦ୍ଧି ଆଦି ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ତଥା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ସାମ୍ପ୍ରତିକ ବିଶ୍ୱ ଆହ୍ୱାନକୁ ଭାରତ ସଫଳତାର ସହ ମୁକାବିଲା କରିପାରିଛି। ଶକ୍ତି ଯୋଗାଣ କ୍ଷେତ୍ରରେ ସଠିକ୍ ତଥା ସମୟୋଚିତ ପଦକ୍ଷେପ ଯୋଗୁଁ ଘରୋଇ କ୍ଷେତ୍ରରେ ଏଲ୍ପିଜିର ନିରନ୍ତର ଯୋଗାଣ ସୁନିଶ୍ଚିତ ହୋଇପାରିଛି। ପ୍ରଭାବଶାଳୀ କୂଟନୈତିକ ପ୍ରୟାସ ଯୋଗୁଁ ହର୍ମୁଜ୍ ପ୍ରଣାଳୀ ଦେଇ ଭାରତୀୟ ପରିବହନ ଜାହାଜଗୁଡ଼ିକ ସହଜ ତଥା ସୁଗମ ଭାବେ ଅତିକ୍ରମ କରିପାରିଛି ବୋଲି ଶ୍ରୀ ପୁରୀ କହିଛନ୍ତି। ଇନ୍ଧନ ମୂଲ୍ୟ ଉପରେ ଆଲୋକପାତ କରି ଶ୍ରୀ ପୁରୀ କହିଛନ୍ତି, ଗତ 4 ମଧ୍ୟରେ ଭାରତରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅନ୍ୟ ରାଷ୍ଟ୍ର ତୁଳନାରେ ସର୍ବନିମ୍ନ ରହିଛି। ଭାରତ ଇଂଲଣ୍ଡ ଚଳିତ ଟି20 ପୁରୁଷ କ୍ରିକେଟ୍ ସିରିଜ୍ର ଗତକାଲିର ତୃତୀୟ ମ୍ୟାଚ୍ରେ ଇଂଲଣ୍ଡ ବିଜୟୀ ହୋଇଛି। ନଟିଂହାମ୍ର ଟେଣ୍ଟ ବ୍ରିଜ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଇଂଲଣ୍ଡ 125 ରନ୍ରେ ଭାରତକୁ ପରାସ୍ତ କରିଛି। 5 ସିରିଜ୍ରେ ଇଂଲଣ୍ଡ 2-0 ଆଗୁଆ ହୋଇଛି। ଟସ୍ ଜିତି ଭାରତ ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭର୍ରେ ଇଂଲଣ୍ଡ 7 201 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଫିଲିପ୍ ସଲ୍ଟ ସର୍ବାଧିକ 70 ରନ୍ ସଂଗ୍ରହ କରିଥିଲେ। 202 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ 11 ଓଭର ଏବଂ 4 ବଲ୍ରେ ସମସ୍ତ ୱିକେଟ୍ ହରାଇ ମାତ୍ର 76 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡର ଜୋଫ୍ରା ଆର୍ଚର୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ସ୍ୱିଜରଲ୍ୟାଣ୍ଡ ଏବଂ ଆର୍ଜେଣ୍ଟିନା କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଭ୍ୟାଙ୍କୋଭର୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ପେନାଲ୍ଟି ସୁଟ୍ଆଉଟ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆକୁ 4-3 ପରାସ୍ତ କରିଛି। ଏହି ବିଜୟ ସହ ସ୍ୱିଜରଲ୍ୟାଣ୍ଡ ପ୍ରଥମ ଥର ପାଇଁ ଫୁଟବଲ ବିଶ୍ୱକପ୍ର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ଆଟଲାଣ୍ଟାଠାରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା 3-2 ଇଜିପ୍ଟକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସମସ୍ତ ପ୍ରକାର ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛି ଭାରତ ଓ ଇଣ୍ଡୋନେସିଆ। ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ଓ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ। ଭାରତ ବାହାରିନ୍ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଉଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ୍ ବିରୁଦ୍ଧରେ ପୁଣି ଥରେ ସାମରିକ ପଦକ୍ଷେପ ଗ୍ରହଣ କରିଛି ଆମେରିକୀୟ ସେନା। ଭେଞ୍ଜୁଆଲା ଭୂକମ୍ପରେ 3685କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଟେଣ୍ଟ ବ୍ରିଜ୍ ଟି20ରେ ଭାରତକୁ 125 ରନ୍ରେ ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ ପ୍ରଭାତ ପରିକ୍ରମା।
2: ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ।

0: ଶୁଣିଲି ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି ଆକାଶବାଣୀ ଭବନୀ ପାଟଣା। ବର୍ତ୍ତମାନ ଶୁଣନ୍ତୁ କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।
1: ଆମେ ତ ସବୁ ଜାଣିଛୁ ଧାନ ଚାଷ ହେଲା ଆମର ଅଞ୍ଚଳର ମୂଲ ଚାଷ। ଇତାକେ ଆମର ଛୋଟ ମୋଟିଆ ଚାଷୀ ଠାନୁ ଆରମ୍ଭ କରିକରି ବଡ଼ ଚାଷୀମାନେ ପୁଣି କରିଥିସନ୍। ହେଥିର୍ ଲାଗି ଏ ଚାଷ କେନ୍ତା କରି ଭଲ ହେବା ଆରୁ ଅଧିକ

0: ଅମଲ ହେବା ସେ ବିଷୟରେ ଆମେ ସବୁବେଳେ ଚିନ୍ତା କରିଥିସୁ। ହେଲେ ଧାନ ନୁ ଭଲ ଅମଲ ହେବାର ଲାଗି ଖାଲି ଭଲ ବିହନ ନେଇଗଲେ ନେଇ ହିଏ, ତାର ସନେ ଠିକ ସାରକେ ଠିକ ନାପେ ଠିକ ସମୟରେ ଦେବାକେ ପଡ଼ବା ଆମକେ। ତ ଆମର ଅଧିକାଂଶ ଚାଷୀ ଭାଇ ଭାଇ ମାନେ ସାର ବେଲେ ଖାଲି ୟୁରିଆ ଡିଏପି ସାର ମାନକେ ବୋଲି ବୁଝିଥିସନ୍। ହେଲେ ଆଜିକାଲି ଯୁଗ ବଦଳିଲା ନା, ଏ ସାର ମାନଙ୍କର ସନେ ଆର୍ ବି ଅଲଗା ସାର ଅଛେ, ଯେନ୍ଟା ବିଷୟରେ ଆମେ ଖୁବ୍ ଲୋକ ନେଇ ଜାନୁ, ସେଟା ହେଲା ଅଣୁସାର। ହେଲେ ଏଟା ଗାଁ ଗୁଣା ମାନକେ ସହଜେ ନେଇ ମିଲେ, ଆର୍ ଯଦି ବି ମିଲବା ବେଲେ ଖୁବ୍ ଦାମ ପଡ଼ସି, ଯେନ୍ଟାର ଲାଗି ଆମର ଚାଷୀ ଭାଇ ଭାଇ ମାନେ ବ୍ୟବହାର ନେଇ କରିପାରନ୍। ହେଥିଲାଗି ଆମେ ଏ ଅଣୁସାର ଜୈବିକ ଟନିକ କେ କେନ୍ତା କରି ନିଜେ ତିଆରି କରିପାରମା ଜାଣି ରଖମା। ପ୍ରଥମେ ଆମେ ନେମା 200 liter ପ୍ଲାଷ୍ଟିକ ଡ୍ରମ୍, ଯେନେ 100 to 150 liter ପାଣି ନେମା। ତେନକେ ଦରକାର 10 liter ଗାଏମୁତ। ଗାଏମୁତ ନେବାର କାରଣ ହେଲା ଇଥିନେ ପ୍ରାକୃତିକ ୟୁରିଆ ଆର ଏମୋନିଆ ଥିବାର ସନେ ରୋଗ ପୋକ ମନକେ ମାରବାର ଶକ୍ତି ବି ଅଛି, ଯେନ୍ଟା ଗଛର ଲାଗି ଖୁବ ଦରକାର। 3 number ଦରକାର 2 kg ଗୁଡ଼, କାହିଁକି କି ଗୁଡ଼ ଭିରାମା ବେଲେ ଟନିକ କେ ବନାବାର ଉପକାରୀ ଜୀବାଣୁ ମନକର ଖାଦ୍ୟ ପାସେ ଏଟା ବ୍ୟବହାର ହେଇପାରବା। 4 number ହେଲା ପୁରା ଖତୁଆ ମାଟ, ଯେନ୍ ଲୋକେ ଆଗନୁ ଅଲଗା ସାରସୁରା ନେଇ ଭିରିଥିବା ଆରୁ ବଟଗଛର ତଲଠାନୁ ନେଲେ ତ ଆର୍ ଭଲ, କାହିଁକି କି ଏ ଗଛର ତଲର ମାଟ ନେ ଖୁବ ଗୁଡ଼ା ଉପକାରୀ ବ୍ୟାକ୍ଟେରିଆ ମାନ ଥିସି, ଯେନ୍ଟା ପଛକେ ଧାନ ଗଛକେ ବି ଭଲ କରି ବଢ଼ବାର ନେ ସାହାଯ୍ୟ କରିଥିସି। 5 number ଜିନିଷ ଯେନ୍ଟା ଏ ଟନିକ ବନାବାର ନେ କାମ ଆସି ସେଟା ହେଲା 2 kg ଛାର। ଏଟାକେ ମିଶାବାର କାରଣ ହେଲା ଏଥିନେ ପଟାସିୟମ କ୍ୟାଲସିୟମ ଥିସି ଆରୁ ମାଟ ନେ ଥିବାର ଅମଲ ଭାଗକେ ବି କମେଇଥିସି, ଯେନ୍ଟା ଚାଷର ଲାଗି ଖୁବ ଭଲ। ତେନକେ ଆମେ ନେମା 5 kg ପାଚଲା କଦଳୀ ଚୋପା, ଏଟା ମାନକେ ଆମେ ହଲ ଦୋକାନୁ କି ମନ୍ଦିର ମାନଙ୍କର ଠାନୁ ଠୁଲେଇ ପାରମା। ଏଥିନେ ପଟାସିୟମ ଆର ମ୍ୟାଗ୍ନେସିୟମ ଥିସି, ଯେନ୍ଟାକି ଗଛର ପିଲ ବାହାରିଲା ବେଲକେ ଖୁବ ଦରକାର ହେସି। ତେନକେ ଦରକାର 10 kg କଚା ଗୋବର, ଗୋବର ନେବି ନାଇଟ୍ରୋଜେନ ଆରୁ ମାଟକେ ଖତୁଆ କରିଥିସି ଆର ଗଛକେ ଖାଦ ବି ଯୋଗେଇଥିସି। ତେନକେ ଆମେ ଇଥିନେ ଗୁଲିଦେମା 1 kg ବେସନ, ଇ ବେସନ ନେ ଯେନ୍ ପ୍ରୋଟିନ ଥିସି ସେଟା ସଡ଼ିଗଲେ ସେଥିନୁ ତିଆରି ହେସି ଆମିନୋ ଏସିଡ୍, ଆର୍ ଏଟା ଗଛ ବଢ଼ବାର ହରମୋନ ଭଳିଆ କାମ ଦେସି। ତେନକେ ଆମେ ନେମା 2 liter ବାଗି ଦହି, ଆର୍ ଯଦି ଏଟା ପୁରୁଣାଟା ହେଇଛି ବେଲେ ତ ଆର୍ ଭଲ, କାହିଁକି କି ଏଥିନେ ଖୁବ କ୍ୟାଲସିୟମ ଆର ଜିଙ୍କ ଥିସି। ଏସବୁକେ ଗୁଲବାର ଲାଗି ଆମେ ପ୍ଲାଷ୍ଟିକ ଡ୍ରମ୍ ଆର୍ କାଠର ବାଡ଼ି ଏକା ବ୍ୟବହାର କରମା, ଲୁହା କି ଅଲଗା ଧାତୁ ବ୍ୟବହାର ନେଇ କରମା। ଏବେ ଯେତିକି ସବୁ ଆମେ ଜାଣିଲୁ ସେଟା ମାନକେ ଗୁଲ୍ଲା ଉତାରୁ 7 ପରା ଗଲେ ଏ ଟନିକ ତିଆରି ହେଇଆସି। ଏବେ ଆମେ ଜାନମା ଏଟାକେ କେନ୍ତା କରି କେତେ ଲେଖା ଆରୁ କେନ୍ ସମୟନେ ଦେମା। ଏଟାକେ ଆମେ ସିଧା ଧାନ କ୍ଷେତରେ ବ୍ୟବହାର କରିପାରମା। ଆମେ 100 liter ଇ ଟନିକ ତିଆରି କରିଛୁ ବେଲେ 500 liter ପାଣିରେ ଗୁଲି କରି ତାକେ ବ୍ୟବହାର କରିପାରମା। ମାତ୍ର ଧ୍ୟାନ ଦେମା ଯେତେବେଳେ ଇ ଟନିକ ଦେମା ଜମିନେ ପାନ 2 angles ପରା ଥିବାର ଅଛି, ବେଲେ ଯାଇ ସେ ପାନିରେ ମିଶିକରି ଜମିର ସବାଡ଼େ ସମାନ କରି ଯାଇପାରବା ଆରୁ ସବୁ ଗଛକେ ସମାନ ପରିମାଣରେ ଇ ଟନିକ ପହଞ୍ଚି ପାରବା। ଇତାକେ ଆମେ ପିଲସାର ହିସାବନେ ଧାନ ଗଛ 20-25 days ହେଇଥିଲା ବେଲକେ ଦେଇପାରମା, ଆର୍ ଥୋଡ଼ସାର ହିସାବନେ 45-50 days ଉତାରୁ ବି ଦେଇପାରମା। ଆର୍ ଯଦି ଆମେ ସିଧା ମାଟ ନେ ଇ ପାନକେ ଦେମା ବେଲେ କ୍ଷେତନୁ ପାନ ନେଇ ଢିଲମା, ପାନ ବାନ୍ଧିକରି ରଖିଥିମା 2-3 days ତକ। ଏନ୍ତା କଲେ ଇ ଟନିକ ମାଟକେ ଆର୍ ଗଛକେ ଭଲ କରି ମିଲିପାରବା। ଆର୍ ଗୋଟେ କଥା ଆମେ ଜାଣି ରଖମା ଯେ ଇତାକେ ଆମେ 10 liter 100 liter ପାନନେ ଗୁଲି କରି ସ୍ପ୍ରେ କରିପାରମା। ଇ ଟନିକ ଦେବାର ଠିକ ସମୟ ହେଲା ସକାଳେ କି ନା ହେଲେ ଉପର ବେଲା। ଆର୍ ଗୋଟେ କଥା ଆମେ ନେଇ ପାର୍ସିମା, ଇତାର ସନେ କେବେ ବି ରାସାୟନିକ ସାର ବ୍ୟବହାର ନେଇ କରମା, ନେଇ ହେଲେ ଇଥିନେ ଥିବାର ଭଲ ବ୍ୟାକ୍ଟେରିଆ ମାନେ ମରିଯିବେ, ଯେନ୍ଥିର୍ ଲାଗି ତାର ଅସଲି ଭଲ ଗୁଣ ମାନେ ଆର୍ ନେଇ ମିଲିପାରେ ନା।
1: ଶୁଣିଲି କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ଶୁଣନ୍ତୁ ପୁରାତନୀ କ୍ରମରେ ଛାନ୍ଦ। ପ୍ରଥମେ ଶିଳ୍ପୀ ହେଲେ ଶ୍ୟାମମଣି ଦେବୀ, ଗୀତ ରଚନା କରିଛନ୍ତି ଉପେନ୍ଦ୍ର ଭଞ୍ଜ।

ବହୁ ପ୍ରାଚୀନ କାଳରୁ ପୁରୀ ଧାମ ଶ୍ରୀକ୍ଷେତ୍ର ଏକ ପରମ ପାବନ କ୍ଷେତ୍ର ରୂପେ ପ୍ରାଧାନ୍ୟ ଲାଭ କରିଆସିଛି। ଏହି କ୍ଷେତ୍ରର କ୍ଷେତ୍ରାଧିପ ଶ୍ରୀଜଗନ୍ନାଥ ଓ ଏହାଙ୍କର ପ୍ରସାଦ ମହାପ୍ରସାଦ ଆଜି ବିଶ୍ୱର କୋଣେ ଅନୁକୋଣେ ପ୍ରସିଦ୍ଧ। ସମସ୍ତ ଦେବ ମନ୍ଦିରରେ ଦେବତାଙ୍କୁ ନିବେଦିତ ନୈବେଦ୍ୟକୁ ପ୍ରସାଦ କୁହାଯାଉଥିବା ବେଳେ ଶ୍ରୀଜଗନ୍ନାଥାଦି ଦାରୁବ୍ରହ୍ମଙ୍କୁ ଅର୍ପିତ ନୈବେଦ୍ୟକୁ ମହାପ୍ରସାଦ କୁହାଯାଏ। ଶ୍ରୀକ୍ଷେତ୍ରସ୍ଥ ପ୍ରସାଦ ତିନି ବ୍ରହ୍ମଙ୍କର ମିଳନାବସ୍ଥାରେ ହେଉଥିବାରୁ ଏହା ମହାପ୍ରସାଦ। ଅର୍ଥାତ୍ ଶ୍ରୀମନ୍ଦିରରେ ରନ୍ଧାଯାଉଥିବା ଅନ୍ନ ଶ୍ରୀଜଗନ୍ନାଥାଦିଙ୍କୁ ଭୋଗ ଲାଗେ। ଏହି ଭୋଗ ନାମ ବ୍ରହ୍ମରୂପୀ ବିମଳାଙ୍କୁ ସମର୍ପଣ ହେବା ପରେ ଯାଇ ମହାପ୍ରସାଦ ରୂପେ ପରିଗଣିତ ହୋଇଥାଏ।

0: ମହାପ୍ରଭୁଙ୍କର ସମସ୍ତ ଭୋଗଦ୍ରବ୍ୟ ଶ୍ରୀମନ୍ଦିର ମଧ୍ୟସ୍ଥ ରୋଷେଇ ଘରେ ନିଷ୍ଠାର ସହିତ ରନ୍ଧନ କରାଯାଏ। ରୋଷକର୍ମ ଆରମ୍ଭ ପୂର୍ବରୁ ବିଧିପୂର୍ବକ ରୋଷ ହୋମ କରାଯାଇ ତାପରେ ରନ୍ଧନ କାର୍ଯ୍ୟ ଆରମ୍ଭ ହୁଏ। ଏହି ଭୋଗଦ୍ରବ୍ୟକୁ ଭୋଗ ନିମନ୍ତେ ସୁଆର ଓ ମହାସୁଆର ସିଂହାସନ ନିକଟକୁ ବା ଭୋଗ ମଣ୍ଡପକୁ ସତର୍କତାର ସହିତ ନେଇଥାନ୍ତି। ସେଇଥିପାଇଁ ଶ୍ରୀମନ୍ଦିରରେ ପ୍ରଚଳିତ ସୁଆର ଓ ମହାସୁଆର ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଛପନ ଭୋଗ ପ୍ରସ୍ତୁତକାରୀ ଏହି ସେବା ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ସୂଚନା ଦେଉଛନ୍ତି ଶ୍ରୀ ବିଶ୍ୱନାଥ ସାମନ୍ତରାୟ।
1: ସୁଆର ଓ ମହାସୁଆର ମାନେ ଶ୍ରୀମନ୍ଦିରରେ ଦୈନିକ ଦିନ ଶ୍ରୀଜୀଉଙ୍କ ନିମନ୍ତେ ସବୁ ପ୍ରକାର ଭୋଗ ପ୍ରସ୍ତୁତି କରିଥାନ୍ତି ଏବଂ ଶ୍ରୀ ଛାମକୁ ନେଇଥାନ୍ତି। ଜଗନ୍ନାଥ ମନ୍ଦିରରେ ଆମର ଭୋଗ ହେଉଛି ଗୋଟେ ପ୍ରଧାନ ଅଙ୍ଗ, ଯେଉଁ ଦର୍ଶନ ସହିତ ଭୋଗଟା ବି ପ୍ରଧାନ ଅଙ୍ଗ। ଏଇ କ୍ଷେତ୍ରଟା ହେଲା ଭଗବାନଙ୍କର ଖାଇବା କ୍ଷେତ୍ର। ଏଠି ଭଗବାନ ସ୍ୱୟଂ ଭୋଜନ କରନ୍ତି ବୋଲି ନୀଳାଦ୍ରି ମହୋଦୟ, ବାମଦେବ ସଂହିତା ଏବଂ ଅନ୍ୟାନ୍ୟ ପୁରାଣମାନଙ୍କରେ ମଧ୍ୟ ଏହା ବର୍ଣ୍ଣନା ଅଛି। ମହାସ୍ୱାର ମାନେ ଭୋଗ ପ୍ରସ୍ତୁତି ହେବା ପୂର୍ବରୁ ପ୍ରତ୍ୟେକ ରୋଷ ନାୟକଙ୍କ ସାଙ୍ଗରେ ଶ୍ରୀମନ୍ଦିରରେ ଥିବା ସମସ୍ତ ରୋଷଶାଳାକୁ ଯାଇ ତଦାରଖ କରନ୍ତି, ଦେଖନ୍ତି ପୂର୍ବରୁ ସଙ୍କୁଡ଼ି ପଡ଼ିଛି ନା ନାହିଁ ଏବଂ ତା ଭଲ ଭାବରେ ଧୁଆଯାଇଛି ନା ନାହିଁ, ଧୁଆ ପଖାଳ ଠିକ୍ ଭାବରେ ତାକୁ ସଫା କରିକି ଗୋବର ପାଣି ଛିଞ୍ଚିଛି ନା ନାହିଁ, ଏସବୁ ନିଶ୍ଚିନ୍ତ ଭାବରେ ଦେଖିବେ। ଦେଖିଲା ପରେ ସେ ରୋଷରେ ହୋମ ହେବା ନିମନ୍ତେ ଅନୁମତି ଦେବେ। ମହାସ୍ୱାର ମାନେ ହୋମ ହେଲା ପରେ ନିଜେ ଉପସ୍ଥିତ ରୁହନ୍ତି। ବଡ଼ୁସ୍ୱାର ମାନେ ପ୍ରସ୍ତୁତ କରୁଥିବା ସମସ୍ତ ନୈବେଦ୍ୟ ସେ ଦେଖନ୍ତି ଏମାନେ ଠିକ୍ ଭାବରେ କରୁଛନ୍ତି ନା ନାହିଁ, କୌଣସି ଖାଦ୍ୟ ପୋଡ଼ିଯାଉନି କି କଞ୍ଚା ରହୁନି କିମ୍ବା ସେମାନେ ଯେଉଁ ଖାଦ୍ୟ କରୁଛନ୍ତି ସେ ଜଗନ୍ନାଥଙ୍କ ଉପଯୋଗୀ ନା ନାହିଁ, ସେ ନିଜେ ସେଗୁଡ଼ାକ ତଦାରଖ କରନ୍ତି। ଶ୍ରୀମନ୍ଦିର ରୋଷରେ ଆମର ପାରମ୍ପରିକ ମତେ ଯେଉଁ ଦ୍ରବ୍ୟ ମାନେ କଣ୍ଟକିତ ହୋଇନଥିବ, ଯେଉଁ ଦ୍ରବ୍ୟ ନାଳଯୁକ୍ତ ହୋଇନଥିବ, ଯେଉଁ ଦ୍ରବ୍ୟ ରାଗ ହୋଇନଥିବ, ବିଦେଶୀ ଜିନିଷ ଯେମିତି ଆଳୁ ହେଲା, ବିଲାତି ବାଇଗଣ ହେଲା, କଞ୍ଚା ଲଙ୍କା ହେଲା କି ଶୁଖିଲା ଲଙ୍କା ହେଲା, ବାହାରର ବିଭିନ୍ନ ଫଳ ଯେଉଁଟାକି ଓଡ଼ିଶାରେ ନୁହେଁ ସେଗୁଡ଼ାକ ସବୁ ଶ୍ରୀମନ୍ଦିର ରୋଷକୁ ଯାଏ ନାହିଁ।

0: ବଲ୍ଲଭ ପରେ ଠାକୁରଙ୍କର ସକାଳ ଧୂପ ହୁଏ। ଏହାକୁ ରାଜଭୋଗ ମଧ୍ୟ କୁହାଯାଏ। ଏହା ହେଉଛି ମହାପ୍ରଭୁଙ୍କର ପ୍ରଥମ ଶଙ୍ଖୁଡ଼ି ଭୋଗ। ଏହି ଭୋଗରେ ବିରିକାନ୍ତି, ମାଠପୁଳି, ଚଣ୍ଡମାଠପୁଳି, ହଂସକେଳି, କାକତୁଆ ଝିଲି, ଅଦା ପାଚିଡ଼ି, ଏଣ୍ଡୁରି, ଶାଗ, ଖେଚୁଡ଼ି, କାନିକା, ପିଠାପୁଳି, ବୁନ୍ଦିଆ କ୍ଷୀରି, ଘଷା ଜଳ ଓ ବିଡ଼ିଆ ପାନ ଆଦି ସମର୍ପଣ ହୁଏ। ମଧ୍ୟାହ୍ନ ଧୂପରେ ସକାଳ ଧୂପର ସମସ୍ତ ନୀତି ଅନୁସୃତ ହେଲେ ମଧ୍ୟ ମରିଚ ଲଡ଼ୁ, ସାନ ପିଠା, ପାଞ୍ଚପଟିଆ, ନିଯୋଗ ପିଠା, ବଡ଼ା, ପଖାଳ, ଓରିଆ, ବୁନ୍ଦିଆ କ୍ଷୀରି, କଡ଼ମ୍ବା, ତାଟ ମନୋହର, ଭଜା, ମାଠପୁଳି, ଆରିସା, ତିପୁରି, ସାକର, ସୁଜି କ୍ଷୀରି, ମୁଗ ସିଝା, ମନୋହର, ପଣା ଆଦିକୁ ଷୋଡ଼ଶ ଉପଚାରରେ ଭୋଗ କରାଯାଏ।
1: ଭୋଗ ବସିବା ପୂର୍ବରୁ ମହାଶୁଆର କ'ଣ କରିବେ, ରୋଷା ଆଡ଼କୁ ଯିବେ। ସେମାନେ ଭାତ, ତିଅଣ, କ୍ଷୀରି, ପିଠିଆ ଇତ୍ୟାଦି ସମସ୍ତ ଠିକ୍ ଭାବରେ ପ୍ରସ୍ତୁତ ହେଇଛି ନା ନାହିଁ ଦେଖିବେ। ଠିକ୍ ଭାବରେ ଯଦି ଭୋଗଟା ପ୍ରସ୍ତୁତ ହେଇସାରିଥିବ ତାହେଲେ ସେ ପ୍ରତିହାରୀଙ୍କି ଯାଇକିରି ଖବର କରିବେ ଯେ ବର୍ତ୍ତମାନ ଆମ ରୋଷେଇ ଭିତରେ ସମସ୍ତ ଜିନିଷ ରେଡ଼ି ଅଛି, ମହାପ୍ରଭୁଙ୍କର ମଣି ନିମନ୍ତେ ଆପଣ ଡାକିବାକୁ ଆସିବା ହୁଅନ୍ତା। ତାପରେ ପ୍ରତିହାରୀ ସେବକ ଏବଂ ଅନ୍ୟାନ୍ୟ ତାଙ୍କ ପ୍ରଧାନ ଲେଙ୍କା ସେମାନେ ସମସ୍ତେ ଏକାଠି ହେଇକିରି ରୋଷେଇ ପାଖକୁ ଆସିବେ ଏବଂ ଶ୍ରୀଛାମଙ୍କୁ ଭୋଗ ନେବା ନିମନ୍ତେ ନିବେଦନ କରିବେ। ନିବେଦନ କଲା ପରେ ତାଙ୍କ ସାମ୍ନା

ରାତିରେ ବିଡ଼ୁଆ ପନ୍ତିବଡ଼ୁ ଯେଉଁ ସେବକ ଆମର ଥାନ୍ତି ସେମାନେ ଘିଅ ପକାଇବେ। ସେହି ସମୟରେ ମହାସ୍ୱର ଉପସ୍ଥିତ ରହିବେ, ସେ ଦେଖିବେ ଯେ ଠିକ୍ ଭାବରେ ଘିଅ ପଡ଼ୁଛି ନା ପଡ଼ୁନି, ଏବଂ ସେ ଦେଖିବେ ଯେ ପ୍ରକୃତରେ ଯିଏ ଛେକ ନେଇକି ଯାଉଛନ୍ତି ସେମାନେ ଠିକ୍ ତାଙ୍କର ନିୟମରେ ଅଛନ୍ତି ନା ନାହିଁ, ବାଘ ପେଟି ବାନ୍ଧିଛନ୍ତି ନା ନାହିଁ, ଏଗୁଡ଼ା ବି ସେମାନେ ଦେଖିବେ। ଏବଂ ତାପରେ ପ୍ରଥମ ଛେକ ମହାସ୍ୱର ହିଁ ନେଇକି ଯିବେ, ପ୍ରଥମ ଛେକ ସିଏ ନେବେ, ତାଙ୍କ ପରେ ଅନ୍ୟାନ୍ୟ ସୁଆର ମାନେ ଛେକ ନେଇକି ଶ୍ରୀ ଶ୍ୟାମଙ୍କୁ ଯିବେ। ଏବଂ ସେ ନେଲା ପରେ ଭିତରେ ସିଏ ପ୍ରଥମେ ଛେକ ରଖିବେ, ରଖିଲା ପରେ ଅନ୍ୟାନ୍ୟ ଛେକ ସବୁ ଅନ୍ୟାନ୍ୟ ଭୋଗ ସବୁ ଠିକ୍ ଭାବରେ ଠିକ୍ ପଙ୍କ୍ତି ଭିତରେ ରହୁଛି ନା ନାହିଁ, ଏବଂ କୋଉ ପଙ୍କ୍ତି କୋଉଠି ରହିବ, କାହା ପରେ କିଏ ରହିବ, ସେ ତଦାରଖ କରିକି ମଧ୍ୟ ଭିତରେ ଶ୍ରୀ ଶ୍ୟାମରେ ରଖେଇବେ।

0: ସନ୍ଧ୍ୟା ଧୂପରେ ସକାଳ ଓ ମଧ୍ୟାହ୍ନ ଧୂପର ନୀତି ଅନୁସୃତ ହେଲେ ମଧ୍ୟ ତଦ୍ଭିନ୍ନ କେତେକ ବିଶେଷ ନୀତି ପାଳନ କରାଯାଏ। ଏହି ଧୂପରେ ମହାପ୍ରଭୁଙ୍କୁ ଝଡ଼େଇ ନେଦା, ମନୋହର, ପାରିଜାତକ, ମାଣ୍ଡୁଅ, ଜେନାମଣି ପିଠା, ହଂସବଲ୍ଲଭ ପିଠା, ମହାବୀର ପିଠା, ମାଠପୁଳି, ଫେଣି, ସୁଆରି, କଅଁଳପୁଳି, ସୁବାସ ପଖାଳ ଆଦି ଲାଗି କରାଯାଏ। ବଡ଼ସିଂହାର ଧୂପରେ ଅମାଲୁ, ସରପୁଳି, ସୁଆର ପିଠା, ରୋଷପାଇକ ପିଠା, ଖଇର ଚୂଳ, କଦଳୀ ବଡ଼ା, କ୍ଷୀରି, କାଞ୍ଜି, ଟଭା ପଖାଳ, ସାକରା ଆଦି ଭୋଗ ଲାଗି ହୁଏ। ଶ୍ରୀଜଗନ୍ନାଥଙ୍କର ଦୈନନ୍ଦିନ ନୀତି ମଧ୍ୟରେ ଏହିସବୁ ଭୋଗ ଲାଗିହେଲେ ମଧ୍ୟ ପର୍ବପର୍ବାଣୀ ସମୟରେ କେତେକ ବିଶେଷ ପ୍ରସ୍ତୁତ ଭୋଗ ଲାଗି କରାଯାଇଥାଏ।
1: ରଥଯାତ୍ରା ସମୟରେ ମହାସ୍ୱାମୀମାନଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ତା କାରଣ ଯେକୌଣସି ଫଳ ମୂଳ ବା ଅନ୍ୟାନ୍ୟ ଶୁଖିଲା ଜିନିଷ ଏଇ ଶ୍ରୀ ଛାମୁରେ ଲଗେଇବାର ଅଧିକାର କେବଳ ମହାସ୍ୱାମୀମାନଙ୍କର ହିଁ ଅଛି, ଆଉ କାହାର ନାହିଁ। ତେଣୁ ଯେହେତୁ ରଥ ଉପରେ ବିଭିନ୍ନ ପ୍ରକାର ଶୁଖିଲା ଭୋଗ ହେଉଛି, ତେଣୁ ମହାସ୍ୱାମୀମାନେ ପ୍ରତ୍ୟେକ ଧୂପରେ ସେମାନେ ପନ୍ତି ଲଗାନ୍ତି, ପନ୍ତି ଆଣିକିରି ବାଢ଼ନ୍ତି ଏବଂ ଶ୍ରୀ ଛାମୁରେ ଠିଆ ହେଇକିରି ଗୋଟେ ଖଦି ଧରିକି ବି ବିଞ୍ଚନ୍ତି। ମହାପ୍ରଭୁ ଯେଉଁଭଳି ଭାବରେ ଗରମ ନ ହେବ ତାକୁ ଦେଖନ୍ତି। ତା ଛଡ଼ା ଆପଣଙ୍କର ଯେଉଁ ଅଧରପଣା ହୁଏ ତାକୁ ସେମାନେ ପ୍ରସ୍ତୁତ କରିଥାନ୍ତି। ନୀଳାଦ୍ରି ବିଜେ ପୂର୍ବରୁ ଅଧରପଣା ହୋଇଥାଏ ବିଭିନ୍ନ ଦେବାଦେବୀଙ୍କ ଉଦ୍ଦେଶ୍ୟରେ, ତାକୁ ସେମାନେ ପ୍ରସ୍ତୁତ କରିଥାନ୍ତି। ମହାସ୍ୱାମୀମାନଙ୍କ ଦୈନିକ ଦିନ ସେମିତି ସେମାନେ ରୋଷକୁ ଆସିବେ, ସେ ଦେଖିବେ ଠିକ୍ ଅଛି ନା ନାହିଁ, ତାପରେ ପୂଜା ପଣ୍ଡାଙ୍କୁ କହିବେ, କହିକିରି ରୋଷରେ ହୁମ କରିବେ। ହୁମ କରିଗଲା ପରେ ବିଭିନ୍ନ ଯେଉଁ ଭୋଗ ପ୍ରସ୍ତୁତି କରାଯିବ ରଥଯାତ୍ରା ନିମନ୍ତେ, ଖେଚେଡ଼ି ଭୋଗ ହେଲା କି ପିଠା ଭୋଗ ହେଲା, ତାକୁ ଠିକ୍ ଭାବରେ ପ୍ରସ୍ତୁତି ହେଉଛି ନା ନାହିଁ ଦେଖିବେ। ଦେଖିସାରିଲା ପରେ ଯାଇକି ଭିତରେ ଖବର କରିବେ ଯେ ହଁ ଆମେ ପ୍ରସ୍ତୁତ ଅଛୁ। ତାପରେ ଭୋଗ ଡାକି ଆସିଲେ ପ୍ରଥମ କାନ୍ତି ଛେକ। କାନ୍ତି ହେଉଛି ଗୋଟେ ବିଶେଷ ଧରଣର ପିଠା ଯେ ଜଗନ୍ନାଥଙ୍କର ଅତି ପ୍ରିୟ, ଯେଉଁଟାକି ମହାସ୍ୱାର ତାଙ୍କ ତା ନାଁ ହେଉଛି ଚନ୍ଦ୍ରକାନ୍ତି। ସେ ଯିଏ ତାକୁ ଯିଏ ନିଅନ୍ତି ତାଙ୍କ ନାଁ ହେଲା ଚନ୍ଦ୍ରକାନ୍ତି ମହାସ୍ୱାର। ସେ ଦୈନିକ ଦିନ ପ୍ରଥମେ ଚନ୍ଦ୍ରକାନ୍ତି ନେଇ ଆଗକୁ ଆସିଲେ ତାଙ୍କ ପଛରେ ଅନ୍ୟାନ୍ୟ ପନ୍ତିବଡ଼ୁ ସେବକ, ଖେଚେଡ଼ି ବା ଅନ୍ୟାନ୍ୟ ଛେକ ତାଙ୍କ ସହିତ ଯିବ, ଯାଇକି ମହାପ୍ରଭୁଙ୍କ ଭୋଗ ଉଠିବ। ମହାସ୍ୱାର ମାନେ କେବଳ ଅନ୍ୟାନ୍ୟ ଯାତ୍ରାମାନଙ୍କରେ ଭୋଗ ଛାମୁରେ ବାଢ଼ିବା ନିମନ୍ତେ ଅଧିକାରୀ, ତାଙ୍କ ଛଡ଼ା ଅନ୍ୟ କେହି ବାଢ଼ିପାରିବେ ନାହିଁ। ଯଥା ଆପଣଙ୍କର କାର୍ତ୍ତିକ ମାସରେ ବାଳଭୋଗ, ବାଳଭୋଗ ସମୟରେ ସେମାନେ ସମସ୍ତ ପ୍ରକାରେ ବାଳଭୋଗ ପ୍ରସ୍ତୁତି ଯିଏ କରିଥିବେ ତାଙ୍କଠୁ ନେଇକି ଏବଂ ବିଭିନ୍ନ ମଠବାଡ଼ିରୁ ନେଇ ଶ୍ରୀ ଛାମୁରେ ବାଢ଼ିଥାନ୍ତି। ବଲ୍ଲଭ ସମୟରେ ସେମାନେ ସୁଧସ୍ୱାରଙ୍କଠୁ ବଲ୍ଲଭ ନେଇ ପନ୍ତିରେ ବାଢ଼ିକିରି ବଲ୍ଲଭ ଉଠେଇଥାନ୍ତି ଏବଂ ଚନ୍ଦନ ସମୟରେ ସେମାନେ ପଣା ଭୋଗ କରିଥାନ୍ତି ଏବଂ ଯେଉଁ ଦ୍ରବ୍ୟ ସବୁ ପ୍ରସ୍ତୁତ ହୋଇଥାଏ ତାକୁ ସେ ପ୍ରଥମ ଛେକ ନେଇକିରି ଶ୍ରୀଜୀଉଙ୍କୁ ଦେଇଥାନ୍ତି। ବନଭୋଜି ସମୟରେ ଗୋଟେ ବିଶେଷ ସେବା ମହାସ୍ୱାରମାନଙ୍କର ହେଲା ଯେ ଜଗନ୍ନାଥ ସେତେବେଳେ ବନଭୋଜି ସକାଶେ ସିକା ବାହୁଙ୍ଗା ଧରିକି ଯାଆନ୍ତି, ସେହି ସମୟରେ ମହାସ୍ୱାରମାନେ ସରକୁ ପ୍ରସ୍ତୁତ କରିକିରି ନେଇକିରି ସିଙ୍ଗାରିଙ୍ଗି ଦେଲେ, ସେଇଟା ଶ୍ରୀଜୀଉଙ୍କ ମାନେ ଶ୍ରୀହସ୍ତରେ ରହେ ସିକା ଭିତରେ ଆଉ ସେଇଟା ଭୋଗ ଲାଗେ। ସେଇଟା ହେଲା ତାଙ୍କର ଗୋଟେ ବିଶେଷ ସେବା, ସେଇଟା ଗୋଟେ ମହାସ୍ୱାରଙ୍କର।

ସିଂହଦ୍ୱାର ବାଟେ ଦେଉଳ ପ୍ରବେଶ କରି ବାଇଶି ପାହାଚ ଓ କୁର୍ମ ବେଢ଼ା ଅତିକ୍ରମ କଲେ ସମ୍ମୁଖରେ ପଡ଼େ ଭୋଗମଣ୍ଡପ। ଭିତର ବେଢ଼ା ଚଟାଣରୁ ପ୍ରାୟ 4.5 ଫୁଟ ଉଚ୍ଚରେ ରହିଛି ଭୋଗମଣ୍ଡପର ଚଟାଣ। ଏହାର ଚାରିଦିଗରେ ରହିଛି 4ଗୋଟି ଦ୍ୱାର। ତେବେ ପୂର୍ବପଟୁ ଓ ଉତ୍ତର ଦିଗରୁ ହିଁ ଭୋଗମଣ୍ଡପକୁ ପାହାଚ ରହିଛି। ଦକ୍ଷିଣ ପଟ ଦ୍ୱାର ଭୋଗବୁହା ରାସ୍ତା ସହ ସଂଯୁକ୍ତ ହୋଇଛି। ସେଇ ବାଟେ ଭୋଗ ପଦାର୍ଥ ବୁହା ହୋଇ ଭୋଗମଣ୍ଡପ ଚଟାଣରେ ପୂଜା ପାଇଁ ପରସାଯାଏ। ଶାଣ ପଥରରେ ନିର୍ମିତ ଏ ଦେଉଳର ଚଟାଣ ଏକ ସମବାହୁ ବିଶିଷ୍ଟ କ୍ଷେତ୍ର। ଲମ୍ବ ଓ ପ୍ରସ୍ତରେ ଏହା 44 ଫୁଟ ଲେଖାଏଁ। ଏହାରି ଉପରେ ଖୁବ୍ ବଡ଼ ବଡ଼ 4ଗୋଟି ସ୍ତମ୍ଭ ବିଦ୍ୟମାନ। ଖମ୍ବଗୁଡ଼ିକ ଉଚ୍ଚତାରେ ପ୍ରାୟ 25 ଫୁଟ। ସମସ୍ତ ଖମ୍ବ କଳାମୁଗୁନୀ ପଥରରେ ନିର୍ମିତ। ପ୍ରତି ଖମ୍ବରେ ଗୋଟିଏ କରି 4ଗୋଟି ଭାସ୍କର୍ଯ୍ୟ ରହିଛି। ଚଟାଣରୁ ପ୍ରାୟ 10 ଫୁଟ ଉଚ୍ଚତାରେ ଥିବା ଏହି ଭାସ୍କର୍ଯ୍ୟଗୁଡ଼ିକରୁ 3ଟି ହସ୍ତୀର ଭାସ୍କର୍ଯ୍ୟ ଏବଂ ଗୋଟିଏ ବିଷ୍ଣୁଙ୍କୁ ବହନ କରିଥିବା ଗରୁଡ଼ଙ୍କର ଭାସ୍କର୍ଯ୍ୟ। ପୂର୍ବପଟରେ ଗୋଟିଏ ସ୍ତମ୍ଭରେ ଏକ ଶିଳାଲେଖ ମଧ୍ୟ ରହିଛି। ତେବେ ଭୋଗମଣ୍ଡପକୁ ସବୁଠାରୁ ଅଧିକ ଆକର୍ଷଣୀୟ କରିଛି ପୂର୍ବପଟ ଓ ଉତ୍ତରପଟ କାନ୍ଥଦ୍ୱୟର ବାହ୍ୟ ପାର୍ଶ୍ୱ ଭାସ୍କର୍ଯ୍ୟାବଳୀ। ଏହି ଦୁଇ କାନ୍ଥରେ ଥିବା ଉଭୟ ଦ୍ୱାରରେ ଶୋଭା ପାଉଛି 2 ଯୋଡ଼ା ଗଙ୍ଗା ଯମୁନାଙ୍କ ମୂର୍ତ୍ତି। କଳାମୁଗୁନି ପଥରରେ ନିର୍ମିତ ଏହି 4ଟି ଯାକ ମୂର୍ତ୍ତି ଅପେକ୍ଷାକୃତ ବଡ଼ ଏବଂ କାରୁକାର୍ଯ୍ୟ ସମ୍ପନ୍ନ। ପୂର୍ବପଟର ପାହାଚ ଶ୍ରେଣୀ ତଳେ ଏକ ତ୍ରିଭୁଜାକାର ପୀଠରେ ଶୋଭା ପାଉଛନ୍ତି ପ୍ରାୟ 1.5 ଫୁଟ ଉଚ୍ଚର ନୃସିଂହ ବିଗ୍ରହଟିଏ। ରତ୍ନ ସିଂହାସନ ସମୀପରେ ସକାଳ ଧୂପ, ପ୍ରଥମେ ଅର୍ଣ୍ଣଭୋଗ ଅର୍ପଣ ହେବା ପରେ ଅର୍ପଣ ହୁଏ ଛତ୍ରଭୋଗ। ଛତ୍ରଭୋଗରେ ବିପୁଳ ପରିମାଣର ଭୋଜ୍ୟ ଦ୍ରବ୍ୟ ବଢ଼ାଯାଏ। ପୂଜା ପାଇଁ 3 ଜଣ ପୂଜାପଣ୍ଡା ଉତ୍ତରକୁ ମୁହଁ କରି 3ଟି କାଠପିଢ଼ାରେ ବସନ୍ତି। ସମଗ୍ର ପୂଜା ସମୟରେ ରତ୍ନ ସିଂହାସନ ଦିଗରେ ମୁହଁ କରିଥିବା ପଶ୍ଚିମ ଦ୍ୱାର ଖୋଲା ରହେ। ପୂଜା ହୁଏ ବିବିଧ ଉପଚାରରେ। ଛତ୍ରଭୋଗ ହିଁ ଏକମାତ୍ର ପୂଜା ଉପଚାର ଯାହା ଦର୍ଶକମାନେ ମଧ୍ୟ ନାଟ ମନ୍ଦିରରେ ଛିଡ଼ା ହୋଇ ଦେଖିପାରନ୍ତି। ପୂଜା ସରିବା ପରେ ଛତ୍ରଭୋଗ ପଦାର୍ଥ ଆନନ୍ଦ ବଜାରକୁ ଯାଏ ଅଗଣିତ ଭକ୍ତମାନଙ୍କ ପାଇଁ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ସଙ୍ଗୀତାତ୍ମକ ଧାରାବାହିକ ବୈଦେହିଶ ବିଳାସ। ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ ଏବଂ ପ୍ରସଞ୍ଜିତ ମହାନ୍ତି।

ତାସନ ବା ମୃଗକୁ ବ୍ୟାଧ ଜଗିଲା ଭଳି ରଘୁନାଥ ଜଗିଥିଲେ। କିସ୍କିନ୍ଧାବାସୀ ଭାବିଲେ ସୁଗ୍ରୀବର ପିତ୍ତଦୋଷ ଅଧିକ ହେଲା କି ଖଗ ବା ଇନ୍ଦ୍ରିୟ ବ୍ୟାପୀ ହୋଇ ବହ ବା ବାତ ହୋଇଥିବ। ଅନ୍ୟ ଅର୍ଥରେ କେହି କହେ ଖଗ ବା ଗରୁଡ଼ ବହନ କରୁଥିବା ପିତବାସ ତାହାର ସହାୟ ନ ହୋଇଥିଲେ ଏପରି ହୁଅନ୍ତା ନାହିଁ। ବେକରେ ମାଳା ପକେଇଛି, ଏହାକୁ କିଛି ଅଘଟଣ ଘଟିବ। କିଏ କହିଲା ଏ ଭାଗ୍ୟ ଉଦୟ ସନ୍ଧାନ କରୁ କରୁ ହଂସ ବା ଜୀବନ ଦାନ ହେବ ବା ଏହାର ପ୍ରାଣ ଚାଲିଯିବ। ଅନ୍ୟ ଅର୍ଥରେ କେହି କହେ ହଂସ ବା ବ୍ରହ୍ମସ୍ୱରୂପୀ ରାମଙ୍କୁ ତୋଷଦାନରେ ଉଦ୍ୟତ ହୋଇଥିବାରୁ ଭାଗ୍ୟୋଦୟ ହେବ। ଏକ ପ୍ରକାର ଶବ୍ଦ ପ୍ରୟୋଗରୁ ଦୁଇ ଅର୍ଥରେ ସପକ୍ଷ ଓ ବିପକ୍ଷ ଆଲୋଚନା ଚାଲିଲା କିସ୍କିନ୍ଧାରେ। ବିକର୍ତ୍ତନ ସୂତ ବା ସୂର୍ଯ୍ୟପୁତ୍ର ସୁଗ୍ରୀବ ବାଳି ଆସରେ ବୋଲି ଡାକଦେଲା, କହିଲା ତୁ ମହିଷ ବା ରାଜା ବୋଲାଉ, ବାସ୍ତବରେ ତାଲବେଶ ପରିବର୍ତ୍ତେ ମୂର୍ଦ୍ଧନ୍ୟ ଲାଗିବା ଉଚିତ। ତୁ ମହିଷ ଅର୍ଥାତ୍ ମଇଁଷି, ତୁ ମଇଁଷି ହେବା ହେତୁ ଭୂମି ଶୟନ କରି ମାଟିରେ ରୋଟିବୁ। ମେଘ ଗର୍ଜନରେ ଅଷ୍ଟପଦଧାରୀ ଅଦ୍ଭୁତ ଜୀବ ସରଭ ଉନ୍ମତ୍ତ ହେବା ଭଳି ବାଳି କହିଲା, ବଡ଼େଇ କରି ମୋ ଆଗରେ କିଏ ଗର୍ଜୁଛି? ପତ୍ନୀ ଶହେ ପ୍ରକାରେ ନିଷେଧ କଲେ ମଧ୍ୟ ବାଳି ମାନିଲା ନାହିଁ। ତାରା କହିଲା, ତୁମେ ବାଳିଷ ବା ବାଳକ ନୁହଁ, ବାଳି ବିରାଟ ବା ଛୋଟ କୌଡ଼ି ଖେଳରେ ସବୁବେଳେ କ'ଣ ଜୟ ହୁଏ? ବିବାଦ ପାଇଁ ସେ ସହାୟ ଭାବେ କାହାକୁ ନିଶ୍ଚୟ ପାଇଛି। ସେ ବାସରକରେ ଅର୍ଥାତ୍ ଦିନରେ ଦୁଇଥର ଧାଇଁଛି, ପରୀକ୍ଷା କରି ନିଶ୍ଚେ କିଛି ବିଡ଼ିଥିବ ବା ଠଉରେଇଥିବ। ଆଜି ଏତେ ବଡ଼ ଶବ୍ଦ କାହିଁକି ଶୁଭିଲା? ବ୍ୟୋମ ବା ଆକାଶରେ ଦୁନ୍ଧୁବୀର ଅସ୍ତ୍ର ଉଡ଼ାଇଲା, ସପ୍ତଶାଳକୁ ବିନ୍ଧିଲା, ଚନ୍ଦ୍ର ଭଳି ମୋ ବଦନର କର୍ଣ୍ଣ ଦୁଇ, ବୃହସ୍ପତି ଶୁକ୍ର ତାରା ଭଳି ତାଟଙ୍କ ଅଳଙ୍କାରରେ ଶୋଭା ପାଉଛି, ସେ ତାରାକୁ ଅସ୍ତ କରାଉ ନାହିଁ। ହେ କାନ୍ତ, ବାସ ବା ବସନ ପ୍ରସାରଣ କରି ମୁଁ ମାଗୁଛି। ବଲ୍ଲଭୀର ବଚନକୁ ଘେନିଲା ନାହିଁ ବାଳି, ବାୟୁ ବେଗରେ ଦୁର୍ଗ ଦୁଆରେ ମିଳିଲା ବା ପହଞ୍ଚିଲା। ବରାହବର ବା ବଡ଼ ବାରହା ସହିତ ଦ୍ୱିପି ବା ବାଘ ଭେଟାଭେଟି ହେଲା ପରି ବଡ଼ ବିବାଦ କରି ରଡ଼ି କଲେ, ସତେ ଯେପରି ସୌରୀ ବା ଶନି ଓ କୁଜ ବା ମଙ୍ଗଳ ଗ୍ରହ ବିବାଦୀ ହୋଇଛନ୍ତି। ବିଶ୍ୱମ୍ଭର ବା ପୃଥିବୀ ଭାରାବଶେ ଓଜନ ହେତୁ କମ୍ପୁଛି, ଦୁଇ ସାପ କି ଲଢ଼ି ଯାଉଛନ୍ତି, ତନୁ ବା ତାଙ୍କ ଦେହ ଲାଗି ପାଷାଣ ଓ ବୃକ୍ଷ ଛିଡ଼ି ଯାଉଛି। ଶୁଆକୁ ବାଜ ମାଡ଼ି ବସିବା ପରି ସୁଗ୍ରୀବ ଉପରେ ବାଳି ଦିଶିଲା। ଏତିକି ବେଳେ ଦୂଷଣ ରାକ୍ଷସର ହନ୍ତା ରାମ ବାଣ ପ୍ରହାର କଲେ, ବାଳିର ବୁକୁ ବା ଛାତି ଫୁଟି ମୁନ ବାହାରି ଆସିଲା। ବିବୁଧାତ୍ରୀ ଅର୍ଥାତ୍ ବିବୁଧ ବା ଦେବତାମାନଙ୍କ ଅଦ୍ରି ବା ପର୍ବତ ଅର୍ଥାତ୍ ଦେବତା ରହୁଥିବା ମେରୁ ପର୍ବତ ଐରାବତ ଦାନ୍ତରେ ଫୁଟିଲା ଭଳି ଏହା ହେଲା। ବିନା କାରଣରେ ଅଙ୍ଗନାଶ ହେଲା କହି ପୁତ୍ର ଅଙ୍ଗଦ ତତ୍କ୍ଷଣାତ୍ ଢଳି ପଡ଼ିଲା। ବିଘ୍ନରାଜ ଗଣେଶ ଯମକୁ ମୂଷା କଲା ଭଳି ବିରୋଚନ ନନ୍ଦନ ବା ସୂର୍ଯ୍ୟପୁତ୍ର ସୁଗ୍ରୀବ ବାହୁଟିକି ଠିଆ ହେଲା। ରାମ ଲକ୍ଷ୍ମଣ ବୃକ୍ଷ ଅନ୍ତରାଳରୁ ବାହାରିଲେ, ବ୍ୟାଘ୍ରକୁ ସରବିନ୍ଧି ଦୂରରେ ପକେଇଦେଲେ ଲୋକ ବେଢ଼ି ଦେଖିବା ଭଳି, ବାଳିକୁ ବେଢ଼ିଲେ ଲୋକମାନେ। ଶ୍ରୀରାମଙ୍କୁ ଦେଖି ବାନର ରାଜ ଭାବିଲା ତର୍ପକ ସତ୍ୟ ବା ଦେହ ଧରି ଦଣ୍ଡାୟମାନ, ବିଚାରିଲା ସୁନ୍ଦର ହୋଇ ମଧ୍ୟ କି ବଳବାନ ସତେ। ପୃଥିବୀ ଦେବୀଙ୍କ ମର୍କତ ଶିରୋମଣି ଶୋଭା ଏତେ ଦିନେ ବ୍ୟକ୍ତ ହୋଇ ଦିଶିଲା।

ଶୁଣିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ସଙ୍ଗୀତାତ୍ମକ ଧାରାବାହିକ ବୈଦେହିଶ ବିଳାସ ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ ଏବଂ ପ୍ରସନ୍ନଜିତ ମହାନ୍ତି।

ଆକାଶବାଣୀ ଭବାନୀ ପାଟଣା। ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶିଳ୍ପୀ ହେଲେ ଉଷା ମଙ୍ଗେସ୍କର, ଗୀତ ରଚନା କରିଛନ୍ତି ମଜରୁ, ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ, କଥାଚିତ୍ର ଇନକାର।

ଏଥର ଶିଳ୍ପୀ ହେଲେ ଆଶା ଭୋସଲେ। ଗୀତ ରଚନା କରିଛନ୍ତି ଅମିତ ଖାନା। ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ। କଥାଚିତ୍ର ଲୁଟମାର।

ଶ୍ରୋତାବନ୍ଧୁ ଆପଣ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ କିଶୋର କୁମାର ଏବଂ ଆଶା ଭୋସଲେ। ଗୀତ ରଚନା କରିଛନ୍ତି ଅମିତ ଖାନା, ସଙ୍ଗୀତ ରାଜେଶ ରୋଶନ, କଥାଚିତ୍ର ବାତୋ ବାତୋ ମେ।

ଶୁଣୁଛନ୍ତି ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫିଙ୍କ କଣ୍ଠରେ ଏହି ଗୀତଟି। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ, କଥାଚିତ୍ର ଅଞ୍ଜାନ।

ଶେଷରେ ଦ୍ୱିତୀୟ କଣ୍ଠରେ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। ଗୀତଟିକୁ ଲେଖିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, କଥାଚିତ୍ର ହମଜୁଲି।

ଶେଷ ହେଲା ହିନ୍ଦୀ କଥା ଚିତ୍ରଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବନୀ ପାଟଣା। ବର୍ତ୍ତମାନ ଶୁଣନ୍ତୁ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ। ପ୍ରଥମେ ତ୍ୱେତକଣ୍ଠରେ ଶିଳ୍ପୀ ହେଲେ ସୁଭାଶିଷ ଏବଂ ଇରା ମହାନ୍ତି। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ, ସଙ୍ଗୀତ ମଳୟ ମିଶ୍ର। କଥାଚିତ୍ର ଛାତିରେ ଲେଖିଛି ତୋରି ନାଁ।

ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶିଳ୍ପୀ ହେଲେ କୁମାର ବାପି, ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ମନ୍ମଥ ମିଶ୍ର, କଥାଚିତ୍ର ପାଗଳ ପ୍ରେମୀ।

ଶୁଣୁଛନ୍ତି ଶିଳ୍ପୀ ସୋରିନ୍ ଏବଂ ଡାଲିଆ ଚକ୍ରବର୍ତ୍ତୀଙ୍କ କଣ୍ଠରେ ଏହି ଗୀତଟି। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ, ସଙ୍ଗୀତ ଦୀପକ କୁମାର, କଥାଚିତ୍ର କ୍ରିମିନାଲ।

ଶେଷରେ ଶୁଣନ୍ତୁ ଚିତ୍ତରଞ୍ଜନ ତ୍ରିପାଠୀଙ୍କ କଣ୍ଠରେ ଏହି ଗୀତଟି। ଗୀତ ଏବଂ ସଙ୍ଗୀତ ଚିତ୍ତରଞ୍ଜନ ତ୍ରିପାଠୀ। କଥାଚିତ୍ର ଧଉଳି ଏକ୍ସପ୍ରେସ୍।

ଶେଷ ହେଲା ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ସମୟ ପୂର୍ବାହ୍ନ 10:00 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ହସରେ ଲୁହରେ ଚାଲିଛି ଦୁନିଆ ପ୍ରଭୁ ତୁମ ଆଶୀର୍ବାଦେ, ହସରେ ଲୁହରେ ଚାଲିଛି ଦୁନିଆ ପ୍ରଭୁ ତୁମ ଆଶୀର୍ବାଦେ, ଧରିଥିବ ହାତ ଧରିବନି ଦୋଷ କଢ଼େଇ ନେବ ହେ ପଥେ, ଦିଅ ଦିଅ ବୋଲି ମାଗିନି କିଛି ମୁଁ ତୁମ ଇଚ୍ଛା ଯାହା ଦେଇଛ, ଦିଅ ଦିଅ ବୋଲି ମାଗିନି କିଛି ମୁଁ ତୁମ ଇଚ୍ଛା ଯାହା ଦେଇଛ, ନିଅ ନିଅ ବୋଲି କହିନି କେବେ ମୁଁ ସବୁ ସୁଖ ହରି ନେଇଛ, ତୁମେ ହିଁ ସମସ୍ୟା ତୁମେ ସମାଧାନ, ତୁମେ ପ୍ରଭୁ ସଂଶୋଧନ, ତୁମେ ହିଁ ବିକାଶ ତୁମେ ହିଁ ବିନାଶ, ତୁମେ ପୁଣି ବ୍ରହ୍ମଜ୍ଞାନ। ଜୟ ଜଗନ୍ନାଥ। ଶୁଭ ସକାଳ। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆପଣ ସମସ୍ତଙ୍କର ପ୍ରିୟ କାର୍ଯ୍ୟକ୍ରମ ଖୋଲା ଝରକା। ଆଜି କାର୍ଯ୍ୟକ୍ରମ ସହ ମୁଁ ଅଛି ଆପଣମାନଙ୍କର ସାଥୀ ନିହାରିକା। ନମସ୍କାର।

ପୁଣିଥରେ ସ୍ୱାଗତ ଆପଣ ସମସ୍ତଙ୍କୁ କାର୍ଯ୍ୟକ୍ରମର ପରିସରରେ। ଶ୍ରୋତାବନ୍ଧୁ, ଶ୍ରୀଜଗନ୍ନାଥ ସଂସ୍କୃତି ସହ ଅଲରନାଥ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ସ୍ଥଳ ବିଶେଷରେ ତାଙ୍କୁ ଶ୍ରୀଜଗନ୍ନାଥଙ୍କର ବିକଳ୍ପ ରୂପେ ଗ୍ରହଣ କରାଯାଏ। ସ୍ନାନଯାତ୍ରା ପରେ ଶ୍ରୀଜଗନ୍ନାଥ ଅଣସର ଘରକୁ ଚାଲିଯାଆନ୍ତି। ପାରମ୍ପରିକ ନୀତିକାନ୍ତି ସେଠାରେ ସମ୍ପନ୍ନ ହୁଏ। ତାଙ୍କୁ ଜ୍ୱର ହେବାରୁ 15 ଦିନ କାଳ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ନାହିଁ। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସୃଷ୍ଟି ହୁଏ ଦୂରତ୍ୱ। ଦୂରତ୍ୱର ସମାଧାନ ରୂପେ ଅଲରନାଥ ଉଭା ହୁଅନ୍ତି। ଅଣସର ସମୟରେ ଅଲରନାଥଙ୍କୁ ଦର୍ଶନ କଲେ କୋଟି କୋଟି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି। ସେହିପରି ଏହି ସମୟରେ ଶ୍ରୀଜୀଉମାନଙ୍କ ବିକଳ୍ପ ରୂପେ ପଟିଦିଅ ଦର୍ଶନ କରିବାର ପରମ୍ପରା ମଧ୍ୟ ପ୍ରଚଳିତ। ଅଲରନାଥଙ୍କ ପ୍ରସାଦ କ୍ଷୀରି ସମସ୍ତଙ୍କୁ ଆକର୍ଷିତ କରେ। କ୍ଷୀରି ହେଉଛି ଭାବର, ଭକ୍ତିର, ନିଷ୍କପଟ ଈଶ୍ୱର ବିଶ୍ୱାସର। ଅଲରନାଥ ହେଉଛନ୍ତି ଶ୍ରୀ ଜଗନ୍ନାଥଙ୍କର ସାମୟିକ ବିକଳ୍ପ। ନାମ ଧାମ ସିନା ବଦଳିଯାଏ, କିନ୍ତୁ ବଦଳେ ନାହିଁ ଭକ୍ତି। ଭକ୍ତ ଭଗବାନଙ୍କ ସମ୍ପର୍କ ଅତୁଟ। ରୂପ ବଦଳିଯାଏ, ବଦଳିଯାଏ ନାହିଁ ତତ୍ତ୍ୱ। ଜଗନ୍ନାଥ ସର୍ବବ୍ୟାପୀ, ସ୍ଥାନ କାଳ ପାତ୍ର ଠାରୁ ଉର୍ଦ୍ଧ୍ୱରେ। ସେଥିପାଇଁ ତ ସେ ଭାବର ଠାକୁର, ଆତ୍ମାର ଠାକୁର।

ପୁଣି ଥରେ ସ୍ୱାଗତ ଆପଣ ସମସ୍ତଙ୍କୁ କାର୍ଯ୍ୟକ୍ରମର ପରିସରରେ। ଆକାଶରେ କଳାହାଣ୍ଡିଆ ମେଘ ଦେଖିଲେ ଆମ ଆଖି ପ୍ରଥମେ ତାକୁ ଖୋଜିଥାଏ, ଖାଲି କ'ଣ ବର୍ଷାରେ କେବେ କେବେ ନିଦା କରିବି ତା ବିନା ବାହାରକୁ ବାହାରିବା ମୁସ୍କିଲ ହୋଇଯାଏ। ନିଜ ଆବରଣ ତଳେ ସିଏ ପଥିକକୁ ରକ୍ଷା କରେ ଖରାରୁ ଓ ବର୍ଷାରୁ। ବୋଧେ ଆପଣମାନେ ବୁଝିସାରିଥିବେ ମୁଁ କାହା କଥା କହୁଛି। ହଁ ଶ୍ରୋତା ବନ୍ଧୁ, ମୁଁ କହୁଛି ଛତାର କଥା, ଯିଏ ଆମକୁ ଖରା ଆଉ ବର୍ଷାରୁ ରକ୍ଷା କରେ। ଛତାର ବ୍ୟବହାର ଯେତେ ସହଜ, ଏହା କେତେ ପ୍ରାଚୀନ ତାର ଉତ୍ତର ଏତେ ସହଜ ନୁହେଁ। ଇଂରାଜୀରେ ଛତାକୁ କୁହାଯାଏ ଅମ୍ରେଲା, ଯାହା ଆସିଛି ଲାଟିନ୍ ଭାଷାର ମୂଳ ଶବ୍ଦ ଅମ୍ରାରୁ, ଯାହାର ଅର୍ଥ ହେଉଛି ଛାୟା। କୁହାଯାଏ ପ୍ରାୟ 4000 ବର୍ଷ ପୂର୍ବରୁ ଚୀନ ଓ ଗ୍ରୀସ୍ ଦେଶରେ ଛତାର ଚିତ୍ର ଦେଖିବାକୁ ମିଳିଛି। ପ୍ରାଚୀନ କାଳରେ ମେସୋପୋଟାମିଆ ସଭ୍ୟତାରେ ମଧ୍ୟ ଛତାର ବ୍ୟବହାର କରାଯାଉଥିଲା, କିନ୍ତୁ ପ୍ରାଚୀନ କାଳରେ କେବଳ ସମ୍ଭ୍ରାନ୍ତ ଲୋକ ହିଁ ଛତାର ବ୍ୟବହାର କରୁଥିଲେ। ଜଗନ୍ନାଥ ସଂସ୍କୃତିରେ ମଧ୍ୟ ଛତାର ବ୍ୟବହାର ଦେଖିବାକୁ ମିଳେ। ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବାରେ ଛତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମନ୍ଦିର ପ୍ରଶାସନରେ ସ୍ୱତନ୍ତ୍ର ଛତାର ସେବକ ରହିଥାନ୍ତି। ପହଣ୍ଡି ବିଜେ, ଗୁଣ୍ଡିଚା ଯାତ୍ରା ଏବଂ ବିଭିନ୍ନ ଶୋଭାଯାତ୍ରା ସମୟରେ ବିଗ୍ରହମାନଙ୍କ ସମ୍ମୁଖରେ ଛତ୍ର ଧରି ଦାରୁ ବିଗ୍ରହଙ୍କୁ ସୁରକ୍ଷା ଦେବାର ପ୍ରଥା ମଧ୍ୟ ରହିଛି ଜଗନ୍ନାଥ ସଂସ୍କୃତିରେ। ଓଡ଼ିଶା ସମେତ ବିଶ୍ୱର ବିଭିନ୍ନ ଧର୍ମ ଏବଂ ସଂସ୍କୃତିରେ ରହିଛି ଛତାର ମହତ୍ତ୍ୱ। ଏହା କେବଳ ଖରା ଏବଂ ବର୍ଷାରୁ ରକ୍ଷା ପାଇବାର ଗୋଟିଏ ମାଧ୍ୟମ ନୁହେଁ, ବରଂ ଶତାବ୍ଦୀ ଶତାବ୍ଦୀ ଧରି ଏହା ସମ୍ମାନ, ରାଜକୀୟ ବୈଭବ, ଆଧ୍ୟାତ୍ମିକ ସୁରକ୍ଷାର ଏକ ପ୍ରତୀକ। ଛତାକୁ କୁହାଯାଏ ଛତ୍ର, ଯାହା ସର୍ବୋଚ୍ଚ କ୍ଷମତା ଏବଂ ଦେବତ୍ୱର ପ୍ରତୀକ।

ଆମେ କଥା ହେଉଥିଲୁ ଛତା ବିଷୟରେ। ବର୍ତ୍ତମାନ ଆସନ୍ତୁ ଜାଣିବା ଭାରତରେ ରାଜ୍ୟ ଭିତ୍ତିରେ ସ୍ୱତନ୍ତ୍ର ଛତା ସମ୍ପର୍କରେ। ଭାରତର ଭୌଗୋଳିକ ଗଠନ ସମାନ ହୋଇନଥିବା କାରଣରୁ ସବୁ ରାଜ୍ୟରେ ବୃଷ୍ଟିର ପରିମାଣ ଭିନ୍ନ। ଅନୁରୂପ ଭାବରେ ସବୁ ଅଞ୍ଚଳରେ ବାରିଧାରାରେ ରକ୍ଷା ପାଇବା ପାଇଁ ବ୍ୟବହୃତ ଉପକରଣ ମଧ୍ୟ ସମାନ ହୋଇନଥାଏ। କେତେକ ଅଞ୍ଚଳରେ ଏହାର ଗଠନ ସମାନ ହୋଇଥିଲେ ମଧ୍ୟ ନାଁ ଭିନ୍ନ ହୋଇଥାଏ, ଯେମିତିକି ଖୁମୁରୀ ଓ ମୋରା। ଛତିଶଗଡ଼ ଓ ଓଡ଼ିଶା ଭଳି ରାଜ୍ୟରେ ପାରମ୍ପରିକ ଭାବରେ କୃଷି କାର୍ଯ୍ୟରେ ବ୍ୟବହୃତ ହୁଏ ଛତା ଭଳି ଏକ ଉପକରଣ, ଯାହା ବାଉଁଶ, ଖଜୁରୀ ଓ ତାଳପତ୍ର ସାହାଯ୍ୟରେ ବୁଣାଯାଇଥାଏ। ଏହାକୁ ମୁଣ୍ଡରେ ପିନ୍ଧାଯାଏ। ଆଧୁନିକ ଛତା ଭଳି ଏହାକୁ ଧରିବା ପାଇଁ କୌଣସି ବାଡ଼ି କିମ୍ବା ବେଣ୍ଟ ନଥାଏ। ଏହା କୋନ୍ ଆକୃତିର ହୋଇଥାଏ। ସ୍ଥାନୀୟ ଭାଷା ଅନୁସାରେ ଏହାକୁ ଖୁମୁରୀ ଓ ମୋରା କୁହାଯାଏ। ଆସାମରେ ବ୍ୟବହାର କରାଯାଏ ଛତା ସଦୃଶ ଜାପି, ଯାହାର ପାରମ୍ପରିକ ପର୍ବ ପାଳନରେ ମଧ୍ୟ ଆସାମରେ ବେଶ୍ ଗୁରୁତ୍ୱ ରହିଛି। କଟା ବାଉଁଶ, ଶୁଖିଲା ତାଳ, ଖଜୁରୀ ପତ୍ରରେ ଏହା ବୁଣାଯାଇଥାଏ, ଯାହାକି ଟୋପି ଆକୃତିର। ଆସାମରେ ଏହି ପ୍ରକାରର ଛତାର ପ୍ରଚଳନ ଖୁବ୍ ଅଧିକ। ଦକ୍ଷିଣ ଭାରତର

ବର୍ତ୍ତମାନ ଆସନ୍ତୁ ଜାଣିବା ଇତିହାସର ଆଇନରେ ଆଜି ଦିନର ମହତ୍ତ୍ୱ। 8 ଜୁଲାଇରେ ଇତିହାସରେ ଅନେକ ମହତ୍ତ୍ୱପୂର୍ଣ୍ଣ ଘଟଣା ଘଟିଯାଇଛି। 1497 ଆଜିର ଦିନରେ ଭାସ୍କୋ ଡ ଗାମା ୟୁରୋପରୁ ଭାରତକୁ ଜଳଯାତ୍ରା ଆରମ୍ଭ କରିଥିଲେ। 1899 ଆଜିର ଦିନରେ ବିଶ୍ୱର ସବୁଠାରୁ ଦାମିକା ଖବରକାଗଜ ଦି ୱାଲ୍ ଷ୍ଟ୍ରିଟ୍ ଜେନେରାଲ୍ର ପ୍ରଥମ ଅଙ୍କ ପ୍ରକାଶିତ ହୋଇଥିଲା। 2011 ଜୁଲାଇ 8 ତାରିଖରେ ନାସାର ଅନ୍ତରୀକ୍ଷ ଯାନ ଆଟ୍ଲାଣ୍ଟିକ୍ ନିଜର ଶେଷ ଯାତ୍ରା ଆରମ୍ଭ କରିଥିଲା। 1914 ଆଜିର ଦିନରେ ଭାରତର ମୁଖ୍ୟ ବାମପନ୍ଥୀ ନେତା ଓ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତିବସୁ ଜନ୍ମଗ୍ରହଣ କରିଥିଲେ। ଠିକ୍ ସେହିଭଳି ଭାରତର ପୂର୍ବତନ କ୍ରିକେଟ୍ କ୍ୟାପ୍ଟେନ୍ ସୌରଭ ଗାଙ୍ଗୁଲି ମଧ୍ୟ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। 1721 ଆଜିର ଦିନରେ ଇଷ୍ଟ ଇଣ୍ଡିଆ କମ୍ପାନୀର ମୁଖ୍ୟ ଅଧିକାରୀ ଜନ୍ ଚେନକ୍ଙ୍କର ନିଧନ ହୋଇଥିଲା।

ଏବେ ଆସନ୍ତୁ ଜାଣିବା କିଛି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଥା। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆସିଯାଇଛି ବର୍ଷା ଦିନ। ଏହି ଦିନ ପାଣିପାଗରେ ଆର୍ଦ୍ରତା ବଢ଼ିଯାଇଥାଏ, ଯାହାଦ୍ୱାରା ଜୀବାଣୁ ଓ ଭାଇରସ୍ ବହୁତ ଶୀଘ୍ର ବ୍ୟାପିଯାଏ। ଏହି ସମୟରେ ସ୍ୱାସ୍ଥ୍ୟ ଏବଂ ଚର୍ମର ଯତ୍ନ ନେବା ନିହାତି ଆବଶ୍ୟକ। ବର୍ଷା ଋତୁରେ ପାଚନ ପ୍ରକ୍ରିୟା ଦୁର୍ବଳ ହୋଇଯାଏ, ସେଥିପାଇଁ କେତେକ କଥା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଏହି ସମୟରେ ଫୁଟାପାଣି ପିଅନ୍ତୁ। ଟାଇଫଏଡ୍ ଏବଂ ଝାଡ଼ାଭଳି ରୋଗରୁ ବଞ୍ଚିବା ପାଇଁ ସବୁବେଳେ ଫୁଟାପାଣି ପିଇବା ଉଚିତ। ବର୍ଷା ଋତୁରେ ତାଜା ଖାଦ୍ୟ ଖାଇବା ଉଚିତ। ଘରେ ତିଆରି ହୋଇଥିବା ଗରମ ଏବଂ ସହଜରେ ହଜମ ହୋଇଥିବା ଖାଦ୍ୟ ଖାଇବା ଉଚିତ। ବର୍ଷା ଋତୁରେ ରୋଗ ପ୍ରତିରୋଧକ ଶକ୍ତି ବଢ଼େଇବା ଦରକାର, ସେଥିପାଇଁ ଭିଟାମିନ୍ ସି ଯୁକ୍ତ ଫଳ ନିଜ ଖାଦ୍ୟରେ ସାମିଲ କରନ୍ତୁ। ବାହାରେ ଖୋଲା ଖାଦ୍ୟ ଖାଆନ୍ତୁ ନାହିଁ। ଏ ସମ୍ପର୍କରେ ଆହୁରି କଥା ହେବା, କିନ୍ତୁ ବର୍ତ୍ତମାନ ସମୟ ହୋଇଯାଇଛି ଏକ ସୁନ୍ଦର ଗୀତ ଶୁଣିବାର।

ବର୍ତ୍ତମାନ ଆସନ୍ତୁ ଜାଣିବା ସ୍ଥାନୀୟ ଖବର ସମ୍ପର୍କରେ। ବୋଡ଼ିନ ବ୍ଲକ କେଶରାଜପୁର ଆଦର୍ଶ ବିଦ୍ୟାଳୟରେ ବୋଡ଼ିନ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗର କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ଭବାନୀପାଟଣାଠାରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ଓ କାରୁଣ୍ଡ ସେବା ସଂଗଠନର ମିଳିତ ଆନୁକୂଲ୍ୟରେ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଭବାନୀପାଟଣାର ସ୍ନାତକ ଏବଂ ସ୍ନାତକୋତ୍ତର ବିଭାଗର 42 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଧର୍ମଗଡ଼ ତାଲୁକ ଆଇନ ସେବା ସମିତି ପକ୍ଷରୁ ବ୍ରାହ୍ମଣ ଛିଣ୍ଡିଆ ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟଠାରେ ଆଇନ ସଚେତନତା ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଆଇନଗତ ସୁବିଧା, ନିଃଶୁଳ୍କ ଆଇନ ସେବାର ଗୁରୁତ୍ୱ ଓ ସାଧାରଣ ଲୋକଙ୍କର ଅଧିକାର ସମ୍ପର୍କରେ ସଚେତନ କରାଯାଇଥିଲା। ଏହାପରେ ବିଦ୍ୟାଳୟ ପରିସରରେ ଚାରା ରୋପଣ କରାଯାଇଥିଲା।

ବର୍ତ୍ତମାନ ଆସନ୍ତୁ ଜାଣିବା ପାଣିପାଗ ସମ୍ପର୍କିତ ଖବର। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବର୍ତ୍ତମାନ ଓଡ଼ିଶାର ପାଗ ଶୁଖିଲା ରହିବ। କେତେକ ଅଞ୍ଚଳରେ ମୌସୁମୀ ବାୟୁର ସକ୍ରିୟ କାରଣରୁ ବର୍ଷା ହୋଇପାରେ। ଗତକାଲି ଭବାନୀପାଟଣାର ସର୍ବୋଚ୍ଚ ତାପମାତ୍ରା 32 ଡିଗ୍ରୀ ସେଲସିୟସ୍ ଥିଲା।

ଆରମ୍ଭ ଯେଉଁଠି ଶେଷ ବି ସେଇଠି, ସବୁ ଆରମ୍ଭ ହୋଇଥିବା ଜିନିଷ ଦିନେ ଶେଷ ହୋଇଯାଏ। ଏଇ ଯେମିତି କଥା ହେଉ, ଆମେ ବି ଆସି ପହଞ୍ଚିଯାଇଛୁ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ। କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ନିଶ୍ଚୟ ଦେବେ। ଆମକୁ ହ୍ୱାଟ୍ସଆପ୍ କରିବାର ନମ୍ବର ହେଉଛି 8895994143। ଅପେକ୍ଷା ରହିଲା ଆପଣମାନଙ୍କର ମତାମତର। ଆଜି ପାଇଁ କାର୍ଯ୍ୟକ୍ରମ ସହ ମୁଁ ଥିଲି ନିହାରିକା, ରହୁଛି, ନମସ୍କାର।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଶେଷ ହେଲା ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣ ସମୟ ଦିନ 11:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12:00 ଶୁଣିବେ ଲୋକଗୀତ କ୍ରମରେ ଦାସକାଠିଆ ଗୀତ ପରିବେଷଣ କରିବେ ଜଗଦୀଶ ମେହେର ଏବଂ ସୁରେଶ ଚନ୍ଦ୍ର ସାହୁ। ସୁଗମ ସଙ୍ଗୀତ ପ୍ରଚାର କରିବୁ 12:30। ଶିଳ୍ପୀମାନେ ହେଲେ ଉପେନ୍ଦ୍ର କୁମାର ମିଶ୍ର, ଯୋଗେନ୍ଦ୍ର ମହାପାତ୍ର, ଜ୍ୟୋତିର୍ମୟୀ ମହାପାତ୍ର, ଭିକାରୀ ଚରଣ ବଡ଼, ବେଣୁଧର ସୁବୁଦ୍ଧି, ଅକ୍ଷୟ ମହାନ୍ତି ଏବଂ ତୃପ୍ତି ଦାସ। ଚାଷର କଥା ଶୁଣିପାରିବେ 1:10। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ ଦିନ 1:20। କେତୋଟି ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ 2:45। ଶ୍ରୋତାବନ୍ଧୁ, ଏଥିଲା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ 12:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 12:00। ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଜରେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଲୋକଗୀତ କ୍ରମରେ ଦାସକାଠିଆ ଗୀତ। ପରିବେଷଣ କରିବେ ଶିଳ୍ପୀ ଜଗଦୀଶ ମେହେର ଏବଂ ସୁରେଶ ଚନ୍ଦ୍ର ସାହୁ।

0: ବ୍ରାହ୍ମଣ ରୂପ ଭରି ମୂର୍ଖକୁ ଅଇଲେ ରାମ ଯେ ଜପ ରାମ ଯେ ଘନ ଶ୍ୟାମ ଯେ ବିନ ସୁନ୍ଦର ଶ୍ୟାମ। ଯେତେବେଳେ କର୍ଣ୍ଣ ଦାନ ଦେବାକୁ ଆରମ୍ଭ କଲେ
1: କର୍ଣ୍ଣର ଦାନଟା
0: ସମସ୍ତ ବ୍ରାହ୍ମଣ ମାନେ ଧନ୍ୟ ଧନ୍ୟ କରି
1: ବୋଇଲେ ମହାଦାନୀ କର୍ଣ୍ଣ।
0: ଏହି କଥାଟା ବୈକୁଣ୍ଠ ଭୁବନରେ ଭଗବାନଙ୍କ
1: ବ୍ରାହ୍ମଣ
0: ବେଶ କୁଶଳ ଧୋଇଲେ ସିଂହ ଦ୍ୱାରରେ ବେଦ ଉଚ୍ଚାରଣ କଲେ ଚାରି ବେଦ ଯେତେବେଳେ।

0: ସେତେବେଳେ ମହାପ୍ରଭୁ କହିଲେ ତୁ ଭୁବନକୁ ମୁଁ ଦାନ ମାଗି ଆସିଛି।
1: ହେଲେ ରାଜା କର୍ଣ୍ଣ କହିଲା,
0: ଆଜି ଦାନ ନାହିଁ,
1: ଦାନଟା ଆଜି ସଞ୍ଚା ସରିଯାଇଛି,
0: କାଲି ଆସିବ। ହେ ବ୍ରାହ୍ମଣ ଗୋସାଇଁ, ଯାହା ଇଚ୍ଛା ତୁମକୁ ଦାନ ଦେବି ମୁହିଁ।
2: ଗୋବିନ୍ଦ ବୋଇଲେ, ହେ ନୃପତି କର୍ଣ୍ଣ,
0: ଖାଇବା ପାଇଁ ମୋର ନାହିଁ ଯେ ଅନ୍ନ, ଆଜି ତୋର ଦ୍ୱାରେ ମୁଁ ଉପବାସ ଥିବି,

0: ଆହତି କହିଲେ ନାଥ ହେଲା ହେଲା ଆପଣ ବି ମୁକ୍ତି ହେବେ ମୁଁ ମଧ୍ୟ ମୁକ୍ତି ହେବି।
1: ଆପଣ ଯଦି ବ୍ରାହ୍ମଣ ପାଖରେ ସତ୍ୟ କରିଯାଇଛନ୍ତି ତାହେଲେ ନିଜ ପୁଅକୁ ମାରି ଭାତ ଦେଇ ଦିଅନ୍ତୁ।
0: ସେତେବେଳକୁ କର୍ଣ୍ଣ ଭାରି ଆନନ୍ଦ ହେଲା
1: ବୁଝିଲା।
0: ହେଲେ ପାଠ ପଢି ଯାଇଥିଲା ପିଲାଟା
1: ବିଶିକେଶନ
0: ପାଠ ପଢି ଯାଇଥିଲା ସେ କୁମର ମଣି ଆରୁ ସ୍କୁଳ ଗୃହରୁ ଯେ ଆସିଲା ସେହି କ୍ଷଣି ସିଂହ

0: ସମୟରେ ପିଲା ଯାଇଥିଲା ସ୍କୁଲକୁ ପାଠ
1: ପଢି ପାଠ ପଢିବା ପାଇଁ ଯାଇଛି ବିଶିକେଶନ
0: ଯେତେବେଳେ ଛୁଟି ହେଲା ଘରକୁ
1: ଆସି ଦେଖିଲା ବାପା ମା ବୀର ସମାଗମରେ ବସିଛନ୍ତି
0: ବସିଛନ୍ତି
1: ବୋଇଲା ବିଚାର କଲା ବିଶିକେଶନ
0: କାହିଁକି ବାପା ମା
1: ବାପା ମା ତୁମେ କାହିଁକି ବିରସ ହେଇକି ବସିଛ
0: ସେତେବେଳେ କାନ୍ଦି କାନ୍ଦି ପଦ୍ମାବତୀ କହିଲେ
1: କଣ କହିଲେ
0: ବାପରେ ତୋହର ପିଅ

0: ପାର୍ବତୀ କହିଲା ବାପାରେ ବାପ ସତ୍ୟ କରିଛନ୍ତି, ତୋତେ ମାରିକରି ବ୍ରାହ୍ମଣଙ୍କୁ ଭୋଜନ ଦେବେ, କେତେ କଷ୍ଟରେ ଧରି ତୋତେ ମୁଁ ଜନ୍ମ କରି
1: ଦଶ ମାସ ଦଶ ଦିନ ଗର୍ଭ ଭିତରେ ଧରି ତୋତେ ଜନ୍ମ କରିଛି ପୁଅ।
0: ଶୁଣିକରି କୁମର ଯେ ଆନନ୍ଦ ହୋଇଲା, ଧନ୍ୟ ମୋର ଭାଗ୍ୟ ଆଜ ମା ଦିଶିଲା
1: ହୋଇଲା,
0: ମନୁଷ୍ୟ ଜନ୍ମ ଆସି ମୁଁ ହୋଇଲି ଜନ୍ମ, ଧନ୍ୟ ମୁଁ ମାଂସକୁ ଯେବେ ଭଞ୍ଜିବ
1: ବ୍ରାହ୍ମଣ
0: ଦିନେ ଏ ଦେହ ମୋର।

0: କିଛି ମୋତେ ନ ବିଚାର ତା ତମା ତ ମୋତେ ମାରି ଶୀଘ୍ର ଦିଅ ବ୍ରାହ୍ମଣଙ୍କୁ ଭାତ। ସେତେବେଳେ ପିଲା କହିଲା, ବାପା ମା ତମେ ଚିନ୍ତା କର ନାହିଁ।
1: ଆ କାହିଁ ନା, ମୁଁ ଦିନେ ଯଦି ମରିଯିବି ତାହେଲେ ଅଗ୍ନିରେ ପୋଡ଼ିବି, ତାହେଲେ ପାଣିରେ ଫିଙ୍ଗି ଦେଲେ ସେଠି ନୁହଁ ତ ସରିଯିବି,
0: ହେଲେ ଶସା ଶୃଗାଳ ଗୁଧ୍ର ପକ୍ଷୀ
1: ଖାଇବେ,
0: ଏଥିରେ କି ଲାଭ ହେବ?
1: ହେଲେ ମାଂସ ଖାଇବ ବ୍ରାହ୍ମଣ,
0: ଏଥିରେ ମୋର ଆଉ ଅନ୍ୟ କଣ
1: ଗତି? ଅତି ଶୀଘ୍ର ମୋତେ ମାରି ବ୍ରାହ୍ମଣଙ୍କୁ ଭୋଜନ ଦିଅ।
0: ଶୁଣିକରି କର୍ଣ୍ଣ ରାଜା ଯେ ଆନନ୍ଦ ହୋଇଲା, ପୁତ୍ରଙ୍କୁ ଧରି ସିଂହ ଦ୍ୱାରେ ଚଳି
1: ଗଲା।
0: ବିପ୍ରଙ୍କୁ ବୋଇଲା, ହେ ବିପ୍ର କର ମୋ ପୁତ୍ର ବୋଧ।
1: ଆହା,
0: ଶୁଣିକରି ବ୍ରାହ୍ମଣ ହୋଇଲେ ମହାକ୍ରୋଧ, ତୋହର ହସ୍ତରେ ପୁଅ କରିବୁ ଛେଦନ, ତୋହର ଭାରିଯା ମାଂସ କରିବ ରଙ୍ଗନ, କେବେ ବ୍ରାହ୍ମଣ କରିବ ଭୋଜନ, ନହେଲେ ମୋତେ ମେଲ୍ ଆଣି ଦିଅ କନ।

0: ମାୟା କପଟ ପୁତ୍ର ଆଣି ଦେଖାଇଲେ
1: ହରି,
0: ସେ କର୍ଣ୍ଣ ରାଜା ଧରି ପୁତ୍ରକୁ ହାଣିଦେଲେ।
1: ଆହା,
0: ଖଡ଼ଗରେ ହାଣିଲା ଧରିଣ କ୍ରୋଧ ହୋଇ।
1: ଆହା,
0: ତିନି ଧାରରେ ରୁଧିର ଗଲା
1: ବହି,
0: ହାଣିଦେଲା ଖଡ଼ଗରେ ଛିଣି ଗଲା ମୁଣ୍ଡ।
1: ତିନି ଧାରାରେ ରୁଧିର ହେଲା ପର ତୁଣ୍ଡ,
0: ଗଣ୍ଡି ମୁଣ୍ଡକୁ ଧରି କର୍ଣ୍ଣ ଚଳି
1: ଗଲା।
0: ପଦ୍ମାବତୀ ରାଣୀ ପାଖେ ଥୋଇ
1: ଦେଲା,
0: ଦେଖିକରି ପଦ୍ମାବତୀ ମନେ ବିଚାରିଲା,
1: ମୁଣ୍ଡ ଗୋଟିକି ଲୁଚାଇ ରଖିଲା।
0: ଭୁଞ୍ଜି ବ୍ରାହ୍ମଣ କରିଲେ ଗମନ,
1: ମୁଣ୍ଡ ଧରି ବସି କରିବି
0: ରୋଦନ। ରାମ ଦେଖୁନ ଶ୍ୟାମ ଦେ, ଏହା ଭାବି ମୁଣ୍ଡ ଲୁଚାଇଲା ପୁଣ। ସେତେବେଳେ ପଦ୍ମାବତୀ ଦେଖିଲା ଯେ ମୁଣ୍ଡକୁ ଲୁଚାଇ ଦେ,
1: ବିଚାର କଲା ପୁଅ ତ ମରିଗଲା, ପୁଅ ତ ମରିଗଲା,
0: ମଲା ପରେ ମୁଁ ପୁଅକୁ ନ ଦେଖିପାରି,
1: ଏଣୁ ଗଣ୍ଡିଟାକୁ ରୋଷେଇ କରିବି, ମୁଣ୍ଡଟାକୁ ଲୁଚିକରି ରଖିଥିବି, ସେ ବ୍ରାହ୍ମଣ କଲେ ଟିକେ ରୋଷେଇ କାନ୍ଦିବି ହେଲେ।
0: ଏଇ କଥା ଭାବି ଯେତେବେଳେ ରଖିଦେଲା
1: ଆ ମୁଣ୍ଡଟାକୁ ଲୁଚିକିରି,
0: ବ୍ରାହ୍ମଣ କଥା ଅନ୍ତର୍ଯ୍ୟାମି ପ୍ରଭୁ ଜାଣିଗଲେ।
1: ଆହା,
0: ଟିକି ଟିକି କରି ରାଣୀ ମାଂସକୁ କାଟିଲା,
1: ଆହା
0: ସିଲରେ ବାଟିଣ ଯେ ଘିଅରେ ପୁଣି ସିଝାଇଲା, ଉତ୍ତମ ପ୍ରକାରେ ତରକାରୀ ଯେ ତିଆରିଲା,
1: ଆହା
0: ଭୋଜନ କରିବାକୁ ସବୁ ସାମଗ୍ରୀ କରିଲା। କର୍ଣ୍ଣକୁ ଚାହିଁ ରାଣୀ ଯେ ବୋଇଲା ବଚନ,
1: ଆହା
0: ସୁବେଦୀ ବ୍ରାହ୍ମଣ ଏବେ କରନ୍ତୁ ସ୍ନାହା, ପୁଣି କହି କର୍ଣ୍ଣ।

0: ଯେତେବେଳେ ମାଳ ପା ବୋଇଲେ ତେଲ ଟିକେ ନେଇ ଥୋଇଦେଲା।
1: ଆଜ୍ଞା ଆପଣ ସେଇ ତେଲ ଲଗେଇ ଗାଧା ପାଧା ହୁଅନ୍ତୁ,
0: ଭୋଜନ କରିବାକୁ ଆସନ୍ତୁ।
1: ଆଚ୍ଛା ଆଚ୍ଛା,
0: ଶୁଣି କରି ବ୍ରାହ୍ମଣ ଯେ ହେଲେ କ୍ରୋଧ ଭର
1: ହୋ
0: କି କଥା କଲୁ ଆରେ ଦଣ୍ଡ
1: ଧର
0: ତୋର ଭାରି ଜାଲୁ ଚାଇଛି
1: ମୁଣ୍ଡ
0: ଏଇ କଥା କଲୁ ରେ ଆରେ ଦଣ୍ଡ ବ୍ରାହ୍ମଣ ହୋଇ କି ମନ୍ତେ ଭୁଞ୍ଜିବି ନରସିଂହ ପୂଜା କିଏ ମନ୍ତେ କରିବି ନରସିଂହ ମୋତେ କ୍ରୋଧ ଭର ହେବେ ଖଣ୍ଡିଆ ମାଂସ ନ ଖାଇବି
1: କେବେ ରାମ ଦେ ଗପ ରାମ ଦେ
0: କରି କର୍ଣ୍ଣ ରାଜା ତହୁ ଚଳିଗଲା।
1: ଆହା
0: ପଦ୍ମାବତୀ ରାଣୀଙ୍କୁ ଜାଇଣ କହିଦେଲା
1: ଏହେ
0: ତୁ ପୁଣି ହିନ ଡାହାଣୀ ଅଟୁ ଚାନ୍ଦାଳୁଣି ଏପରି ନାରୀବାଦ ବୋଲି ମୁଁ ନଥିଲି ତୋତେ
1: ଜାଣି
0: ସତ୍ୟ ଗଲା ମୋର।

0: ସେତେବେଳେ କର୍ଣ୍ଣ କହିଲା, ରାଣୀ କେଡ଼େ କଥା କଲୁ, ମୁଁ ଯେତେବେଳେ ପୁଅକୁ ମାରି ଦାନ ଦେବି ବୋଲି ବ୍ରାହ୍ମଣକୁ ସହିତ କଲି, ତୁ ମୁଣ୍ଡକୁ କାହିଁକି ଥୋଇଲୁ?
1: ଏ ମୋର ଧର୍ମଟା ସବୁ ଅଧଗତିରେ ପଳେଇଗଲା।
0: ପଦ୍ମାବତୀ ମନ ମଧ୍ୟ ବିଚାରିଲା, ଆହା କିଡ଼ି ଯତ୍ନେ ମୁଣ୍ଡ ମୁଁ ଥୋଇଛି, ବୋଇଲା ସିଂହ ଦ୍ୱାରେ ଥାଇ କେନେ।

ଆହାର ତ ହୁଁ ହୋଇଲା ଯେ ରାଣୀ ଗୋବିନ୍ଦଙ୍କୁ ଦେଲା ଯେ ଗଙ୍ଗାର ନେଇ ପାଣି ସ୍ନାନ କରିଲେ ତ ହୁଁ ଜଗତ ଜୀବନ ବସିବା ପାଇଁ କି ତ ହୁଁ ପଡ଼ିଲା ଆସନ।

ସେତେବେଳେ ମୁଣ୍ଡଟାକୁ ବାହାର କଲା ରାଣୀ, ଉତ୍ତମ ପ୍ରକାର ଯତ୍ନ କରି ତରକାରୀ କଲା, ନିଜେ ବ୍ରାହ୍ମଣଙ୍କୁ ନେଇ ଗଙ୍ଗା ପାଣି ସ୍ନାନ କରାଇ ଉତ୍ତମ ବସ୍ତ୍ର ପିନ୍ଧାଇ ପାଣି ଗମ୍ଭୀରି ଭିତରେ ବସାଇଲେ। ସେତେବେଳେ ଭଗବାନ ଦେଖିଲେ, ବିଚାର କଲେ ଯେ ଧନ୍ୟ ଧନ୍ୟ ରେ ରାଜା କର୍ଣ୍ଣ ନୃପତି, ଏତେ ସମ୍ପତ୍ତି ତୋର ଅଜସ୍ର ବିଭୂତି, ଏତେ ସମ୍ପତ୍ତିରେ ତୁ ହିଁ ନ ଦେଲୁ ଯେ ମନ, ଦେଖିଲା ମାତ୍ରେ ତୋର ଗୋଟିଏ ନନ୍ଦନ, ଏକ ପୁତ୍ର ମାରି ମୋତେ ଅର୍ଣ୍ଣ ବାଢି ଦେଲୁ, ଧନ୍ୟ ଆରେ କର୍ଣ୍ଣ ତୁ ହିଁ ମହାଦାନୀ ହେଲୁ। କହିଲେ ଲକ୍ଷ୍ମୀ, ଏ କଥା କରିବେ ଯେ ମିଛ କରିବେ।

0: ନେଇ କରି ମହାପ୍ରଭୁ ବୋଇଲେ ବଚନ
1: ଆହା
0: ଏ କଥାରେ ଯେବେ ତୋର ଦୁଃଖ ଅଛି
1: ମନ
0: ତୁ ପୁତ୍ର ମାରି ତହି ପୁରାଇ ଅଛୁ
1: ବିଷ
0: ତେଣୁ କରି ଅର୍ଣ୍ଣକୁ ଯେ ନ କରୁଛୁ ଗ୍ରାସ ତୋ ପୁତ୍ର ମଲା ଏବେ ମୋତେ ତୁ ମାରିବୁ ଏଡ଼େ ବଡ଼ ସୁଖ ମହି ସୁଖ ଭୋଗିବୁ
1: ଆହା
0: ପୁଣି କରି ପଦ୍ମାବତୀ ଯେ

0: ପରବୋଇଲା ଗୋସାଇ ଆଉ ପତ୍ରେ ଅଛି ଆହା ତୁମ୍ଭେ ନିଅ ଏ ପତ୍ର ମୁଁ ଦେଉଛି ଆହା ଗୋବିନ୍ଦ ବୋଇଲେ ଏହୁ ପତ୍ରେ ଅଛି ଅର୍ଣ୍ଣ ଆହା ଡାକ ଭୁଞ୍ଜିବ ତୋର ସେ ପୁତ୍ର
1: ଋଷିକେଶ
0: ଶୁଣିକରି କର୍ଣ୍ଣ ରାଜା ବିଷ୍ମୟ ହୋଇଲା ଯେ ବିଷ୍ମୟ

0: ସେତେବେଳେ ଭଗବାନ କହିଲେ,
1: ହଁ
0: ତୋର ପତ୍ରୀ କର୍ଣ୍ଣ ଅଛି, ବିଶିକେଶନ ଭୁଞ୍ଜିବ ଡାକ। କର୍ଣ୍ଣ କହିଲା, ହେ ବ୍ରାହ୍ମଣ ଏଡ଼େ ନିଷ୍ଠୁର ତମେ,
1: ତମେ ଦେଖିଲ ମୁଣ୍ଡ କାଟିଲି
0: ହାଣିଲି,
1: ପୁଣି ତାକୁ କଟା ବଛା କରି ଏବେ ରୋଷେଇ କରି ଖାଇବାକୁ ପୁଣି ବସି
0: ତମେ କହୁଛ ପୁତ୍ର ଅଛି, ତମେ କଷଣ ଉପରେ କଷଣ ଦେଉଛ,
1: ତମେ ବ୍ରାହ୍ମଣ ଠିକ ବ୍ରାହ୍ମଣ ନୁହ।
0: ସେତେବେଳେ ଭଗବାନ କହିଲେ, ତୁ ଯଦି ସତ୍ୟରେ ଦେଇଛୁ ଦାନ, ସତ୍ୟରେ ତୋର ପୁତ୍ର ଅଛି, ତୁ ସିଂହ ଦ୍ୱାରେ ଯାଇ ଡାକ ଦିଅ।
1: କେବେ ମରିନି ତୋ ପୁତ୍ର ବିଶିକେଶନ, ଯାହାକୁ ଡାକିବୁ ସିଂହ ଦ୍ୱାରେ।
0: ଶୁଣି କରି ପଦ୍ମାବତୀ ସହିତ କର୍ଣ୍ଣ ରାଜା ଦୁହେଁ ଯାକ ଚଳିଗଲେ ମନରେ ହୋଇତା। ସିଂହ ଦ୍ୱାରେ ଯାଇନ ଯେ ଡାକିଲେ ରେ ବାବୁ, ତୋତେ ରଖିଛନ୍ତି ଯେବେ ସେ ମହାପ୍ରଭୁ, ଆସ ଆସ ବାବୁରେ ମୋର ବିଶିକେଶନ, ମୋତେ କିଛି

0: れやしはじょろふいらいたまたんくどんどぼとこらはひこりらじゃらにたとかふいれいれこたへらぶりものればびれさろぷちょこいおいのだいごびんどまやくじゃにるなひいってぶりとろとろふいどへごれごみろびとれはじょろひれおのおちやうごびんどなひおんとじゃのほいごれせごさいらむでじょっぽらむବେଳେ କର୍ଣ୍ଣ ଅଛି ମାତ୍ର ଆଉ ମହାପ୍ରଭୁ ନାହିଁ
1: ଆହା
0: କର୍ଣ୍ଣ ରାଜା ଭାବିଲେ କେଡ଼େ କଥା କଲୁ ହେ
1: ଏହି
0: ସାର ପୁତ୍ର ପାଇଁ ଆମେ ସିଂହ ଦ୍ୱାରେ ଗଲୁ ପ୍ରଭୁ ଆମକୁ ଛାଡ଼ିଗଲେ ଏହି କଥା ଚିନ୍ତା କରି
1: କ'ଣ କଲା
0: କର୍ଣ୍ଣ ଡାକିଲେ
1: ଆହା

0: କର୍ଣ୍ଣ ରାଜା କହିଲେ, ହେ ମହାପ୍ରଭୁ, ତୁମକୁ ଆମେ ଖୋଜି ଖୋଜି ଚିନ୍ତାରେ ଡାକୁଛୁ, ଆମକୁ ଦେଖାଦିଅ।
1: ଆହା,
0: ଭଗବାନ କଣ ଆଉ ଦେଖା ଦେବେ?
1: ଭଗବାନ ତ କୋଉଠି ଲୁଚି ଗଲେ?
0: ମାୟାବୀ ପୁରୁଷ ମାୟା ହୋଇଗଲେ।
1: ଆହା,
0: ହେଲେ
1: କଣ କଲେ?
0: ନୀଳମୟ ଆଭାସ ଆନନ୍ଦ ଭୁବନ,
1: ଆହା
0: ମହ ମହ ବାସୁ ଅଛି।

0: ଠାରୁ ହେଲା ତୋତେ ବୈକୁଣ୍ଠ ବିଭୂତି ଯେ ବୈକୁଣ୍ଠ ବିଭୂତି।
1: ଭଗବାନ କହିଲେ ରାଜା କର୍ଣ୍ଣ ଆଜି ଠାରୁ ତୁ ଆଉ କାହାକୁ ଦାନ ଦେବୁ ନାହିଁ,
2: ଆଜିଠୁ ତୋତେ ବୈକୁଣ୍ଠ ସ୍ଥାନ ପ୍ରାପ୍ତ ହେଇଗଲା,
1: ଏଇ ବୈକୁଣ୍ଠ ଅଧିକାର ସମ୍ପତ୍ତି ତୋତେ ପାଇଛି, କିନ୍ତୁ ତୋତେ ତୋ ପୁତ୍ର ପାଇଁ ନିଶ୍ଚିତ ଦିନେ କାଳ ପଡିବ।
2: କାହିଁକି କାଳ ପଡିବ? କାହିଁକି ପଡିବ ନା?
1: ଏବେ ସୁନାସୀର

ଏକ ପୁତ୍ର ମହାକଷ୍ଟ ନ ହୋଇ କିଛି ଦାନର ମହିମା ମାତ୍ର ଏପରି ରହିଛି ସତ୍ୟରୁ ଥିଲେ ବାବୁରେ ସତ୍ୟ ଧର୍ମ ପାର ଅସତ୍ୟକୁ ଗଲେ ମନୁଷ୍ୟ ହୁଏ ନର୍କ ଦେବ ତାହାର ସତ୍ୟରୁ ଯେ ଚନ୍ଦ୍ର ସୂର୍ଯ୍ୟ ହେ ଆତ୍ମଜାତ ଆଉ ସତ୍ୟରୁ ମାନବେ ସିନା ହେ।

0: ହରିଚରଣ ଧ୍ୟାୟ କଲି ସମାପନ ଆନନ୍ଦ ହୋ ହୋ ସମସ୍ତେ ଶୁଣି ଏହି ଦାନ ଶ୍ରୀ ହରିଚରଣ ତଳେ ହେ ଚିତ୍ତବୃତ୍ତି ଥାଉ ହରିନାମ ଧରିଣ ସର୍ବଦା ଦିନ
1: ଯାଉ
0: ରାମ ନାମ ରାମ ନାମ ରାମ ନାମ ସାର ରାମ ନାମ
1: ନାମ ବିନୁ ଭବେ ନାହିଁ ପ୍ରତିକାର
0: ଏଣୁ ଶ୍ରୀ ହରିଚରଣ ହେ ଥାଉ ମନ ବୃତ୍ତି ସମସ୍ତଙ୍କୁ ସଦୟା କରନ୍ତୁ ସରସ୍ୱତୀ
2: ଶୁଣୁଥିଲେ ଲୋକଗୀତ କ୍ରମରେ ଶିଳ୍ପୀ ଜଗଦୀଶ ମେହେର ଏବଂ ସୁରେଶ ଚନ୍ଦ୍ର ସାହୁଙ୍କ ପରିବେଷିତ ଦାସକାଠିଆ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତ। ଶିଳ୍ପୀ ଉପେନ୍ଦ୍ର କୁମାର ମିଶ୍ରଙ୍କ କଣ୍ଠରେ, ଗୀତ ରଚନା କିଶୋର ଚନ୍ଦ୍ର ନନ୍ଦା।

0: ଆକାଶବାଣୀ ଭବାନୀପାଟଣା, ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚାଷର କଥା।
1: ବର୍ଷା ଦିନ ଆଇଲା ବେଲେ ଆମର ଚଷା ଭାଇ ବହିନମାନଙ୍କର ଫୁରସତ ନେଇଥାଏ ନା, କାହିଁକି ଯେ କି ଏ ସମୟାନେ ମୂଲ ଚାଷ ଧାନ କରବାର ସନେ ଆର କେତେ ଚଷା ଭାଇ ବହିନମାନେ ପନିପରିବା ଶାଗ ଡାଲ ଚାଷ କେ ପୁଣି ଖୁବ କରିଥିସନ୍। କାହିଁକି ଯେ କି ଏ ମାସେନେ ପାଣିର ଅଭାବ ନେଇ ହେ, ଆର ତାର ସନେ ଗରମ ଆରୁ ବର୍ଷା ଦୁଇଟା ଯାକ ହେଇଥିସି, ଯେନ୍ଟାକି ଶାଗ ଡାଲ ଚାଷର ଲାଗି ବଢ଼ିଆ ପାଗ ଦେସି। ଏ ସମୟାନେ ଯେନ୍ ପରିବା ପତର ଲଗାସୁଁ ସେଟା ସେପ୍ଟେମ୍ବର ଅକ୍ଟୋବର ବେଲେ ଭୋଦ ଦଶହରା ଆଡ଼କେ ଅମଲି ଥିସି। ହେଲେ ଏ ମାସେ ଶାଗ ଡାଲ ପରିବା ଚାଷ କରବାର ଲାଗି ହେଲେ କେତେଟା କଥାକେ ଆମକେ ଧ୍ୟାନ ଦେବାକେ ପଡ଼ବା। ପ୍ରଥମ କଥା ହେଲା, ଆମେ ଏଇ ଚାଷକେ ଦୁର୍ଷା ଆରୁ ନିଗିଡ଼ା ମାଟିନେ କର୍ମା ବେଲେ ପାନ୍ ବେଶୀ ଜମିକରି ନେଇ ରହେ ନା, ଯାହାଥିର ଲାଗି ଚେରସଡ଼ା ରୋଗ ହେବାର ବି ଡର ନେଇ ରହେ ଆରୁ ଚାଷ ବି ନଷ୍ଟ ନେଇ ହୁଏ। ଆର ଗୋଟେ କଥା ହେଲା, ବିହନକେ ଲଗାବାର ଆଗରୁ ବିହନ ବିଶୋଧନ ଯେନ୍ତା କରିବି କର୍ମା, କାହିଁକି ଯେ କି ଏ ସମୟାନେ ରୋଗ ପୋକ ଧରବାର ବେଶୀ ଡର ଥିସି। ତ ବିହନ ବିଶୋଧନ କରବାର ଲାଗି ଆମେ କାର୍ବେଣ୍ଡାଜିମ 50% WP କେ ନିପାରମା। ଆମେ ତ ସବେ ଜାଣିଛୁ ଯେନ୍ ସେ ଚାଷର ମୂଲ ଜିନିଷ ହେଲା ବିହନ। ବିହନ ଯଦି ଭଲଟା ବାଛମା ବେଲେ ଯାଇ ଅମଲ ଭଲ ହେବା। ତ ଏବେ ଆମେ ଜାନମା କେନ୍ କେନ୍ ପରିବାର ଲାଗି କେନ୍ କେନ୍ ବିହନ ନେଲେ ଏ ବର୍ଷା ଦିନ ମନକେ ଦୁଇ ଗୁଣା ଅମଲ ପାଇପାରମା। ପ୍ରଥମଟା ହେଲା ଭେଣି, ଏଇଟା ବରଷ ଯାକ ତ ଭଲ ହେସି, ହେଲେ ଏ ଦିନ ମନକେ ଟିକେ ଅତକା ଜଲ୍ଦି ଜଲ୍ଦି ବଢ଼ସି ଆର ଅମଲ ବି ବେଶୀ ହେସି। ଇତାର ଲାଗି ଭଲ ବିହନ ମାନେ ହେଲା OH-102, ଇଟା ଦେଢ଼ ମାସ ଭିତରେ ନେ ଅମଲ ଦେସି ଆରୁ ସାଇବି ରୋଗକେ ସହି ପାରସି, ବେଲେ ଇତାକେ ସାଇବି ରୋଗ ସହଜେ ନେଇ ଧରିପାରେ। ଆର ଗୋଟେ କିସମ ହେଲା ରାଧିକା, ଇଟା ବି 40-45 ଦିନ ଭିତରେ ଅମଲ ଦେସି ଆରୁ ସାଇବି ରୋଗକେ ସହି ପାରସି। ମାହି 28, ଇତାର ଫଲ ମାନେ ଭିତେକ ଲେଖା ଲମା ହେଇକରି ଗଢ଼ା ପଚା ରଙ୍ଗର, ଏଇଟାକେ ଆମେ 45-48 ଦିନ ଲେଖା ହେଇଗଲେ ତୁଲବାର ଲାଇକ ରହିଯାଇସି। ଦୁଇ ନମ୍ବର ପରିବା ହେଲା କାଙ୍କିର, ଇଟା ବରଷ ଯାକ ଆମେ କରିପାରମା, ହେଲେ ଇ ମାସେ କଲେ ଅଧିକ ଅମଲ ହେସି। ଏବେ ଆମେ ଜାନମା ଇ କାଙ୍କିରର କେତେଟା କିସମର ନାଁ ମନେ। ପ୍ରଥମଟା ହେଲା ମାଳିନୀ କିସମ, ଏ କିସମର ଭେଣି 22-25 cm ଲମା ହେଇକରି ଉଜନ 200-250 ଗ୍ରାମ ଲେଖା ହେଇଥିସି। ଏଇଟାକେ ପୁଣି ଦେଢ଼ ମାସ ହେଇଗଲେ ତୁଲି ଦେମା ନା, ନେହେଲେ ଜୁରି ଗଲେ ବଜାରରେ ବିକ୍ରି ବଟା ପୁଣି କମିଯିବା। ଦୁଇ ନମ୍ବର କିସମ ହେଲା କ୍ରିସ, ଏତାର ଫଲର ଉଜନ 150-200 ଗ୍ରାମ ଭିତରେ ହେଇଥିସି ଆରୁ 15-20 cm ଲେଖା ଲମା। ତିନି ନମ୍ବରଟା ହେଲା NS-404, ଏଇଟା ଲମା ବି 25-28 cm, ଫଲର ଉଜନ 200-220 ଗ୍ରାମ ହେଇଥିସି। ଏବେ ଆମେ ଜାନମା ଆର କେତେଟା ଲତା ଜାତିର ପରିବା ଚାଷ ମାନଙ୍କର ବିଷୟ ନେ, ଯେନ୍ତାକି କର୍ଲା ଆରୁ ଜହ୍ନି। ବର୍ଷା ଦିନିଆ କର୍ଲା କିସମ ମାନଙ୍କର ଭିତରେ ନେ ଭଲ କିସମ ମାନେ ହେଲା ଅଭିଷେକ, ଇଟା ଲଗେଇକରି 50-60 ଦିନ ଗଲା ଉତାରୁ ତୁଲବାର ଲାଇକ ରହିଯାଇସି। କାବେରୀ 88, ଇଟା ବି ସେ 50-60 ଦିନ ଭିତରେ ହେବାର ପରିବା। ଏବେ ଆମେ ଜାନମା ଆର ଗୋଟେ ଡିଲ ଲମି କରି ହଉଥିବାର ପରିବା ଲଉ ବିଷେନେ, ସରିତା ଆରୁ ଶୁଭାଙ୍ଗୀ ହେଲା ଏ ଚାଷର ଲାଗି ବଢ଼ିଆ କିସମ। ହେନ୍ତା ଦେଖମା ବେଲେ ଜହ୍ନିର ଭିନ୍ନ ଭିନ୍ନ କିସମ ମାନେ ଅଛେ, ସେ ଭିତରୁ ଭଲ କିସମ ହେଲା ଆରତି MH-4G-7। ଚାର ନମ୍ବରଟା ହେଲା ଟମାଟୋ ଚାଷ, ଏଇ ଚାଷ ବର୍ଷା ଦିନେ କରୁଛୁ ବେଲେ ସାହୁ କିସମ ନେମା ବିହନ ହିସାବନେ, ଇତାକେ ମାସିକ ନୁ 2 ମାସ ଭିତରେ ଅମଲ କରିହେବା। ଏଇ ଗଛ ମାନେ ଗୁଛା ଗୁଛା ହେଇଥିସି। ଟମାଟୋର ଆର ଗୋଟେ କିସମ ହେଲା NS-962, ଏ ସମୟାନେ ଆମେ ଯଦି ପାଲଙ୍ଗ ଶାଗ ଆରୁ ଧନିଆ ଚାଷ କରିପାରମା ବେଲେ ବି ଅତକା ପଇସା କମିପାରମା। ପାଲଙ୍ଗ ଶାଗର ଲାଗି ଆମେ ଅଲ୍ ଗ୍ରୀନ ଆରୁ ଗ୍ରୀନ ମେଜିକ କିସମର ନେଲେ ଭଲ ଅମଲ ହେବା। ଧନିଆ ଲାଗି ବି ଭଲ କିସମ ମାନେ ହେଲା ସୁରଭି ଆରୁ ସୁଫଳା 505। ଏବେ ଯେନ୍ ସବୁ ଶାଗ ଡାଲ ପନିପରିବା ବିଷୟରେ ଜାଣିଲୁ ତାକେ ସୋର ରଖିକରି ଚାଷେ ଲଗାମା ବେଲେ ଆଗ୍ଲି ଠାନୁ ପନିପରିବା ଚାଷନୁ ଆମେ ଅତକା ଲାଭ କମେଇପାରମା।
0: ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷର କଥା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 MHz ତଥା 1206 kHz ଯୋଗେ, FM-ରେ 100.3 MHz ଏବଂ ନ୍ୟୁଜନ AIR ଆପ୍ ମାଧ୍ୟମରେ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ପାଣିରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତି ରୂପା, କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ୱର୍କ ଫ୍ରମ୍ ହୋମ, ହାଇ ସାଲାରି, ମାତ୍ର ଗୋଟିଏ କ୍ଲିକ୍ରେ।
6: ଆରେ ବା, ହସିଲା।
7: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
8: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ନୂଆ ନୂଆ ପୁଣି ଆକର୍ଷଣୀୟ ସୂଚନାରେ ଭରା ଆମର ଶକ୍ତିରୂପା କାର୍ଯ୍ୟକ୍ରମକୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ପଙ୍କଜିନୀ ଗୁରୁ ନମସ୍କାର। ଆପଣ ନିଶ୍ଚୟ ଅନୁଭବ କରିଥିବେ, କେବେ ନା କେବେ ମନଟା ଅଶାନ୍ତ ଲାଗେ, ଟିକିଏ କଥାରେ ବିରକ୍ତି ଅନୁଭବ ହୁଏ, କିଛି କାମ କରିବାକୁ ଇଚ୍ଛା ହୁଏନି। ଏମିତି ହୁଏ ନା ଆପଣଙ୍କ ସାଥିରେ? କାହା ସାଙ୍ଗରେ କଥା ହେବାକୁ ଇଚ୍ଛା ହୁଏନି, ଭଲ ଜିନିଷ ମଧ୍ୟ ବିରକ୍ତିକର ଲାଗେ। ଏମିତି ଆପଣଙ୍କ ସହିତ ହୋଇଛି ନା ନାହିଁ ମୁଁ ତ କହିପାରିବିନି, କିନ୍ତୁ ମୋ ସହିତ ନିଶ୍ଚୟ ହେଇଛି। ସେଇଭଳି ଲାଗିଲେ ଆମେ ଭାବି ହୋଇଥାଉ କ'ଣ କଲେ ଶାନ୍ତି ଲାଗିବ, ଆଉ ବିଶେଷ କରି ଆଜିର ଯୁଗରେ ସବୁକିଛିରେ ଅନିୟମିତତା ବିଶୃଙ୍ଖଳା, ତାହେଲେ ମନଟା ଟିକିଏ ଟିକିଏରେ ଅଶାନ୍ତ ହେବା ସ୍ୱାଭାବିକ। ଆପଣ ଜାଣିଥାଇପାରନ୍ତି ଯେ ବର୍ତ୍ତମାନ ଆମର ପାଗରେ ପରିବେଶରେ ଘନ ଘନ ପରିବର୍ତ୍ତନ ମଧ୍ୟ ଗୋଟିଏ କାରଣ ମନଟା ଅଶାନ୍ତ ହେବାର। ମନର ଧର୍ମ ତ ଆପଣ ଜାଣନ୍ତି, ଟିକିଏ ଟିକିଏ କଥାରେ ବିଚଳିତ ହେଇଯାଏ, ଅସ୍ଥିର ହେଇଯାଏ, ଆଉ ଥରକୁ ଥର ନୂଆ କିଛି ଚାହୁଁଥାଏ ଶାନ୍ତ ହେବାକୁ, ଆଉ ତାର ଖରାପ ପ୍ରଭାବ ଆମ ମୁହଁରେ ସ୍ପଷ୍ଟ ରୂପେ ଜଣାପଡ଼େ। ସେଥିପାଇଁ ସବୁ କ୍ଷେତ୍ରରେ ସମତା ରକ୍ଷା କଲେ ହିଁ ମନଟା ଶାନ୍ତ ରହିବ, ଆଉ ସବୁକିଛି ଭଲ ଲାଗିବ। ନକାରାତ୍ମକ ବିଷୟବସ୍ତୁରେ ସକାରାତ୍ମକତା ବିରାଜମାନ କରିବ। ଆଉ ଗୋଟିଏ ମୁଖ୍ୟ କଥା ହେଉଛି, ଭଉଣୀମାନେ, ଅନ୍ୟମାନଙ୍କ ପାଇଁ ଆମ ମନଟା ଖରାପ ହୁଏ ବୋଲି ଯେଉଁ ଧାରଣା ଅଛି ତାହା ଭୁଲ। ପ୍ରକୃତରେ ଆମେ ମଧ୍ୟ କିଛି କାଂଶରେ ନିଜେ ହିଁ ଦାୟୀ ଏ ମନକୁ ଖରାପ କରିବାରେ। ନିଜକୁ ହିଁ ଶାନ୍ତ କରିକି ସହନଶୀଳ ହୋଇ ଅନ୍ୟର କଥାକୁ ଗୁରୁତ୍ୱ ନ ଦେଇ ଆଗକୁ ବଢ଼ିବାକୁ ହେବ, ତେବେ ଯାଇ ଖରାପ ଲାଗୁଥିବା ବିଷୟ ହେଉ ବା ଅନ୍ୟ କିଛି, ସବୁକିଛି ଭଲ ଲାଗିବ ଆମକୁ। ଭଉଣୀମାନେ, ଏମିତି ଆମେ କାର୍ଯ୍ୟକ୍ରମକୁ ଆଗକୁ ବଢ଼େଇ ନେବା, କିନ୍ତୁ ବର୍ତ୍ତମାନ ଏଇଠି ସ୍ମରଣ କରିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ।

ଭଉଣୀମାନେ ଆଜିର ଯୁଗରେ ଉତ୍ତମ ସ୍ୱାସ୍ଥ୍ୟ ସମସ୍ତେ ଚାହାନ୍ତି ଆଉ ସେଥିପାଇଁ କିଛି ବି କରିବାକୁ କଷ୍ଟ ବୋଲି ଭାବନ୍ତିନି। ସେମାନେ ଯାହା ବି କରିବେ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ସୌନ୍ଦର୍ଯ୍ୟ ପାଇଁ। ଭଉଣୀମାନେ ଚର୍ଚ୍ଚା କରିବା ଆଜି ସୁସ୍ଥ ମନ ପାଇଁ ଆମର ଖାଦ୍ୟର ଭୂମିକା ସମ୍ପର୍କରେ। ଯେହେତୁ ଖାଦ୍ୟ କହିଲେ କେବଳ ପେଟ ପୂରିବା ଖାଦ୍ୟ ନୁହେଁ, ଯାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ପୁଷ୍ଟିକର ଆଉ ମନ ବି ଖୁସି ହେଇଯାଉଥିବ। ବର୍ତ୍ତମାନର ପ୍ରଦୂଷିତ ବାତାବରଣରେ ଅନ୍ୟ ବିଷୟ ସହିତ ଉତ୍ତମ ସୁଷମ ଖାଦ୍ୟ ବିଷୟରେ ଭାବିବା ବହୁତ ଜରୁରୀ, କାରଣ ସ୍ୱାସ୍ଥ୍ୟ ଭଲ ରହିଲେ ସବୁକିଛି ଭଲ ରହିବ। ଯଦି ଖାଦ୍ୟ ସମନ୍ୱିତ ହୋଇଥିବ, ତା ସଙ୍ଗେ ସଙ୍ଗେ ପାରମ୍ପରିକ ଖାଦ୍ୟ ହୋଇଥିବ, ତାହେଲେ ତ କେଡ଼େ ସୁଖକର। ଭାବନ୍ତୁ ତ, ଆପଣ କେତେ ବର୍ଷ ପଛକୁ ଫେରିଯାଆନ୍ତୁ, ଆପଣ ଜାଣିପାରିବେ ଯେ ସେତେବେଳର ଖାଦ୍ୟର ସ୍ୱାଦ କେମିତି ଥିଲା ଆଉ ବର୍ତ୍ତମାନର ସୁନ୍ଦର ସୁନ୍ଦର ଆକର୍ଷଣୀୟ ଖାଦ୍ୟର ମାନ ଆଉ ତାର ସ୍ୱାଦ ଗୁଣବତ୍ତା ଭିତରେ ଫରକ କ'ଣ। ଆଜିକାଲି ସବୁକିଛି ଉପଲବ୍ଧ, ମାନେ ସହଜରେ ମିଳୁଛି ଆମକୁ। ଗୋଟିଏ ନିର୍ଦ୍ଦିଷ୍ଟ ଋତୁରେ ଯେଉଁ ଯେଉଁ ଫଳ ପନିପରିବା ମିଳିବା କଥା ସେମିତି ନୁହେଁ।

0: ବର୍ତ୍ତମାନ ତ ଆଧୁନିକ ପଦ୍ଧତିରେ ଏମିତି ଚାଷ କରାଯାଉଛି ଯେ ନ ମିଳିବା ଖାଦ୍ୟ ପନିପରିବା ମଧ୍ୟ ଅସମୟରେ ମିଳିଯାଉଛି। କିନ୍ତୁ ପ୍ରକୃତରେ ସେହି ଫଳ ପନିପରିବାରେ ଯେମିତି ଗୁଣ ରହିବା ଆବଶ୍ୟକ ସେମିତି ରହୁଛି କି? ନା, କହିବାକୁ ଗଲେ ଖାଲି ଖାଇବା କଥା। ଆଉ ଗୋଟିଏ ଆମର ଭୁଲ ଧାରଣା ଏଇଆ ଯେ ଭଉଣୀମାନେ ବଜାରରେ ମିଳୁଥିବା ବାହାର ଦେଶର ଫଳ ପନିପରିବା ଆମ ସ୍ୱାସ୍ଥ୍ୟ ପାଇଁ ବେଶୀ ଭଲ ଆମେ ସେମିତି ଭାବିଥାଉ, କିନ୍ତୁ ସେମିତି କେବେ ବି ନୁହେଁ। କାରଣ ପ୍ରତ୍ୟେକ ଜାଗାର ବାତାବରଣ, ପରିବେଶ, ପରିସ୍ଥିତି ଆଉ ଆବଶ୍ୟକତାକୁ ଦେଖିକି ଆମର ପ୍ରକୃତି ସେଭଳି ଖାଦ୍ୟ ଆମକୁ ଯୋଗାଇଥାଏ। ସେଥିପାଇଁ ସେଭଳି ଭ୍ରମାତ୍ମକ ଧାରଣା ମନରେ ନ ରଖି ନିଜର ଆଖପାଖରେ ଯାହା ମିଳୁଛି ସେଇ ଖାଦ୍ୟକୁ ହିଁ ଗୁରୁତ୍ୱ ଦେବା କଥା। ମାନେ ଆମର ଫଳ ପନିପରିବା ଆଉ ଖାଦ୍ୟଶସ୍ୟ ଆମ ଶରୀରର ଆବଶ୍ୟକତାକୁ ପୂରଣ କରିଥାଏ ଏଇସବୁ ଖାଦ୍ୟ। ସେଥିପାଇଁ ଭ୍ରମରେ ପଡ଼ିବା ଦରକାର ନାହିଁ। ହେଲେ ଭଉଣୀମାନେ, ଏତେ ସବୁ ଚର୍ଚ୍ଚା ତ କଲେ, କିନ୍ତୁ ବର୍ତ୍ତମାନ ଆସନ୍ତୁ ଆମର ପାରମ୍ପରିକ ଖାଦ୍ୟ କହିଲେ ଚଳିବ କିଛି ମନଲୋଭା ବ୍ୟଞ୍ଜନ ତିଆରି କରିବା ଶିଖିବା, ଯାହାକି ଆମକୁ ବେଶୀ ଭଲ ଲାଗେ ଆଉ ଆମେ ପ୍ରାୟତଃ ଆମର ଜଳଖିଆରେ ତାହା ଖାଇଥାଉ। ଆଉ ଯୋଉ ଭଉଣୀ ଆମକୁ ଶିଖେଇବେ ସେ ହେଉଛନ୍ତି ତରୁଲତା ସ୍ୱାଇଁ।
1: ଆପଣଙ୍କୁ ନମସ୍କାର, ପୁଣି ସ୍ୱାଗତ ଆମ କାର୍ଯ୍ୟକ୍ରମକୁ।
2: ନମସ୍କାର, ଧନ୍ୟବାଦ।
1: ଆଉ ପ୍ରଥମେ ଆମେ ଆପଣଙ୍କ ପରିଚୟ ଜାଣିବାକୁ ଚାହିଁବୁ।
2: ମୁଁ ଗୋଟେ ଗୃହିଣୀ, ମୋ ନାଁ ହଉଛି ତରୁଲତା ପ୍ରଧାନ।
1: ଆଜ୍ଞା,
2: ମୁଁ ଘରର ସବୁ କାମ, ରୋଷେଇ ବାସ, ମୋର ଛୁଆ ପିଲା ଭଲ ମନ୍ଦ କାମ ସବୁ, ମତେ ବେଶୀ ବୋଲେ ମୋର ଇଣ୍ଟରେଷ୍ଟ ଟିକେ ରୋଷେଇ ବାସ କରିବାର।
1: ଆପଣଙ୍କୁ ରୋଷେଇ କରିବା ପାଇଁ ବେଶୀ ଭଲ ଲାଗେ?
2: ହଁ, ଭଲ ଲାଗେ, ସବୁ ପ୍ରକାର ରୋଷେଇ କରିବାକୁ ଭଲ ଲାଗେ ମତେ।
1: ଆଜ୍ଞା, ଆଉ ସେ ଆପଣ କହିଲେନି ଆପଣ କୋଉଠି ରହୁଛନ୍ତି, ଆପଣଙ୍କର ମାନେ ପଢା?
2: ମୋର ଆମ ଘରଟି ହେଉଛି ବାଲାଜୀ ମନ୍ଦିର ବେକ୍ ସାଇଟ୍, ଶାସ୍ତ୍ରୀ ନଗର ପଡ଼ା, ଆଉ ଭବାନୀପାଟଣା।
1: ଆପଣ କହିଲେ ଆପଣଙ୍କର ପସନ୍ଦ ହଉଛି ରୋଷେଇ କରିବା, ତ ପ୍ରଥମେ ଆପଣ ଆମକୁ କଣ ଶିଖେଇବେ, କଣ ରୋଷେଇ କରିକି ଶିଖେଇବେ?
2: ମୁଁ ପ୍ରଥମେ ଆମ୍ବ ଖଟା ଶିଖେଇବି।
1: ଆଜ୍ଞା, ତ ସେଥିପାଇଁ କଣ କଣ ଦରକାର ହବ, କେତେ ପରିମାଣରେ ଦରକାର ହବ, ସେ ଜିନିଷ ପ୍ରଥମେ କହିଦିଅନ୍ତୁ।
2: ପ୍ରଥମେ ଆମ୍ବ ଗୋଟା ଧୋଇଦେବେ, ତାପରେ ତାକୁ ଛୋଟ ଛୋଟ ପିସ୍ କରି କାଟିବେ। ଏଇଟା ହଳଦୀ ଆଉ ଲୁଣ ଟିକେ ଗୋଳେଇକି ରଖିଦେବେ। ସରୁ ସରୁ କାଟିଲେ ବି ହବ, ଆଳୁ ଭଳିଆ ପତଳା ପତଳା କାଟିକି ବି କରିପାରିବେ। ଆମ୍ବ ଚାରିଖଣ୍ଡ କରିକି ବି କାଟିକି କରିପାରିବେ। ଦୁଇ ପ୍ରକାର ସେ ହେଇପାରିବ, ସେଇ ଗୋଟେ ଇଏରେ ଦୁଇ ପ୍ରକାର ଜିନିଷ ହେଇପାରିବ। ତେଣୁ ଆପଣ କଣ କରିବେ, ଫାର୍ଷ୍ଟ ପଞ୍ଚୁଫୁଟଣା ଗୋଟେ ଜାଗାରେ ରଖିବେ, ତାପରେ ରଖିବେ ରିଫାଇନ୍ ତେଲ ଟିକେ ରଖିବେ, ତାପରେ ଶୁଖିଲା ଲଙ୍କା, ଭୃଷଙ୍ଗ ପତ୍ର ଆଉ ଜିରା ଲଙ୍କା ଗୁଣ୍ଡ ଗୋଟେ ସାଇଡ୍ରେ ଏମିତି ଚାରି କର ହେଇକି ଥୁଆ ହବ। ଫାର୍ଷ୍ଟ କଣ କରିବେ, ଆମ୍ବକୁ ନହେଲେ ଚୁନ୍ ଚୁନ୍ କରି କାଟିଦେବେ, ସରୁ ସରୁ କି ଟିକେ ସିଝେଇକିରି ଲୁଣ ହଳଦୀ ପକେଇ ସିଝେଇକି ତାକୁ ଛାଣିଦେବେ, ରଖିଦେବେ। ତାପରେ ତେଲ ଟିକେ କରେଇରେ ପକେଇବେ, ଫୁଟଣ ପକେଇବେ, ଶୁଖିଲା ଲଙ୍କା ତାପରେ ପକେଇବେ, ତାପରେ ହଉଛି ଭୃଷଙ୍ଗ ପତ୍ର ଯୋଉଟା କହୁଛନ୍ତି ଆପଣଙ୍କର ସେଇଟା ପକେଇବେ। ତାପରେ ତାକୁ ଟିକେ ଭାଜି ହେଇଗଲେ ତାପରେ ସେ ଆମ୍ବକୁ ରଖିବେ, ସିଝେଇକି ରଖିଥିବା ଆମ୍ବକୁ ପକେଇବେ। ତାକୁ ଟିକେ ଭାଜିଲା ଭଳିଆ କଲା ପରେ ତାପରେ ଗୁଡ଼ ହଉ ବା ଚିନି ହଉ ଯାହା ଆପଣଙ୍କୁ ପସନ୍ଦ ହିସାବରେ ଲାଗିବ ସେଇଆକୁ ପକେଇକି ଟିକେ କଷିବେ ବୋଲେ ସେ ଆମ୍ବ ଦେହରେ ସେ ଗୁଡ଼ ହଉ ଚିନି ହଉ ଟିକେ ମିଶିଲା ପର୍ଯ୍ୟନ୍ତ ତାକୁ ମିଶେଇବେ। ତାପରେ ସେ ଟିକେ କଷି ହେଇଗଲା ପରେ ଅଳ୍ପ ସମୟ ଏମିତି ଏପଟ ସେପଟ କରି କଷିବେ, ତାପରେ ପାଣି ଟିକେ ଦେବେ, ଠିକ ଯେତିକି ନର୍ମାଲ ଯେତିକି ରହିବା କଥା ପାଣି ଦେବେ, ଆମ୍ବକୁ ଦେଖି ଆମ୍ବ ପରିମାଣ ଦେଖିକିରି ସେଇ ହିସାବରେ ଦେବେ। ତାପରେ ସେ ଫୁଟି ଆସିଲା ପରେ ତାକୁ ଢାଙ୍କୁଣୀ ଘୋଡ଼େଇ ଦେବେ, ଟିକେ ଫୁଟିଲେ ଭଲ ଟିକେ ଛିଝିଗଲାଣି କି ନାହିଁ ଆମ୍ବକୁ ଦେଖିବେ, ତାପରେ ତାକୁ ଓହ୍ଲେଇକି ଥୋଇଦେବେ। ଓହ୍ଲେଇକି ଥୋଇକି ତାପରେ ଆପଣ କଣ କରିବେ, ଟିକେ ଓହ୍ଲେଇ ସାରିଲା ପରେ ଜିରା ଲଙ୍କା ଗୁଣ୍ଡ ପକେଇକି ତାପରେ ଢାଙ୍କି ଦେବେ। ଢାଙ୍କି ଦେଲା ପରେ ଏଇଟା ହେଲା ଆମ୍ବ ଖଟା, ସିମ୍ପୁଲ ପୁରା।
1: ଆଜ୍ଞା,
2: ପୁରା ସିମ୍ପୁଲ ଆମ୍ବ ଖଟାଟା ଆପଣ କରିକି ଖାଇକି ଦେଖନ୍ତୁ ଆଗ, ତାପରେ କହିବେ।
1: ଆଜ୍ଞା,
2: ଆଉ ଗୋଟେ ପ୍ରକାର ବି ଆମ୍ବ ଅଛି, ଆମ୍ବ ହିସାବରେ ତ କେତେ ପ୍ରକାର ଆଜ୍ଞା ଅଛି, ବୁଝିଲେ କି ନାହିଁ?
1: ଆଜ୍ଞା,
2: ଆମ୍ବ ଖଟାଟା
1: ଆପଣ ତ କେତେ ସୁନ୍ଦର ଭାବରେ ଆମ୍ବ ଖଟାଟା କେମିତି ତିଆରି କରନ୍ତି ସେଇଟା କହିଲେ, ତ ବର୍ତ୍ତମାନ କୁହନ୍ତୁ ଆପଣଙ୍କୁ ଏଇ ଯୋଉ ମାନେ ଇଚ୍ଛାଟା କେମିତି ହେଲା, କେମିତି ରୋଷେଇ ପ୍ରତି ଆପଣ ଆଗ୍ରହ ଆଣିଲେ?
2: ନାଇଁ, ମୋର ପିଲାବେଳୁ ଗୋଟେ ହବି, ମୁଁ ମୋର ରୋଷେଇ ବାସ ଘର କାମ ସଫା ସୁତର ଛୁଆ ପିଲାଙ୍କୁ କେମିତି ରଖିବି ମାନେ ଇଏ କରିକି ତାଙ୍କୁ ମେଣ୍ଟେନ କରିବି, ମୋର ପୁରା ସବୁ ସାଇଜ କାମ ମତେ ଏମିତି ଏପଟ ସେପଟ ହେଇ ପଡିଥିବାଟା କି କପଡା ଲତା ଭଲ ମନ୍ଦ ଯାହା ଏମିତି କଥା ଆପଣ ପଚାରୁଛନ୍ତି ସବୁ କଥା କହୁଛି। ମୋର ସବୁ ନିଟ୍ ଆଣ୍ଡ କ୍ଲିନ୍ ରହିବାର ଅଛି, ପିଲା ଛୁଆ ଘର ଦ୍ୱାର ଛୁଆ ଠିକ ଟାଇମ୍ ରେ ଖାଇକି ଯିବେ, ଠିକ ଟାଇମ୍ ରେ ତାଙ୍କ

0: ସବୁ କାମ ସାରି ଆସି ପଡିବ, ସକାଳୁ ଟିଫିନ ବନେଇବାଟା, ତାପରେ ଛୁଆ ସବୁ ଯାଇସାରିଲା ପରେ ତାପରେ ରୋଷେଇ କରିବା, ରୋଷେଇ କରିବାଟା ପାଖରେ ରହିଲେ କଣ ଆଜି ଏଇଟା ଟିକେ କରିବି କି ସେଇଟା ଟିକେ, ସବୁ ପ୍ରକାର ଟିକେ ଟିକେ ରାନ୍ଧିବାକୁ ଭଲ ଲାଗେ
1: ଆଜ୍ଞା,
0: କାରଣ ମତେ ଟିକେ ଇଏ ଭେଜ ନନ୍ ଭେଜ ରେ ଟିକେ ଅଲଗା, ମୋ ପିଲାମାନେ ନନ୍ ଭେଜ ଖାଇବେ ମୁଁ ଭେଜ ଖାଇବି, ତେଣୁ କରି ସେଥିପାଇଁ ବହୁତ ଘର କରିକିରି ଜାଣିଲେ ବହୁତ ଆଡଜଷ୍ଟ କରିବାକୁ ପଡୁଛି, ବହୁତ ଇଏ କରିକି କରିବାକୁ
1: ପଡୁଛି।
0: ରୋଷେଇ କରିବାଟା ଟିକେ ନିଜ ମାଇଣ୍ଡ ଉପରେ ଡିପେଣ୍ଡ କରେ, ଆଜି ଆମେ ରହିଛି ଏମିତି ଏମିତି ଗୋଟେ ଗୋଟେ ଇଏରେ ଆମେ କହିବା ଇଏ କରିବା, ମତେ ସେସବୁ ଭଲ ଲାଗେ
1: ଆଜ୍ଞା,
0: ବୁଝିଲେ କି ନାହିଁ, ଏସବୁ ଜିନିଷ କରିବାକୁ ଭଲ ଲାଗେ କାହିଁକି ନା ଘରେ ଶିଖିଥିଲେ ଏବେ ଆମକୁ କୋଉଠି ଗଲେ ଆଇଲେ ବି ଭଲ ମାନେ ଅସୁବିଧା ହବନି
1: ଆଜ୍ଞା। ଆପଣ ଗୃହିଣୀ ଗୋଟିଏ ମାନେ କେମିତି ରହିବା କଥା, କେମିତି ମାନେ ସବୁ କିଛି ଜିନିଷ ତାର ବ୍ୟବସ୍ଥିତ ରହିବ, ମାନେ ଭଲ ଭାବରେ ସେ ରଖିବା କଥା, ଗୋଟେ ଗୃହିଣୀ ନିହାତି ଜାଣିବା ଆବଶ୍ୟକ, ସେ ବିଷୟରେ ତ ଆପଣ କହିଲେ, ଏମିତି ଆଗକୁ ବହୁତ କଥା ଅଛି, କିନ୍ତୁ ବର୍ତ୍ତମାନ କଣ ଶିଖେଇବେ ଆପଣ?
0: ଏବେ ମୁଁ ଆପଣ ଜାଣିଛନ୍ତି ନାଇଁ ଏ ଯୋଉ ଚିତୋ ପିଠାଟା ଜାଣିଛନ୍ତି ନାଇଁ ଆପଣ?
1: ନା,
0: ଚିତୋ ପିଠା, ଛୁଞ୍ଚି ପତ୍ର ପିଠା, ଆରିସା କାକରା ତ ସମସ୍ତେ ଜାଣନ୍ତି, କିନ୍ତୁ ମୋର ଆମର ଏପଟେ ଟିକେ ଆମ ସାଇଟର କଥା କହୁଛି, ଚିତୋ ପିଠା ଗୋଟେ ଆପଣ ଥରେ କରିକି ଖାଇକି ଦେଖନ୍ତୁ, ତାପରେ ଛୁଞ୍ଚି ପତ୍ର ଗୋଟେ ପକା ପିଠା, ଏଇଟା ଦିଟା ଅଲଗା, ଆପଣ ଏପଟ ସାଇଟର ଟିକେ ଅଲଗା କରନ୍ତି ପିଠା ଗୁଡାକ, ଆମର ଏଇ ଦିଟା ପିଠା ଗୋଟେ ଜାଣିଛି ଭଲ ଆଉ ସିମ୍ପଲ, ତେଲ ତେଲ ଫେଲ ବେଶୀ ଖର୍ଚ୍ଚ ନାହିଁ, କିନ୍ତୁ ସିମ୍ପଲ ରେ ଆଉ ଖାଇବାକୁ ବି ସେମିତି ଟେଷ୍ଟ,
1: ସିଝା ଖାଦ୍ୟ
0: ସିଝା ଖାଦ୍ୟ ସିଝା ଖାଦ୍ୟ ଉପରେ ଗୋଟେ ଟେଷ୍ଟି ଇଏ କରନ୍ତୁ, ସିଝାର ବହୁତ ଟେଷ୍ଟ, ଏଇ ଯୋଉ ଚିତୋ ପିଠା କଥା
1: ଆଜ୍ଞା
0: କହୁଛି, ସେଇ ଚିତୋ ପିଠାଟା କରିବେ, କ୍ଷୀର ଗରମ କରିଥିବେ, କ୍ଷୀରକୁ ସିଝେଇକି ରଖିଥିବେ, କ୍ଷୀର ଗୋଟେ ଥାଳିରେ ଢାଲିଦେବେ, ଚିତୋ ପିଠା ପକେଇଦେବେ, ଟିକେ ଯିଏ ଚିନି ଖାଇବା ଲୋକ ଟିକେ ସବୁଆଡେ ଚିନି ପକେଇକି ପିସ୍ ପିସ୍ କିରି କାଟିକି ଚାମଚରେ ଖାଇବେ, ବହୁତ ଟେଷ୍ଟ। ପୋଡ଼ ପିଠାଟା ବି ଅଛି ଆମର, ପ୍ରେସରରେ ପୋଡ଼ ପିଠା ଗୋଟେ କରୁଛୁ
1: ଆଜ୍ଞା,
0: ପୁରା ସେଇଟା ପୁରା ଯେମିତି ଆମର ଇଏ ହଉନି କି ଛେନାପୋଡ଼,
1: ହଁ
0: ସେଇ ଟାଇପ୍ର ହବ, ସିଜି ପୋଡ଼ ପିଠା ଗୋଟେ ଅଛି, ଚାଉଳ ପୋଡ଼ ପିଠା ଗୋଟେ ଅଛି, ବହୁତ ପ୍ରକାର ଆଇଟମ୍ ଅଛି ରେ ମା
1: ଆଜ୍ଞା,
0: ବୁଝିଲ କି ନାହିଁ, ଆମେ କରିବାକୁ ଚାହିଁଲେ ବହୁତ ପ୍ରକାର କରୁ, ଏଇ ମାଣବସା ଗୁରୁବାର ହେଲେ ଆମେ ବହୁତ ପ୍ରକାର କରୁ।
1: ତ ଆପଣ ଯୋଉ କହିଲେ ଛୁଞ୍ଚି ପତ୍ର ପିଠା, ଏଇ ଯୋଉ ଆମର ଚିତୋ ପିଠାଟା କହିଲେ, ତ ସେଥିପାଇଁ କଣ କଣ ଆବଶ୍ୟକ ଆପଣ ଭଲ ଭାବରେ ବୁଝେଇକି କହିଦିଅନ୍ତୁ, ଯାହାକି ଆମର ଯୋଉ ଭଉଣୀମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ ମନେ ରଖିବେ ଆଉ ସେଇ ଅନୁସାରେ କରିବେ ସେମାନେ।
0: ପ୍ରଥମେ ଅରୁଆ ଚାଉଳ ଅଧା କେଜି ହିସାବରେ କହିଦଉଛି
1: ଆଜ୍ଞା,
0: ଅଧା କେଜି ଅରୁଆ ଚାଉଳ ଆପଣ ନେବେ, ତାପରେ ନଡ଼ିଆ ଅଧା କେଜି ଚାଉଳକୁ ଆପଣ ଅଧା ଘଣ୍ଟେ ଦେଢ ଘଣ୍ଟା ଖଣ୍ଡେ ବତେଇ ଦେବେ, ଦୁଇ ଘଣ୍ଟା ମିନିମମ ବତେଇ ଦିଅନ୍ତୁ, ଅରୁଆ ଚାଉଳ ତ ସାଙ୍ଗେ ସାଙ୍ଗେ ବତୁରିବ, ସାରିଲା ପରେ ଗୋଟେ ହଉ ଦିଟା ହଉ ନଡ଼ିଆ ଆପଣ କରିକିରି ପୁରା କୋରୋନାର ଯୋଉ କୋରା ହୁଏ ଛୋଟ ଛୋଟ କରିକିରି ତାକୁ କରିକିରି ରଖିବେ, ତାପରେ ସେ ଚାଉଳ ଟିକେ ଘଣ୍ଟା ଦି ଘଣ୍ଟା ବତୁରି ସାରିଲା ବାଟିକି ଘଣ୍ଟା ଦି ଘଣ୍ଟା ଛାଡ଼ିଦେବେ ଆପଣ, ରହିଥିବ ସେ ଆଣଟା, ତାପରେ ଆପଣ ସେଇ ଯୋଉ ନଡ଼ିଆ କରିନଥିବେ କି ନାଇଁ, ଚାଉଳ ପକେଇକି ବାଟି ଦିଅନ୍ତୁ ଆପଣଙ୍କୁ ସୁବିଧା ହବ, ଏ ଯୋଉ ଆମର ଇଏ ପିଠାଟା କହିଲି କୋଉଟା କହିଲ
1: ଚିତୋ,
0: ଚିତୋ ପିଠାଟା ନଡ଼ିଆ ଚାଉଳ ବତେଇ ଦେବେ ଏକା ସାଙ୍ଗରେ ବାଟିକି ଦି ଘଣ୍ଟା ଘଣ୍ଟା ଛାଡି ଦିଅନ୍ତୁ, ଏଇଟା ଛୁଞ୍ଚି ପତ୍ର ପିଠା କହିଦଉଥିଲି ଆପଣଙ୍କୁ
1: ଆଜ୍ଞା
0: ଭୁଲରେ, ଏଇଟା ନଡ଼ିଆ ଗୋଟା ନଡ଼ିଆ ଅଧା କେଜି ଚାଉଳ ଗୋଟାଏ ନଡ଼ିଆ ଆପଣ ଚିକଣିକିରି ବାଟିଦେବେ, ମିଶେଇକିରି ଚାଉଳ ବତେଇ ଯିବ ଅଧା ଘଣ୍ଟା ପରେ ନଡ଼ିଆକୁ କରିଦେବେ, ତା ଦେହରେ ମିଶେଇକିରି ବାଟିକି ଥୋଇଦେବେ, ବେଶୀ ପତଳା ନୁହଁ କି ବେଶୀ ମୋଟା ହବନି, ସେମିତି ସମାନ ମାନେ ଠିକ ଯେମିତି କରେଇବେ ଇଏ କଲା, ତାକୁ ଦି ତିନି ଘଣ୍ଟା ଧର ଚାରି ପାଞ୍ଚ ଘଣ୍ଟା ବି ରଖିଦିଅନ୍ତୁ, କିଛି ଖରାପ ହବନି
1: ଆଜ୍ଞା,
0: ବୁଝିଲେ କି ନାହିଁ, ଯେତେ ସିଏ ରହିବ ଆଣଟା ଫୁଲିବ ମାନେ ମାନେ ତାର ଇଏଟା ମିଠା ଅଂଶ ଆସିବ ସେ ନଡ଼ିଆକୁ, ତାପରେ ଗୋଟେ ପଲମ ବସେଇବେ, ଧର ଆପଣଙ୍କ ପାଖରେ ମାଟି ଆଣି ଅଛି ଏଇ ଯୋଉ କରେଇ, ମାଟି କରେଇ ହଉ ନହେଲେ ଆମର ସାଧା କରେଇ ହଉ, ଟିକେ ମୋଟା ଥିବ କରେଇଟା, ସେ କରେଇ ଚୁଲିରେ ବସେଇବେ, ତାପରେ ଟିକେ କଣ କରିବେ ତେଲ ଅଳ୍ପ ତେଲ ପକେଇକି ଚାରିଆଡେ ବୁଲେଇ ଦେବେ, କରେଇର ସବୁଆଡେ ବୁଲେଇ ଦେବେ, ତାପରେ କଣ କରିବେ ସେ ତାତିଗଲା ପରେ ସେଇ ଇଏ ଯୋଉ ବାଟିଥିବେ ଚାଉଳ ନଡ଼ିଆକୁ ଆପଣ ସେ କରେଇରେ ପକେଇବେ, ସେ କରେଇରେ ଗୋଟେ ଡୁଆ ଗୋଟେ ଗୋଟେ ଚାମଚ ପକେଇବେ, ଦେଖିବେ ଛୋଟିଆଟା ହେଲା ମାନେ ଆଉ ଟିକେ ପକେଇ ଦେଇକିରି ତାକୁ ଗୋଟେ ତାର ସାଇଜ ର ଢାଙ୍କୁଣୀ ଘୋଡ଼ଣୀଟା ଯୋଉଟା କହୁଛନ୍ତି ଆପଣ ସେ ଘୋଡ଼ଣୀଟା ଘୋଡ଼େଇ ଦେବେ, ଘୋଡ଼େଇ ଦେଇକିରି ତା ଚାରି କରେ ଗୋଟେ ପତଳା ସରୁ ପତଳା କପଡା ଗୋଟେ ବୁଲେଇ ଦେବେ, ଚାରି କର ଯାକ ବୁଲେଇ ଦେବେ, ବୁଲେଇ ଦେଲେ କିଛି ସମୟ ଦୁଇ ତିନି ମିନିଟ ପରେ ଦେଖିବେ ସେ ଚାଉଳ ଯୋଉ ବଟାଟା ଦେଇଥିଲେ ଆପଣ କରେଇରେ
1: ଆଜ୍ଞା
0: ବୋଲେ ଚିପି

0: ତାକୁ ସେ ଦେଖିବେ ଫୁଲିଯିବ, ଫୁଲିଗଲେ ତାକୁ ଦେଖିବେ ହେଇଯାଇଥିବ କାଢିଦେବେ। ଏମିତି ପିଠା ମାନେ କରାଯାଏ। ଚିତ ପିଠାର କଥା କହିଲି ଏଇଟା। ଛୁଞ୍ଚି ପତ୍ର ପିଠାଟା କଥା କହୁଛି ଶୁଣନ୍ତୁ
1: ଆଜ୍ଞା।
0: ଛୁଞ୍ଚି ପତ୍ର ଖାଲି ଚାଉଳ ଅଧଡ଼ାଏ ବଟେଇ ଦେବେ, ନଡ଼ିଆ ଦିଟା କୋରା ହେଇକି ଥୁଆ ହବ, ସେ ବୁଝିଲେ କି ନାହିଁ ସେତିକି କରିବେ। ତାପରେ କଣ କରିବେ, ନଡ଼ିଆ ଦେହରେ ଚିନି ଗୁଜୁରାତି ଟିକେ ପକେଇକି ଚକଟିକି ରଖିଦେବେ ଅଲଗା ସାଇଡରେ। ଆଉ ଏ ଚାଉଳ ଯୋଉ ବାଟିଥିବେ ନୁହେଁ ମୋଟା କି ନୁହେଁ ପତଳା, ଠିକ ସାଇଜ ହେବାର ଅଛି। ବେଶୀ ଗୋଟେ ତାୱା ବସେଇ ଦେବେ, ପୁରା ଗୋଲ ତାୱା ଗୋଟେ ବସେଇ ଦେବେ। ତାୱାରେ କଣ କରିବେ ନା, ଆପଣ ଆପଣ ତ କପଡ଼ାରେ କରିପାରିବେନି, ତେଣୁ କରି ପ୍ଲସ ଚିନା ଯେମିତି ଚାରି ଛକି ମାନେ ଏପଟେ ସିଧା ଗୋଟେ ଛକ ଦେବେ, ଏପଟେ ଯେମିତି ଢାଳି ଦେବେ ତାୱାରେ। ଢାଳି ଦେଲେ ଏପଟେ ଆପଣ ଗୋଟେ କରିକି ନିଜେ ଆପଣ ଦେଖନ୍ତୁ, ଯେମିତି ଛାଡ଼ିଦେ ଥରେ ଦି ଥର କରିଦେଲେ ଆପଣଙ୍କ ଅଭ୍ୟାସ ହେଇଯିବ। ପତଳା କି ଢାଳି ଦେବେ ସେ ଚାରି କଣ ଦିଟା ଛକି ପଡିଯିବ, ପ୍ଲସ ଚିନା ଯେମିତି ପଳେଇବା। ପରେ ମଝିରେ କଣ କରିବେ, ଏଇ ଯୋଉ ଚକଟାଟା ରଖିଥିବେ, ଗୋଟେ କହିଲେ ଏଇ ଯୋଉ ନଡ଼ିଆ ଚକଟାଟା, ସେ ନଡ଼ିଆ ଚକଟା ଗୋଟେ ବାଟିଲା ପୁର ଦେଇଦେବେ ମଝିରେ। ମଝିରେ ଥୋଇକି ଏ ଚାରିକର ଯୋଉ ଛକ ଅଛି ଆପଣଙ୍କର, ସେ ଛକି ଯେମିତି ସବୁ ଏପଟ ସାଇଡ୍ ଉଠେଇ ମଝିକି ରଖିବେ, ସେପଟ ସାଇଡ୍ ଉଠେଇକି ମଝିକି ରଖିବେ, ନଡ଼ିଆ ପୁର ଉପରେ ଥୋଇ ଥୋଇ ଥୋଇ ଥୋଇ ଦେବେ। ସେ ଗୋଟେ ସମାନ ଚାରି ପିସ୍ ର ଗୋଟେ ପିଠା ହେଲା ଭଳିଆ ହେଇଯିବ। ତାକୁ ଆଉ ଥରେ ଲେଉଟେଇ ଦେଇକିରି ତାକୁ କାଢିଦେବେ। ବୁଝିଲେ କି ନାହିଁ, ଏଇ ଦିଟା ପିଠା ହେଲା।
1: ଆପଣ ଏଠି କହିଲେନି ଯେ ଆମେ ଏ ଯୋଉ ଆଞ୍ଚ ମାନେ କେମିତି ମଧ୍ୟମ ଧରଣର ଆଞ୍ଚ ରଖିବା, ନା କେମିତି ଗ୍ୟାସଟା କେମିତି ଫ୍ଲେମଟା କେମିତି ରହିବ?
0: ସିମରେ କରିବେ, ସିମରେ କରିବେ,
1: ସିମରେ କରାଯିବ।
0: ସିମ ଆଞ୍ଚରେ କରିବେ ସବୁ। ଏ ଚିତ ପିଠାଟା ବି ସିମ ଆଞ୍ଚରେ ରଖିବେ, ଏଇଟା ପୁରା ଫୁଲ ଦେଇଦେଲେ ତ ଆପଣଙ୍କ ସାଙ୍ଗେ ସାଙ୍ଗେ ପୋଡ଼ିଯିବ ନା।
1: ଆଜ୍ଞା,
0: ତେଣୁ କରି ଆପଣ ସିମ ଆଞ୍ଚରେ କରିବେ, ଟାଇମ ଟିକେ ଲାଗୁ, 2-3 ମିନିଟ ଛାଡ଼ିଦେବେ। ଆଉ ଏଇଟା ଚିତ ପିଠାଟା ସିମ ଦେଖିକିରି ସେ ସାଙ୍ଗେ ସାଙ୍ଗେ ହେଇଯିବ, କାରଣ ସେ ପତଳା ଆଣ ନା, ସେଇଟା ପତଳା ଛୁଞ୍ଚି ପତ୍ରଟା ପତଳା ଆଣ, ତେଣୁ କରି ସେଟା ସିଧା ପକେଇବେ, ସିଧା ଦେଖିବେ ଯେମିତି ସିଝିଲା ଭଳିଆ ହେଇଗଲା, ମଝିରେ ପୁର ଦେଇଦେବେ, ତାକୁ ଏପଟ ସେପଟ କରିକି ଓଲଟେଇ ଦେବେ। ଓଲଟେଇ ଦେଲେ ଏଇଟା ହଉଛି ଛୁଞ୍ଚି ପତ୍ର, ଏଇଟା ହଉଛି ଚିତ ପିଠା।
2: ତରୁଲତା ଭଉଣୀ ଆମକୁ ଏତେ ସୁନ୍ଦର ବ୍ୟଞ୍ଜନ ଶିଖେଇଲେ, ତାହା ତ ଆପଣ ନିଶ୍ଚୟ ମନେ ରଖିଥିବେ। ଭଉଣୀମାନେ ନିଜେ ଏମିତି ଚେଷ୍ଟା କରନ୍ତୁ, ଯାହା ଆମର ଆଖପାଖରେ ମିଳୁଛି ସେସବୁ ଖାଦ୍ୟ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଅନ୍ତୁ, କାହିଁକି ନା ସେସବୁ ସତେଜ ଥାଏ ଆଉ ଆମ ଶରୀର ପାଇଁ ମଧ୍ୟ ଉପଯୋଗୀ। ଏମିତି ତ ଆଗକୁ ବଢ଼ିବା, କିନ୍ତୁ ଭଉଣୀମାନେ ଆପଣ ତ ଜାଣନ୍ତି ଯେ ଦେବସ୍ନାନ ପୂର୍ଣ୍ଣିମା ପରେ ପରେ ସ୍ୱୟଂ ଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ନିଜକୁ ପ୍ରସ୍ତୁତ କରୁଛନ୍ତି ଆମକୁ ଦର୍ଶନ ଦେବା ପାଇଁ। ତ ତାଙ୍କୁ ଏଇଠି ଟିକିଏ ସ୍ମରଣ କରିବା, କାରଣ ଆଗକୁ ଅଛି ତାଙ୍କର ରଥଯାତ୍ରା।

ଆଜି ତ ସମୟ ହୋଇଗଲାଣି କାର୍ଯ୍ୟକ୍ରମକୁ ଏଇଠି ଶେଷ କରିଛୁ। ଆପଣମାନେ ଆପଣଙ୍କର ମତାମତ ନିଶ୍ଚିତ ରୂପେ ଜଣେଇବେ ଆମର ଏହି ନମ୍ବରରେ। ନମ୍ବରଟି ହେଉଛି 8895994143। ଆଜି ପାଇଁ ବିଦାୟ ଦିଅନ୍ତୁ ପଙ୍କଜିନୀ ଗୁରୁକୁ। ନମସ୍କାର।

0: ଶୁଣୁଥିଲେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା।
1: ବଡ଼ ବୋହୁ, ଏଇଟା ତୁମ ନାଁରେ।
2: ଏତେ ଜଲ୍ଦି କ'ଣ ପାଇଁ?
1: ଆରେ, ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
2: କିନ୍ତୁ ଜେଜେ ମା, ତୁମ ନାଁରେ
3: ସବୁ କିଛି। ମୋ ବ୍ୟାଙ୍କ, ଲକର, ଫିକ୍ସ ଡିପୋଜିଟ୍ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି, ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
1: ଶୁଭ ଶୁଭ କୁହ କ'ଣ?
4: RBI କହେ
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ରହିଛି ମିଡ୍ଡେ ନ୍ୟୁଜ୍ ଏବଂ ଦୋପହର ସମାଚାର ଆକାଶବାଣୀ ଦିଲ୍ଲୀରୁ। ଏବଂ ତାପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, ରିଲେ କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।
5: ଆକାଶବାଣୀ କଟକ, ବର୍ତ୍ତମାନ ସମୟ ଦିନକୁ

0: ആകാശവാണി. സംവാദ പഠുചന്തി മളയരഞ്ജൻ മിശ്ര. മുഖ്യ സംവാദ: ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ତିନିଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ. ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି ତ୍ରୟୋଦଶ ଆସିଆନ୍ ଭାରତ ମିଳିତ କମିଟି ବୈଠକ. କେରଳର କୋଚିଠାରେ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ. ଆମେରିକୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଇରାନ୍ର ଆକ୍ରମଣ ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଧୂଳିଝଡ଼ ସହ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ. ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି. ଇଣ୍ଡୋନେସିଆ ଗସ୍ତ ଶେଷ କରି ଶ୍ରୀ ମୋଦି ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣଠାରେ ଆଜି ପହଞ୍ଚିବେ. ଗସ୍ତ ଅବସରରେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଆନ୍ଥୋନି ଆଲବାନିଜ୍ଙ୍କ ସହ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି. ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମ୍ମିଳନୀରେ ମଧ୍ୟ ଶ୍ରୀ ମୋଦି ଯୋଗଦେବେ. ସେଠାରେ ଉଭୟ ଦେଶର ବ୍ୟାବସାୟିକ ନେତୃମଣ୍ଡଳୀଙ୍କୁ ଶ୍ରୀ ମୋଦି ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. ଅଷ୍ଟ୍ରେଲିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିବେ. ଅଷ୍ଟ୍ରେଲିଆ ପ୍ରତିପକ୍ଷ ଶ୍ରୀ ଆଲବାନିଜ୍ଙ୍କ ସହ ପ୍ରଧାନମନ୍ତ୍ରୀ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି. ଇଣ୍ଡୋନେସିଆର ଯୋଗ୍ୟକର୍ତ୍ତାସ୍ଥିତ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳ ପ୍ରମ୍ବାନନ ମନ୍ଦିରକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିଦର୍ଶନ କରିଛନ୍ତି. ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୌଓ ସୁବିଆଣ୍ଟୋଙ୍କ ସହ ଏହି ଗସ୍ତରେ ସେ ଯାଇଥିଲେ. ଗେମଲାନ୍ ସମୂହର ପ୍ରତିନିଧିତ୍ୱ ସ୍ୱର ଏବଂ ଶାସ୍ତ୍ରୀୟ ଯୋଗ୍ୟକର୍ତ୍ତା ନୃତ୍ୟ ପ୍ରଦର୍ଶନ ମାଧ୍ୟମରେ ଶ୍ରୀ ମୋଦିଙ୍କୁ ସେଠାରେ ପାରମ୍ପରିକ ସ୍ୱାଗତ କରାଯାଇଥିଲା. ଇଣ୍ଡୋନେସିଆର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଏହା ପ୍ରତିଫଳନ କରୁଛି. ଉଭୟ ନେତା ନବମ ଶତାବ୍ଦୀର ଏହି ମନ୍ଦିର ପରିଦର୍ଶନ କରିବା ଅବସରରେ ଶ୍ରୀ ମୋଦି ମୁଖ୍ୟ ଶିବ ମନ୍ଦିରରେ ପ୍ରାର୍ଥନା କରିଥିଲେ. ସେଠାରେ ଏକ ସମାବେଶକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି,
1: ଯୋଗ୍ୟକର୍ତ୍ତା କେ ଇସ୍ ଭବ୍ୟ ମନ୍ଦିର କମ୍ପ୍ଲେକ୍ସ ଅବ ଜବ୍ ହମ୍ ପୁନର୍ନିର୍ମାଣ କା କାମ କରନେ ଜା ରହେ ହେଁ ଔର ୟେ ୟୁନେସ୍କୋ କା ୱର୍ଲ୍ଡ ହେରିଟେଜ୍ ହେ ଦୁନିଆ କେ ଦୂର ଦୂର କ୍ଷେତ୍ରୋ ମେ କହିଁ ପର ଭି ଜାଏ ହମେ କହିଁ ନା କହିଁ ଭାରତ କେ ସାଂସ୍କୃତିକ ବିରାସତ କେ ଦର୍ଶନ ହୋତେ ହେଁ ୟେ ପୁରେ ସାଉଥ ଇଷ୍ଟ ଏସିଆ କା ଦୂସରା ସବସେ ବଡ଼ା ହମାରୀ ବିରାସତ କି ପହଚାନ ହେ।
0: ଇଣ୍ଡୋନେସିଆରେ ଆଇଆଇଏମ୍ ବେଙ୍ଗାଲୁରୁ ଏହାର କ୍ୟାମ୍ପସ୍ ପ୍ରତିଷ୍ଠା କରିବ। ଇଣ୍ଡୋନେସିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତକାଲି ଏ ସମ୍ପର୍କରେ ଘୋଷଣା କରିଥିଲେ। ଜାଭାର ପୂର୍ବାଞ୍ଚଳସ୍ଥିତ ସିଂହସାରୀ ସ୍ୱତନ୍ତ୍ର ଆର୍ଥିକ ଜୋନ୍ରେ ଏହି କ୍ୟାମ୍ପସ୍ ପ୍ରତିଷ୍ଠା ହେବା ନେଇ ନିଷ୍ପତ୍ତି ହୋଇଛି। ଆସିଆନ୍ କ୍ଷେତ୍ରର ଛାତ୍ରଛାତ୍ରୀ ଏବଂ ବୃତ୍ତିଗତଙ୍କୁ ଏହି ଅନୁଷ୍ଠାନ ମାଧ୍ୟମରେ ଆନୁଷ୍ଠାନିକ ଶିକ୍ଷା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପ୍ରଦାନ କରାଯିବ। ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଉଚ୍ଚଶିକ୍ଷା ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆସିଆନ୍ ଭାରତ ବାଣିଜ୍ୟ ଚୁକ୍ତି କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ନୂଆଦିଲ୍ଲୀରେ ତ୍ରୟୋଦଶ ମିଳିତ କମିଟି ବୈଠକ ଆୟୋଜିତ ହେଉଛି। ଆସନ୍ତା ଦଶ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଚାଲିବ। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆସିଆନ୍ ଭାରତ ବାଣିଜ୍ୟ ସାମଗ୍ରିକ ଚୁକ୍ତିନାମା ମିଳିତ କମିଟି ଏହା ଅଧୀନରେ ଗଠିତ ଉପକମିଟିଗୁଡ଼ିକୁ ସେମାନଙ୍କର କାର୍ଯ୍ୟକ୍ଷେତ୍ର ପାଇଁ ମାର୍ଗଦର୍ଶନ କରୁଛି। ଚୁକ୍ତିନାମାର କାର୍ଯ୍ୟାନ୍ୱୟନକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ବକେୟା ପଡ଼ିଥିବା ପଦକ୍ଷେପଗୁଡ଼ିକୁ ଚୂଡ଼ାନ୍ତ କରିବା ନେଇ ମିଳିତ କମିଟି ପଦକ୍ଷେପ ଗ୍ରହଣ କରିଛି। ଉପକମିଟିଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବାକୁ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ କହିଛି, ଚଳିତ ତ୍ରୟୋଦଶ ମିଳିତ କମିଟି ବୈଠକ ଅବସରରେ ଆଠଟି ଉପକମିଟି ମଧ୍ୟରୁ ତିନିଟିର ବୈଠକ ଅନୁଷ୍ଠିତ ହେଉଛି। ମିଳିତ କମିଟି ବୈଠକ ଗତକାଲି ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ନୀତିନ କୁମାର ଯାଦବ ଏବଂ ମାଲେସିଆର ନିବେଶ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଉପସଚିବ ମାସ୍ତୁର ଅହମ୍ମଦ ମୁସ୍ତାଫାଙ୍କ ସହ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି। ଆସିଆନ୍ ସଦସ୍ୟ ରାଷ୍ଟ୍ର ବ୍ରୁନେଇ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓପିଡିଆର, ମାଲେସିଆ, ମ୍ୟାମାର, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲାଣ୍ଡ ଏବଂ ଭିଏତନାମର ପ୍ରତିନିଧି ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି। ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଏବଂ ତଜ୍ଜନିତ ବନ୍ୟା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ଙ୍କ ସହ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଲୋଚନା କରିଛନ୍ତି। ପରିସ୍ଥିତିର

ମୁକାବିଲା ପାଇଁ ମହାରାଷ୍ଟ୍ର ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ଶାହା ପ୍ରତିଶ୍ରୁତି ଦେଇଛନ୍ତି। ଗତ କିଛିଦିନ ଧରି ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ଦୈନନ୍ଦିନ ଜୀବନଯାତ୍ରା ବ୍ୟାହତ ହୋଇଛି। ବର୍ଷା ଏବଂ ଜଳବନ୍ଦୀ ଜନିତ ପରିସ୍ଥିତି ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ମଧ୍ୟ ଶ୍ରୀ ଶାହା ଆଲୋଚନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେରଳମର କୋଚିଠାରେ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ ହୋଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଦେବୀ ଏବଂ ସଚିବ ଅନିଲ ମଲ୍ଲିକ ବୈଠକର ମୁଖ୍ୟ ଅଧିବେଶନରେ ଯୋଗ ଦେଇଥିଲେ। ପୂର୍ବାହ୍ନରେ ଅନୁଷ୍ଠିତ ଅନ୍ୟ ଏକ ପୂର୍ଣ୍ଣାଙ୍ଗ ବୈଠକରେ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଏବଂ ସଚିବ ଅନିଲ ମଲ୍ଲିକ ଯୋଗ ଦେଇଥିଲେ। ଗ୍ରାମୀଣ ବିକାଶ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ବୈଷୟିକ ଏବଂ ଗଣିତ, ପୁଷ୍ଟିସାର ଶିକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଆଧାରିତ ଦେଶର ସଫଳତାକୁ ପ୍ରତିପାଦନ କରୁଥିବା ଏକ ପ୍ରଦର୍ଶନୀ ମଧ୍ୟ ସେଠାରେ ଆୟୋଜନ କରାଯାଇଛି। କେରଳମର ମୁଖ୍ୟମନ୍ତ୍ରୀ ଭିଡି ସତୀଶନ ଏହି ସମ୍ମିଳନୀରେ ଆଜି ସନ୍ଧ୍ୟାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଏହି ଦୁଇଦିନିଆ ସମ୍ମିଳନୀ ଉଦ୍ଯାପିତ ହେବ। ଏଲ୍ ନିନୋର ସମ୍ଭାବ୍ୟ ପ୍ରଭାବ ଏବଂ ଏ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀର ସେବାତୀର୍ଥଠାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 15 ଅଧିକ ମନ୍ତ୍ରଣାଳୟର ସଚିବ ଏବଂ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ପ୍ରଭାବର ମୂଲ୍ୟାଙ୍କନ କରାଯିବା ସହିତ ଏହାର ସମାଧାନ ପନ୍ଥା ନେଇ କାର୍ଯ୍ୟ କରିବାକୁ ଡକ୍ଟର ମିଶ୍ର କହିଛନ୍ତି। ଏଲ୍ ନିନୋ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ପର୍ଯ୍ୟାପ୍ତ ଉପଲବ୍ଧତାକୁ ଉଚ୍ଚ ପ୍ରାଥମିକତା ପ୍ରଦାନ କରିବାକୁ ଡକ୍ଟର ମିଶ୍ର କହିଛନ୍ତି। ବୈଠକରେ ଭାରତୀୟ ପାଣିପାଗ ବିଭାଗର ଅଧିକାରୀ ଜୁନ୍ ଏବଂ ଜୁଲାଇ ମାସର ବର୍ଷା ସ୍ଥିତି ନେଇ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଏଲ୍ ନିନୋର ପ୍ରଭାବର ମୁକାବିଲା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ବୈଠକରେ ରିପୋର୍ଟ ଉପସ୍ଥାପନ କରାଯାଇଛି। ଚଳିତ ଶ୍ରୀ ଅମରନାଥ ଜୀ ଯାତ୍ରା ପାଇଁ ଜାମ୍ମୁ କାଶ୍ମୀର ପ୍ରଶାସନ ଏକ ନୂତନ ପରାମର୍ଶବଳୀ ଜାରି କରିଛି। ପଞ୍ଜୀକରଣ ପ୍ରକ୍ରିୟା ଏବଂ ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ତୀର୍ଥଯାତ୍ରୀଙ୍କୁ ଅନୁରୋଧ କରାଯାଇଛି। ଆମ ଜାମ୍ମୁ ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଦୈନିକ ତୀର୍ଥଯାତ୍ରୀଙ୍କ ଯାତ୍ରା ସୀମା ବଳବତ୍ତର ରଖାଯାଇଛି। ଅନୁମତି ପତ୍ରରେ ଉଲ୍ଲେଖ କରାଯାଇଥିବା ତାରିଖରେ ଯାତ୍ରା କରିବାକୁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦିଆଯାଇଛି। ତତ୍କାଳ ପଞ୍ଜୀକରଣ ବ୍ୟବସ୍ଥା ସୀମିତ ସଂଖ୍ୟାରେ ଉପଲବ୍ଧ ରହିଛି ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ପଞ୍ଜୀକୃତ ନ ହୋଇଥିବା ତୀର୍ଥଯାତ୍ରୀଙ୍କୁ ଯାତ୍ରା ମାର୍ଗରେ ଆଗକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ନିର୍ଦ୍ଧାରିତ ଦିବସ ପୂର୍ବରୁ ପଞ୍ଜୀକୃତ ଯାତ୍ରୀଙ୍କୁ ଶ୍ରୀ ଅମରନାଥ ଜୀ ଯାତ୍ରାରେ ଯିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ପରାମର୍ଶବଳୀରେ ଉଲ୍ଲେଖ କରାଯାଇଛି। କେତେକ ଆମେରିକୀୟ ସାମରିକ ପ୍ରତିଷ୍ଠାନ ଉପରେ ଇରାନ ପ୍ରତିଶୋଧମୂଳକ ଆକ୍ରମଣ କରିଛି। ହର୍ମୁଜଗାନ ପ୍ରଦେଶ ଏବଂ ବନ୍ଦର ସହର ମସାହାର ଉପରେ ଆମେରିକାର ଆକ୍ରମଣ ଜବାବରେ ଇରାନ ଏହି ପଦକ୍ଷେପ ଗ୍ରହଣ କରିଛି। ଇରାନ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ ଇସଲାମିକ ରେଭଲ୍ୟୁସନାରୀ ଗାର୍ଡ କର୍ପସ 85 ଆମେରିକୀୟ ସାମରିକ ପ୍ରତିଷ୍ଠାନକୁ ଲକ୍ଷ୍ୟ କରି ମିଳିତ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି। ସେଗୁଡ଼ିକ ମଧ୍ୟରେ ସଲମାନ ପୋର୍ଟ, ବାହାରିନ୍ରେ ଥିବା ଆମେରିକୀୟ ପଞ୍ଚମ ନୌବାହିନୀ ମୁଖ୍ୟାଳୟ ଏବଂ କୁଏତସ୍ଥିତ ଅଲ୍ ସାଲେମ୍ ବାୟୁସେନା ଘାଟି ଅନ୍ତର୍ଭୁକ୍ତ। ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀ ରହିଥିବା ବୁସେହର ପ୍ରଦେଶ ଉପରେ ଏକ ଆମେରିକୀୟ MQ-9 ଡ୍ରୋନ୍କୁ ଆକ୍ରମଣ କରି ଖସେଇ ଦିଆଯାଇଛି ବୋଲି ରେଭଲ୍ୟୁସନାରୀ ଗାର୍ଡ କର୍ପସର ମୁଖପାତ୍ର ସୂଚନା ଦେଇଛନ୍ତି। ଚୀନ୍ର ଉତ୍ତର ପଶ୍ଚିମ ପର୍ବତମାଳା ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ମୃତ୍ୟୁ ସଂଖ୍ୟା 21 ହୋଇଛି। ଉଦ୍ଧାର ପାଇଥିବା 12 ମଧ୍ୟରୁ 7 ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଭୂସ୍ଖଳନ ସମୟରେ ଜଙ୍ଗଲ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଶ୍ରମିକମାନେ ଯାଉଥିବା ବେଳେ ଏହି ଘଟଣା ଘଟିଛି। ଦେଶର କେନ୍ଦ୍ରାଞ୍ଚଳ ଏବଂ ପୂର୍ବାଞ୍ଚଳର କେତେକ ସ୍ଥାନରେ ପ୍ରବଳ ବର୍ଷା ଏବଂ ଝଡ଼ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଜାମ୍ମୁ କାଶ୍ମୀର, ଲଦାଖ, ହରିୟାଣା, ହିମାଚଳ ପ୍ରଦେଶର ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ କହିଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ସିକ୍କିମ, ବିହାର, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଲାକ୍ଷାଦ୍ୱୀପ ଏବଂ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ଧୂଳିଝଡ଼ ସହ ଘଡ଼ଘଡ଼ି, ବିଜୁଳି ଏବଂ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ 3 ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି 3 ଆସିଆନ୍ ଭାରତ ମିଳିତ କମିଟି ବୈଠକ। କେରଳମର କୋଚିଠାରେ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ। ଆମେରିକୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଇରାନ୍ର ଆକ୍ରମଣ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ଓ ପ୍ରସ୍ତୁତି ସଂକ୍ରାନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ। ସାଇବର ଠକେଇ ମାମଲାରେ ତ୍ୱରିତ ସମାଧାନ ନେଇ ଓଡ଼ିଶା ପୁଲିସ ପକ୍ଷରୁ ଇ0 ଏଫ୍ଆଇଆର୍ର ବ୍ୟବସ୍ଥାର ଶୁଭାରମ୍ଭ। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁରଠାରେ ଆନ୍ତଃରାଜ୍ୟ ବୈଠକ ଆୟୋଜିତ। ଯୁକ୍ତ 2 ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ। ଏବଂ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ 8 ଦିନ ବାକି, ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ। ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ଏବଂ ଏ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ନୂଆଦିଲ୍ଲୀର ସେବାତୀର୍ଥଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏଲ୍ନିନୋ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ପର୍ଯ୍ୟାପ୍ତ ଉପଲବ୍ଧତାକୁ ଉଚ୍ଚ ପ୍ରାଥମିକତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ପ୍ରଭାବର ମୂଲ୍ୟାଙ୍କନ କରାଯିବା ସହିତ ଏହାର ସମାଧାନ ପନ୍ଥା ନେଇ କାର୍ଯ୍ୟ କରିବାକୁ ବୈଠକରେ ଆଲୋଚନା କରାଯାଇଛି। ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ, ଦ୍ରୁତ ତଦନ୍ତ ଏବଂ ଏଥିରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ମାମଲାର ତ୍ୱରିତ ସମାଧାନ ଦିଗରେ ଓଡ଼ିଶା ପୁଲିସ ପକ୍ଷରୁ ଆଜି ଇ0 ଏଫ୍ଆଇଆର୍ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମକୁ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଉଦ୍ଘାଟନ କରି କହିଛନ୍ତି, ସାଇବର ଅପରାଧର ମୁକାବିଲା ପାଇଁ ଆଧୁନିକ ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର କରାଯିବ। ଏଥିସହ ନାଗରିକଙ୍କୁ ତ୍ୱରିତ, ସ୍ୱଚ୍ଛ ଓ ଜନକଲ୍ୟାଣମୂଳକ ପୁଲିସ୍ ସେବା ପ୍ରଦାନ କରିବାକୁ ରାଜ୍ୟ ପୁଲିସ୍ ପ୍ରତିଶ୍ରୁତିବଦ୍ଧ। ସାଇବର ଆର୍ଥିକ ଠକେଇର ଶିକାର ହୋଇଥିବା ବ୍ୟକ୍ତିବିଶେଷ ବିଳମ୍ବ ନ କରି ତୁରନ୍ତ 1930ରେ ଅଭିଯୋଗ କରିବାକୁ ଶ୍ରୀ ଖୁରାନିଆ ଅନୁରୋଧ କରିଛନ୍ତି। ଶୀଘ୍ର ଅଭିଯୋଗ କଲେ ପୁଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରିବ ଏବଂ ଠକେଇ ହୋଇଥିବା ଅର୍ଥ ଫେରିପାଇବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ନୂତନ ବ୍ୟବସ୍ଥା ଅନୁଯାୟୀ 10 ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ସାଇବର ଆର୍ଥିକ ଠକେଇ ସମ୍ବନ୍ଧୀୟ ଅଭିଯୋଗ 1930ରେ ପଞ୍ଜୀକୃତ ହେଲେ ସ୍ୱୟଂଚାଳିତ ଭାବେ ଇ0 ଏଫ୍ଆଇଆର୍ କରାଯାଇପାରିବ। ପରବର୍ତ୍ତୀ ସମୟରେ ଅପରାଧ ଶାଖାର ସାଇବର ପୁଲିସ୍ ଷ୍ଟେସନକୁ ଏହା ପଠାଯିବ। ପ୍ରାଥମିକ ଯାଞ୍ଚ ପରେ ସାଇବର ପୁଲିସ୍ ଷ୍ଟେସନ ନିୟମିତ ଏଫ୍ଆଇଆର୍ ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରିବ। ଏହି ବ୍ୟବସ୍ଥା ମାଧ୍ୟମରେ ମାମଲା ପଞ୍ଜୀକରଣ ଓ ସୂଚନା ଆଦାନ ପ୍ରଦାନ ଅଧିକ ଦ୍ରୁତ ଓ ସୁବ୍ୟବସ୍ଥିତ ହେବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଅଶୋକ ନିବାସଠାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆନ୍ତଃରାଜ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ରୀୟ ଜଳ ଆୟୋଗର ଅଧିକାରୀ, ଓଡ଼ିଶା ଓ ଛତିଶଗଡ଼ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆସନ୍ତାକାଲି ହୀରାକୁଦ

0: ଜଳଭଣ୍ଡାରରୁ ନିଷ୍କାସିତ ହେବାକୁ ଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଉପରେ ଆଲୋଚନା ହୋଇଛି। କଲମା ବ୍ୟାରେଜ୍ରେ 61 ଗେଟ୍ ଖୋଲାଯାଇଥିବା ବେଳେ 5 ଗେଟ୍ ବନ୍ଦ କରାଯାଇଛି। ବୈଠକ ସମ୍ପର୍କରେ ପ୍ରଣୟ ପାଲ छत्तीसगढ़ जल संपद विभाग प्रतिनिधि प्रतिक्रिया रे कहिछंती
1: दूसरे स्टेट एक दूसरे को कैसे कोऑर्डिनेट करेंगे उसके लिए बैठक था कि अचानक बारिश होने से किस तरह से एक दूसरे को सहयोग करना है ताकि लोगों को उसमें प्रॉब्लम ना हो, लोगों के जनधन के हानि ना हो, उससे बचने के उपाय हो। ये एक रूटीन बैठक रहता है, हर मानसून में होता है और दो बार होता है। वहां से जो रिलीज होता है वाटर का, उसका जो जानकारी समय पे मिले तो उसमें ये देखा गया कि ऑनलाइन में सिस्टम में भी है जो कि वेबसाइट में अपडेटेड रहता है।
0: राज्य पुलिस विभाग में प्राय 33,000 पदवी खाली पड़ी बोली पुलिस महानिर्देशक जोगेश बहादुर खुरानिया कहते। जनसंख्या तुलन में ओडिशा पुलिस विभाग में मानव संबल कम रही। मुख्यमंत्री मोहन चरण माझी नेतृत्व में गत 2 वर्ष मध्य 17,000 नुआ पदवी सृष्टि करा। समस्त खाली पदवीगुड़ी खूब शीघ्र पूरण हो श्री खुरानिया। ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥ ମୁଖ୍ୟାଳୟରେ ଛତିଶଗଡ଼ ଏବଂ ଓଡ଼ିଶା ଉପକ୍ଷେତ୍ର ଓ ରାଜ୍ୟ ଶ୍ରମିକ ବୋର୍ଡ ତତ୍ତ୍ୱାବଧାନରେ ଆସନ୍ତା ଶୁକ୍ରବାର ଦିନ ଏକ ରକ୍ଷା ପେନ୍ସନ୍ ସମାଧାନ ଶିବିର ଅନୁଷ୍ଠିତ ହେବ। ରାଜ୍ୟରେ ରହୁଥିବା ପ୍ରତିରକ୍ଷା ପେନ୍ସନ୍ଭୋଗୀମାନଙ୍କର ପେନ୍ସନ୍ ସମ୍ବନ୍ଧୀୟ ଅଭିଯୋଗର ସମାଧାନ ପାଇଁ ଏହି ଶିବିର ଆୟୋଜନ କରାଯାଉଛି। ପ୍ରତିରକ୍ଷା ପେନ୍ସନ୍ଭୋଗୀମାନେ ଉପଯୁକ୍ତ ଦସ୍ତାବିଜ୍ ସହ ରେଳ ମୁଖ୍ୟାଳୟରେ ଉପସ୍ଥିତ ରହିବା ପାଇଁ ଅନୁରୋଧ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପାଠ୍ୟକ୍ରମର ନାମଲେଖା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଆସନ୍ତାକାଲିଠାରୁ 15 ତାରିଖ ପର୍ଯ୍ୟନ୍ତ ନାମଲେଖା ଜାରି ରହିବ। ଏହି ପର୍ଯ୍ୟାୟରେ ବିଜ୍ଞାନ ବିଭାଗ ପାଇଁ 93.4%, ବାଣିଜ୍ୟ ବିଭାଗ ପାଇଁ 82.4%, କଳା ବିଭାଗ ପାଇଁ 81% କଟ୍ ଅଫ୍ ସ୍ଥିର କରାଯାଇଛି। ଆବେଦନ କରିଥିବା 4,61,000 ଶିକ୍ଷାର୍ଥୀଙ୍କ ମଧ୍ୟରୁ 4,28,000 ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଗାଡ଼ି ଫିଟ୍ନେସ୍ ଯାଞ୍ଚ କାର୍ଯ୍ୟ ଆଜି ଦ୍ୱିତୀୟ ଦିନରେ ଜାରି ରହିଛି। ପରିବହନ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ 3,057 ଗାଡ଼ିର ଯାଞ୍ଚ କରାଯାଇଛି। ଫିଟ୍ନେସ୍ ଓ ପଞ୍ଜୀକରଣ ନଥିବା 478 ଗାଡ଼ିର, ଇ ଚାଲାଣ ସହିତ ପର୍ମିଟ୍ ନଥିବା 172 ଗାଡ଼ିର ମଧ୍ୟ ଚାଲାଣ କଟାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପୁଲିସ୍ ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ପରିବହନ ବିଭାଗ ପକ୍ଷରୁ ବାହନ ଏବଂ ଇ ଚାଲାଣ ଡ୍ୟାସ୍ବୋର୍ଡରେ ଆଲର୍ଟ ବ୍ୟବସ୍ଥା କରାଯାଇଛି। ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ 7,80,599 ଜରିମାନା ଆଦାୟ କରାଯାଇଛି। ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ଟ୍ରାଫିକ୍ ନିୟମ ପାଳନ ଓ ଗାଡ଼ି ଯାଞ୍ଚକୁ ଅଧିକ କଡ଼ାକଡ଼ି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପରିବହନ, ପୁଲିସ୍, ଅବକାରୀ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ଏହାକୁ ପାଳନ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର କିଛି ଦିନର ଅପେକ୍ଷା। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀବିଗ୍ରହମାନଙ୍କୁ ସ୍ୱାଗତ କରିବା ପାଇଁ ବଡ଼ଦାଣ୍ଡକୁ ସୁସଜ୍ଜିତ କରାଯାଉଛି। ଶୁଣନ୍ତୁ ଏ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା।
2: ଶ୍ରୀଗୁଣ୍ଡିଚା ଯାତ୍ରାରେ ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଦାଣ୍ଡକୁ ବିଜେ କରିବେ। ଶ୍ରୀବିଗ୍ରହଙ୍କର ତିନିରଥର ପ୍ରଭାଗୁଡ଼ିକର ରଙ୍ଗଚିତ୍ର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପକ୍ଷରେ ଦରଜି ସେବକଙ୍କ ଦ୍ୱାରା ରଥକନା କଟାସିଲେଇ କାର୍ଯ୍ୟ ଏବଂ ହଂସପଟା ବାଡ଼ିଆ କାର୍ଯ୍ୟ ଆଜି ଜାରି ରହିଛି। ପରେ କଳସ ଉଠାଯିବା ସହ ଠେକେରାବାଡ଼ ଓ କନକମୁଣ୍ଡିରେ ପିତ୍ତଳ ଛାଉଣି କରାଯିବ। ଏହା ମଧ୍ୟରେ ତିନିରଥର ମହାରଣା ସେବକମାନେ 10 ଲେଖାଏଁ ରଥମୋଡ଼ ଚକଫାଳି ନିର୍ମାଣ ଶେଷ କରିଛନ୍ତି। ଶ୍ରୀମନ୍ଦିରର ଅଣସର ଗୃହରେ ଶ୍ରୀଜୀଉମାନଙ୍କର ଗୁପ୍ତ ସେବା ଜାରି ରହିଛି। ଷଷ୍ଠୀ ତିଥିରୁ ଆରମ୍ଭ ହୋଇଥିବା ଓସଲାଗି ନୀତି ଆସନ୍ତା ନବମୀ ତିଥି ପର୍ଯ୍ୟନ୍ତ ଚାଲିବ। ମହାପ୍ରଭୁ ଜ୍ୱରରୁ ଉପଶମ ଲାଭ କରିବା ପରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ନବଦିନାତ୍ମକ ଯାତ୍ରାରେ ମାଉସୀମା ଘରକୁ ବାହାରିବେ। ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଆଙ୍କ 12 ମାସରେ 13 ପର୍ବ ମଧ୍ୟରୁ ରଥଯାତ୍ରା ଅନ୍ୟତମ। ଏହା କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ ସଂସ୍କୃତି, ସେବା, ପରମ୍ପରା ଓ ସାମାଜିକ ସମନ୍ୱୟ ନିଚ୍ଛକ ଉଦାହରଣ। ରଥ ବି ପ୍ରସ୍ତୁତ, ପଥ ବି ପ୍ରସ୍ତୁତ, ଭକ୍ତମାନେ ଅପେକ୍ଷା କରି ରହିଛନ୍ତି ସେହି ମହାର୍ଘ୍ୟ ମୁହୂର୍ତ୍ତକୁ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀଆ।
0: ବୌଦ୍ଧ ଜିଲ୍ଲାର 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନ ବିଭାଗ ଅଧିକାରୀମାନେ ଯୋଗଦେଇ ପରିବେଶ ସୁରକ୍ଷା ଏବଂ ଭବିଷ୍ୟତ ପିଢ଼ିର ସୁରକ୍ଷିତ ଜୀବନ ପାଇଁ ବ୍ୟାପକ ବନୀକରଣ ସମୟର ଆହ୍ୱାନ ବୋଲି ମତବ୍ୟକ୍ତ କରିଛନ୍ତି। ଭଦ୍ରକ ଜିଲ୍ଲା

ସଂସ୍କୃତି ଭବନଠାରେ 26ତମ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନିକ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଦିଗରେ ସଂକଳ୍ପବଦ୍ଧ ହେବାକୁ ପରାମର୍ଶ ଦେଇଥିଲେ। ଲଗାଣ ବର୍ଷା ପ୍ରଭାବରେ କନ୍ଧମାଳ ଜିଲ୍ଲାର 37ଟି ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆଜିଠାରୁ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପାଣିପାଗ ବିଭାଗ ସୂଚନା ଅନୁସାରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରର ପୂର୍ବାହ୍ନ 11 ସମୟରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ଦ୍ୱିତୀୟ ଦିନରେ ପୁରୀ ରେଳ ଷ୍ଟେସନଠାରେ ମକ୍ଡ୍ରିଲ୍ ଜାରି ରହିଛି। ଓଡ୍ରାଫ୍, ଅଗ୍ନିଶମ, ଜିଆର୍ଏଫ୍, ଆର୍ପିଏଫ୍, ଏସ୍ଟିୟୁ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି ମକ୍ଡ୍ରିଲ୍ କରୁଛନ୍ତି। ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ଏହାର ମୂଳ ଉଦ୍ଦେଶ୍ୟ। ପୁରୀ ରେଳ ଷ୍ଟେସନରେ ମକ୍ଡ୍ରିଲ୍ କରାଯାଉଛି। ମୁଖ୍ୟ ସମ୍ବାଦ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ଓ ପ୍ରସ୍ତୁତି ସଂକ୍ରାନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ। ସାଇବର ଠକେଇ ମାମଲାରେ ତ୍ୱରିତ ସମାଧାନ ନେଇ ଓଡ଼ିଶା ପୁଲିସ୍ ପକ୍ଷରୁ ଇ0 ଏଫ୍ଆଇଆର୍ ବ୍ୟବସ୍ଥାର ଶୁଭାରମ୍ଭ। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁରଠାରେ ଆନ୍ତଃରାଜ୍ୟ ବୈଠକ ଆୟୋଜିତ। ଯୁକ୍ତ 2 ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ଏବଂ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ 8 ଦିନ ବାକି, ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ସମୟ ଦିନ 2:45 ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ନେଇଛୁ କଥାଚିତ୍ର ହିରୋ ଗାଇଛନ୍ତି।

ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଜରେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ଭବାନୀପାଟଣା, ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ଏକ ବର୍ଷର ଆପ୍ରେଣ୍ଟିସ୍ ଟ୍ରେନିଂ ପାଇଁ 11 ପ୍ରାର୍ଥୀଙ୍କ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ। ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ୍ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ସ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ଟଙ୍କାର ବୃତ୍ତି ଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସର 19 ପର୍ଯ୍ୟନ୍ତ n.a.t.s ପୋର୍ଟାଲରେ ଆବେଦନ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ଶେଷରୁ ନେଇଛୁ କଥାଚିତ୍ର ଗୁଲାମୀ। ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ସବୀର କୁମାର। ଗୀତିକାର ଗୁଲଜାର। ସଙ୍ଗୀତ ଦେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଶୁଣୁଥିଲି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା ସମୟ ଦିନ 3:00। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ପରି ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

କାର୍ଯ୍ୟକ୍ରମ ଉମଙ୍ଗ, ଯୁବବାଣୀରେ ଖେଳପତ୍ରିକା କାର୍ଯ୍ୟକ୍ରମ ଖେଳ ଓ ଖେଳାଳି ଶୁଣିପାରିବେ ଅପରାହ୍ନ 5:30। ସନ୍ଧ୍ୟା 6:30 ରହିଛି ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଏବଂ ରାତି 7:25 ରହିଛି ଜିଲ୍ଲା ହାଲଚାଲ କ୍ରମରେ କୋରାପୁଟ ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ରହିଛି କାର୍ଯ୍ୟକ୍ରମ ଚାଷବାସ। ରାତି 8:00 ଶୁଣିପାରିବେ ଗୀତ ଗଜଲ। ଶିଳ୍ପୀମାନେ ହେଲେ ହେରି ଆନନ୍ଦ, ପଙ୍କଜ ଦାସ ଏବଂ ସୁଖଦେବ। ରାତି 8:15 ରହିଛି ଆଞ୍ଚଳିକ ଗୀତ କ୍ରମରେ କଳାହାଣ୍ଡିଆ ଗୀତ ପରିବେଷଣ କରିବେ ଶିଳ୍ପୀ ନବୀନ କୁମାର ବାଗ ଏବଂ ସାଥୀ। ସ୍ପୋର୍ଟସ୍ କେନ୍ ରାତି 8:30 ସ୍ପଟ୍ଲାଇଟ୍ ରାତି 9:15 ଏବଂ ରାତି 9:30 ରହିଛି ଚର୍ଚ୍ଚା କା ବିଷୟ ହେ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ରହିଛି ହିନ୍ଦୀ କଥାଚିତ୍ରର ଗୀତ ଏବଂ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିପାରିବେ ଶାସ୍ତ୍ରୀୟ ଗାୟନ। ରାତି 10:30 ପରିବେଷଣ କରିବେ ପଣ୍ଡିତ ଅଜୟ ପୋହଙ୍କର।

ନମସ୍କାର, ଶୁଭ ସନ୍ଧ୍ୟା ଏବଂ ସ୍ୱାଗତ ଜଣାଉଛି ଆପଣମାନଙ୍କୁ ଆଜିର ଖେଳ ଓ ଖେଳାଳି କାର୍ଯ୍ୟକ୍ରମକୁ। ଉପସ୍ଥାପନରେ ମୁଁ ଅଛି ଆପଣଙ୍କ ମିତ ଅନିନ୍ଦିତା ରଥ। ଶ୍ରୋତାବନ୍ଧୁ, ଖେଳ ମଣିଷର ଜୀବନକୁ କେବଳ ସୁସ୍ଥ ଓ ସକ୍ରିୟ ରଖେ ନାହିଁ, ବରଂ ଶୃଙ୍ଖଳା, ଧୈର୍ଯ୍ୟ, ଆତ୍ମବିଶ୍ୱାସ, ନେତୃତ୍ୱ ଏବଂ ସକାରାତ୍ମକ ଚିନ୍ତାଧାରାର ବିକାଶ ମଧ୍ୟ କରିଥାଏ। ଜିତିବାର ଆନନ୍ଦ ଯେପରି ଖେଳ ଶିଖାଏ, ସେହିପରି ପରାଜୟକୁ ସ୍ୱୀକାର କରି ପୁଣି ଥରେ ନୂଆ ଉତ୍ସାହରେ ଆଗକୁ ବଢ଼ିବାର ଶକ୍ତି ମଧ୍ୟ ସେହି ଖେଳ ଦେଇଥାଏ। ସେଥିପାଇଁ କୁହାଯାଏ, ଖେଳ ଜୀବନର ଏକ ସୁନ୍ଦର ପାଠଶାଳା। ଏହି ଖେଳ ଜଗତର ଏକ ଅତ୍ୟନ୍ତ ପ୍ରେରଣାଦାୟକ ଅଧ୍ୟାୟ ହେଉଛି ପାରା କ୍ରୀଡ଼ା। ଶାରୀରିକ ଦିବ୍ୟାଙ୍ଗତା ସତ୍ତ୍ୱେ ଯେଉଁ କ୍ରୀଡ଼ାବିତ୍ମାନେ ନିଜ ପ୍ରତିଭା, ପରିଶ୍ରମ ଓ ଦୃଢ଼ ମନୋବଳ ବଳରେ କ୍ରୀଡ଼ା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି, ସେମାନେ ଆଜି କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି। ପାରା କ୍ରୀଡ଼ା କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ସମାନ ସୁଯୋଗ, ସମାନ ଅଧିକାର ଏବଂ ମାନବ ସାମର୍ଥ୍ୟର ଏକ ଉଜ୍ଜ୍ୱଳ ପ୍ରତୀକ। ଏହା ପ୍ରମାଣ କରେ ଯେ ଜଣେ ବ୍ୟକ୍ତିର କ୍ଷମତାକୁ ତାଙ୍କର ଶାରୀରିକ ସ୍ଥିତି ଦ୍ୱାରା ନୁହେଁ, ବରଂ ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି, ଅଭ୍ୟାସ ଓ ସଂକଳ୍ପ ଦ୍ୱାରା ମପାଯାଏ। ନିୟମିତ ଭାବେ ପାରା କ୍ରୀଡ଼ାରେ ଅଂଶଗ୍ରହଣ କରିବା ଦ୍ୱାରା କ୍ରୀଡ଼ାବିତ୍ମାନଙ୍କ ଶାରୀରିକ ସାମର୍ଥ୍ୟ ବୃଦ୍ଧି ପାଇବା ସହିତ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ, ଆତ୍ମବିଶ୍ୱାସ, ସାମାଜିକ ସମ୍ପର୍କ ଓ ଆତ୍ମନିର୍ଭରଶୀଳତା ମଧ୍ୟ ବିକଶିତ ହୁଏ। ଖେଳ ସେମାନଙ୍କ ଜୀବନରେ ନୂଆ ଆଶା, ନୂଆ ପରିଚୟ ଏବଂ ନୂଆ ସମ୍ଭାବନାର ଦ୍ୱାର ଖୋଲିଦିଏ। ଆଜି ସାରା ବିଶ୍ୱରେ ପାରା ଅଲମ୍ପିକ୍ସ, ପାରା ଏସୀୟ କ୍ରୀଡ଼ା, ପାରା ବିଶ୍ୱ ଚାମ୍ପିଅନସିପ୍ ସହ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତା ମାଧ୍ୟମରେ ପାରା କ୍ରୀଡ଼ାର ଲୋକପ୍ରିୟତା ଓ ଗୁରୁତ୍ୱ ଦିନକୁ ଦିନ ବଢ଼ୁଛି। ଭାରତ ମଧ୍ୟ ଏହି କ୍ଷେତ୍ରରେ ନୂଆ ଇତିହାସ ରଚନା କରୁଛି। ଆମ ପାରା କ୍ରୀଡ଼ାବିତ୍ମାନେ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ଜିତି ଦେଶର ଗୌରବକୁ ବିଶ୍ୱ ଦରବାରରେ ସୁଦୃଢ଼ କରୁଛନ୍ତି। ସେମାନଙ୍କର ସଫଳତା କେବଳ ପଦକରେ ସୀମିତ ନୁହେଁ, ଏହା ସମାଜର ଦୃଷ୍ଟିଭଙ୍ଗୀକୁ ମଧ୍ୟ ପରିବର୍ତ୍ତନ କରୁଛି। ଏହି କ୍ରୀଡ଼ାବିତ୍ମାନଙ୍କ ଜୀବନଯାତ୍ରା ଆମକୁ ଶିଖାଏ ଯେ ସଫଳତା ପାଇବା ପାଇଁ ଶରୀରଠାରୁ ମନର ଦୃଢ଼ତା ଅଧିକ ଆବଶ୍ୟକ। ପ୍ରତ୍ୟେକ ବାଧାକୁ ସୁଯୋଗରେ ପରିଣତ କରିବାର ଅସାଧାରଣ କ୍ଷମତା ସେମାନଙ୍କ ମଧ୍ୟରେ ରହିଛି। ସେଥିପାଇଁ ସେମାନଙ୍କର ପ୍ରତ୍ୟେକ ସଫଳତା କେବଳ ବ୍ୟକ୍ତିଗତ ବିଜୟ ନୁହେଁ, ବରଂ ସମଗ୍ର ସମାଜ ପାଇଁ ଏକ ପ୍ରେରଣାଦାୟକ ସନ୍ଦେଶ। ପାରା କ୍ରୀଡ଼ାର ବିକାଶ ପାଇଁ କେବଳ ସରକାର କିମ୍ବା କ୍ରୀଡ଼ା ସଂଗଠନ ନୁହେଁ, ସମାଜର ପ୍ରତ୍ୟେକ ନାଗରିକଙ୍କ ସହଯୋଗ ଓ ସକାରାତ୍ମକ ମନୋଭାବ ମଧ୍ୟ ସମାନ ଭାବେ ଆବଶ୍ୟକ। ହଁ ଶ୍ରୋତା ବନ୍ଧୁ, ପ୍ରତିଭାକୁ ଚିହ୍ନଟ କରିବା, ଉପଯୁକ୍ତ ପ୍ରଶିକ୍ଷଣ, ଭିତ୍ତିଭୂମି ଓ ପ୍ରୋତ୍ସାହନ

0: କୁହାଯାଏ, ସଫଳତା କେବେ ପରିସ୍ଥିତିକୁ ଦେଖି ଆସେନି, ବରଂ ଦୃଢ଼ ଇଚ୍ଛାଶକ୍ତି ଓ ଅକ୍ଲାନ୍ତ ପରିଶ୍ରମର ପରିଚୟ ଦିଏ। ଆଜି ଖେଳ ଓ ଖେଳାଳି କାର୍ଯ୍ୟକ୍ରମରେ ଆମ ସହ ଉପସ୍ଥିତ ଅଛନ୍ତି କଳାହାଣ୍ଡିର ଗର୍ବ, ଓଡ଼ିଶାର ଗର୍ବ ଏବଂ ଦେଶ ପାଇଁ ଆନ୍ତର୍ଜାତୀୟ ସ୍ତରରେ ସଫଳତା ଆଣିଥିବା ପାରା ବ୍ୟାଡମିଣ୍ଟନ ଖେଳାଳି। ଭାଇ, ଆପଣଙ୍କୁ ଖେଳ ଓ ଖେଳାଳି କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ ଜଣାଉଛୁ।
1: ଧନ୍ୟବାଦ।
0: ଭାଇ, ପ୍ରଥମେ ଆପଣ ଆପଣଙ୍କ ପରିଚୟଟି ଆମ ଶ୍ରୋତା ବନ୍ଧୁଙ୍କୁ ଜଣାଇ ଦିଅନ୍ତୁ।
1: ସମସ୍ତଙ୍କୁ ନମସ୍କାର, ମୁଁ ଆକାଶ ରଞ୍ଜନ ମୁଣ୍ଡ, କଳାହାଣ୍ଡିର ଇଣ୍ଟରନ୍ୟାସନାଲ ପାରା

0: ବ୍ୟାଡ଼ମିଣ୍ଟନ ପ୍ଲେୟାର। ମୋ ଗାଁ ହେଉଛି ବ୍ରାହ୍ମଣଛିଣ୍ଡିଆ, ଭବାନୀପାଟଣାରେ ବଢ଼ିଛି ଏବଂ ରିସେଣ୍ଟଲି ୱାର୍ଲ୍ଡ ଏବିଲିଟି ୟୁଥ୍ ସ୍ପୋର୍ଟ ଗେମ୍ରେ ଇଣ୍ଡିଆ ପାଇଁ 2 ଗୋଲ୍ଡ ଆଉ ଗୋଟେ ସିଲଭର ଜିତି ୱାର୍ଲ୍ଡ ଚମ୍ପିଅନ୍ ଟାଇଟଲ୍ ହାସଲ କରିଛି ଓ ତା ପାଇଁ ବହୁତ ଗର୍ବିତ ମନେ କରୁଛି ନିଜକୁ।
1: ବହୁତ ଖୁସିର କଥା ଭାଇ। ଭାଇ, ପ୍ରତ୍ୟେକ ସଫଳତାର ଗୋଟିଏ ସୁନ୍ଦର ଆରମ୍ଭ ଥାଏ। ତେବେ ଆଜି ସମସ୍ତେ ଆପଣଙ୍କୁ ଜଣେ ଆନ୍ତର୍ଜାତୀୟ ପଦକ ବିଜେତା ଭାବେ ଜାଣନ୍ତି, କିନ୍ତୁ ସେହି ସଫଳତା ପଛରେ ଥିବା ଛୋଟବେଳର ଆକାଶ କେମିତି ଥିଲେ, ମାନେ ଆପଣଙ୍କ ପିଲାଦିନ ଓ ପାରିବାରିକ ପରିବେଶ ବିଷୟରେ ଆମ ଶ୍ରୋତାଙ୍କୁ କିଛି ଏଇଠି କୁହନ୍ତୁ।
0: ଆକ୍ଚୁଆଲି ମୁଁ ଛୁଆବେଳେ ବହୁତ ହି ଦୁଷ୍ଟ ଥିଲି, ମାନେ ସବୁ ଜିନିଷ ଗଛ ଚଢ଼ି ଯାଉଥିଲି, ରାସ୍ତାରେ ସାଇକେଲରେ ଷ୍ଟଣ୍ଟ ମାରିବି, ବହୁତ ଜିନିଷ ଏମିତି କରୁଥିଲି। ତ ଏଇଟା ପସିବଲ ମାନେ ଏଇ ପାଇଁ ହେଇଛି କି ମୋ ଘରେ ମୋତେ ବହୁତ ଫ୍ରିଡମ୍ ଦେଇଛନ୍ତି, ଲାଇଫରେ ଯାହା ବି ଚୁଜ୍ କର, ଯାହା ବି ତୋର ଆମ୍ବିସନ୍ ଅଛି, ଯାହା ବି ପ୍ୟାସନ୍ ଅଛି ପ୍ୟାସନ୍କୁ ଫଲୋ କର, ଆଉ ନିଜକୁ କେବେ ବି ଡିସେବଲ୍ଡ ଭଳିଆ ଶୋ କରନି, କାହିଁକି ନା ମୋ ଘରେ କେବେ ବି ମୋତେ ମୋ ଫ୍ୟାମିଲିରେ କିଏ ବି ମୋତେ ମାନେ ଟ୍ରିଟ୍ କରିନି କି ମୋର କିଛି ମାନେ ଡିସାବିଲିଟି ଅଛି କ'ଣ। ତ ସବୁବେଳେ ମାନେ ଏବଲ୍ ବଢ଼େଇ ଭଳିଆ ହିଁ ମୁଁ ମାନେ ନିଜକୁ ଟ୍ରିଟ୍ କରିବା, ନିଜକୁ ପୋର୍ଟ୍ରେ କରିବା ଏଜ୍ ଏ ଆଥଲେଟ୍ ପସନ୍ଦ କରେ। ଲାଇଫ୍ଟା ବହୁତ ଡିଫିକଲ୍ଟ ଥିଲା, ବଟ୍ ଘର ଫ୍ୟାମିଲି ସପୋର୍ଟ ଥିଲା, ସମସ୍ତଙ୍କ ସପୋର୍ଟ ଥିଲା। ତ ମାନେ ଛୋଟ ସହର ଆସିକି ମାନେ ଏଇଟା ଆଚିଭ୍ କରିବାଟା ବହୁତ କଷ୍ଟ ଥିଲା ମୋ ପାଇଁ, ବଟ୍ ଆମ୍ବିସନ୍ ରଖିକି ଚାଲିଛି, ସବୁବେଳେ ମୋଟିଭେଟ୍ ହେଇକି ମାନେ ଆଗକୁ ବଢ଼ୁଛି, ପଜିଟିଭ୍ ମାଇଣ୍ଡସେଟ୍ରେ ବଢ଼ୁଛି ଆଗକୁ, ତ ଏଇଟା ଧୀରେ ଧୀରେ ରିଜଲ୍ଟ ଆଣୁଛି।
1: ତେବେ ପାରା ବ୍ୟାଡମିଣ୍ଟନ ପ୍ରତି ଆପଣଙ୍କ ଆଗ୍ରହ କିପରି ସୃଷ୍ଟି ହେଲା, ମାନେ ଏହା ଆପଣଙ୍କ ନିଜର ପସନ୍ଦ ଥିଲା ନା କାହାଠାରୁ ଆପଣ ପ୍ରେରଣା ପାଇ ଏହି କ୍ଷେତ୍ରରେ ଆଗକୁ ବଢ଼ିଥିଲେ?
0: ମୁଁ ଆଗରୁ ଏକା ସ୍ପୋର୍ଟରେ ଇନକ୍ଲୁଡ୍ ଥିଲି, ମାନେ କ୍ରିକେଟ୍ ଖେଳୁଥିଲି, ବ୍ୟାଡମିଣ୍ଟନ ଖେଳୁଥିଲି, ଫୁଟବଲ୍ ଖେଳୁଥିଲି, ମାନେ ମଲ୍ଟି ସ୍ପୋର୍ଟରେ ଖେଳୁଥିଲି। ଯେତେବେଳେ ମୁଁ ଜବାହର ନବୋଦୟ ବିଦ୍ୟାଳୟ ନର୍ଲା କଲାହାଣ୍ଡିରେ ପଢ଼ୁଥିଲି, ସେଇଥିରେ ମୁଁ ବ୍ୟାଡମିଣ୍ଟନ ଆମ ଟିଚରମାନଙ୍କ ସହିତ ଖେଳୁଥିଲି। ତ ବ୍ୟାଡମିଣ୍ଟନ ଏଜ୍ ଏ ପ୍ୟାସନ୍ ଖେଳୁଥିଲି, ଜାଣିନଥିଲି କ'ଣ କିଛି ଫ୍ୟୁଚର୍ ଅଛି, ବଟ୍ ତାପରେ ପରେ ମୁଁ ଟିକେ ଆୱେୟାର ହେଲି କି ଆମର ଜଣେ ପଦ୍ମଶ୍ରୀ ପ୍ରମୋଦ ଭଗତ ଅଛନ୍ତି, ଯିଏକି ଆମ ବରଗଡ଼ ଅତାବିରାର ଟୋକିଓ ପାରାଲିମ୍ପିକ୍ସରେ ସେ ଗୋଲ୍ଡ ମେଡାଲ୍ ପାଇଛନ୍ତି। ଖେଲ ରତ୍ନ, ଅର୍ଜୁନ ଆୱାର୍ଡ ଓ ପଦ୍ମଶ୍ରୀ ଆୱାର୍ଡରେ ସେମାନଙ୍କୁ ମାନେ ଦେଶରେ ସମ୍ମାନିତ କରାଯାଇଛି। ତ ତାଙ୍କ ଆଚିଭମେଣ୍ଟ ଦେଇକି ମୁଁ ଇନ୍ସପାୟାର୍ଡ ହେଲି କି ମାନେ ପ୍ୟାରା ବ୍ୟାଡମିଣ୍ଟନ ବି ଗୋଟେ ଜିନିଷ ଥାଏ, ପାରାଲିମ୍ପିକ୍ସ ବି ହୁଏ। ତ ସେଇଠୁ ମୁଁ ଇନ୍ସପାୟାର୍ଡ ହେଇକି ବ୍ୟାଡମିଣ୍ଟନକୁ ଏଜ୍ ଏ କ୍ୟାରିୟର୍ ଚୁଜ୍ କଲି, ଆଉ ପରବର୍ତ୍ତୀ ସମୟରେ ମୁଁ ଭବାନୀପାଟଣା ଇଣ୍ଡୋର ଷ୍ଟାଡିୟମରେ ଟ୍ରେନିଂ କରିଥିଲି, ଯେଉଁଟାକି ମୋର କୋଚ୍ ଥିଲେ ମନୋଜ କୁମାର ସାବତ, ଯିଏକି ମୋର ଫାଉଣ୍ଡେସନ୍ ବିଲ୍ଡିଂରେ ମୋତେ ବହୁତ ହେଲ୍ପ କରିଥିଲେ। ତ ତାପରେ ପରେ ପ୍ୟାସନ୍କୁ ଫଲୋ କଲି କି ଏଇଥିରେ ଏକା ମୋତେ ଆଚିଭ୍ କରିବାର ଅଛି, ଆଉ ଧୀରେ ଧୀରେ ସେଇଟା ବି ରିଜଲ୍ଟ ଦେଉଛି।
1: ତେବେ ଭାଇ, ଲୋକେ ପଦକ ଦେଖନ୍ତି, କିନ୍ତୁ ସେହି ପଦକ ପଛରେ ଥିବା ପରିଶ୍ରମ ଓ ତ୍ୟାଗକୁ ସବୁବେଳେ ଦେଖିପାରନ୍ତି ନାହିଁ। ଆପଣଙ୍କ ଜୀବନରେ ଆର୍ଥିକ, ଶାରୀରିକ କିମ୍ବା ମାନସିକ ସବୁଠୁ ବଡ଼ ସଂଘର୍ଷ କ'ଣ ଥିଲା? ସେହି କଠିନ ସମୟରେ ନିଜକୁ ଆପଣ କେମିତି ପ୍ରେରିତ ରଖୁଥିଲେ?
0: ମୋ ଛୋଟବେଳୁ ମାନେ ମୋ ଘର ଫାଇନାନ୍ସିଆଲ କଣ୍ଡିସନ୍ ବହୁତ ଭଲ ଥିଲା, କିନ୍ତୁ ଯେତେବେଳେ ମୋ ବାପାଙ୍କର ଡେଥ୍ ହେଲା 2023, ଯିଏକି ମାନେ ମୁଁ ଆଜି ଯାହା ଅଛି ତାର କାରଣ ହେଉଛନ୍ତି ମୋ ବାପା। ତ ସେଇ ଜିନିଷଟା ମାନେ ମୋତେ ବହୁତ ବ୍ୟାକ୍ପୁଷ୍ କରିଦେଲା, ମାନେ ଫାଇନାନ୍ସିଆଲି ଇମୋସନାଲି ସବୁ ଜିନିଷରେ ଭାଙ୍ଗିଗଲି। ତ ତା ପରଠୁ ଜୀବନ ମାନେ ମୋର 12th ସରିଥିଲା, ଗ୍ରାଜୁଏସନ୍ କେଉଁଠି କରିବି, କେମିତି ଖେଳିବି, ବହୁତ ହି କଷ୍ଟ ଥିଲା। ତ ସେଇ ଟାଇମ୍ରେ ବହୁତ ମାନେ ସଂଘର୍ଷ କରିଛି ମୁଁ, ମାନେ ଆଜି ଯେଉଁଠି ଅଛି ମୁଁ ଜାଣିନି କି କେମିତି ଆଇଲି କ'ଣ ଆଇଲି, ମାନେ ଆପେ ଆପେ ଗୋଟେ ରାସ୍ତା ବନିଗଲା, ବାପାଙ୍କର ଆଶୀର୍ବାଦ ରହିଲା, ଭଗବାନଙ୍କ ଆଶୀର୍ବାଦ ରହିଲା, ସମସ୍ତଙ୍କ ଭଲ ପାଇବା ରହିଲା, ତ ଧୀରେ ଧୀରେ ଗୋଟେ ରାସ୍ତା ବିଲ୍ଡ ହେଇଗଲା। ତ ଘରର ମୋ ସିଚୁଏସନ୍ ମାନେ ଏବେ ବି ପୁରା ଭଲ ହେଇନି, ବଟ୍ ଷ୍ଟିଲ୍ ମୁଁ ମାନେ କାମ କରୁଛି, ମାନେ ବହୁତ ହି କଠିନ ପରିଶ୍ରମ କରୁଛି, ଧୀରେ ଧୀରେ ସବୁ ଜିନିଷ ସୁଧରେଇବି। ଆଉ ପ୍ୟାରା ବ୍ୟାଡ଼ମିଣ୍ଟନ ଖେଳିବାଟା ମାନେ ବହୁତ ହି ରିଚ୍ ଗେମ୍ ଗୋଟେ ପ୍ୟାରା ବ୍ୟାଡ଼ମିଣ୍ଟନ, ବ୍ୟାଡ଼ମିଣ୍ଟନରେ ମନ୍ଥଲି କଷ୍ଟ ଲଗଭଗ 70,000 ପର୍ ମନ୍ଥ ହେଉଛି। ତ ମୁଁ ଗୋଟେ ଷ୍ଟୁଡେଣ୍ଟ, ତ କେଉଁଠୁ ଆଣିବି କ'ଣ କରିବି, ସେଇ ଟାଇମ୍ରେ ତ ବହୁତ କଷ୍ଟ ଥିଲା। ଏବେ ତ ମୋର ସାଧନ ମାନେ ସ୍ପୋର୍ଟସ୍ ଓଡ଼ିଶାର ବହୁତ ସହଯୋଗ ଅଛି, ବହୁତ ଲୋକଙ୍କର ସହଯୋଗ ଅଛି, ଏବେ ମାନେ ସେଇଟା ମାନେ ପସିବଲ୍ ହେଇପାରୁଛି, ବଟ୍ ସେଇ ଟାଇମ୍ରେ ବହୁତ ଇମ୍ପସିବଲ୍ ଥିଲା ଏଇ ଜିନିଷ ମାନେ। ବଟ୍ ଷ୍ଟିଲ୍ ଯେମିତି ସେମିତି ମ୍ୟାନେଜ୍ କରିକି ମୁଁ ଖେଳିଲି, ଆଉ ଏବେ ଧୀରେ ଧୀରେ ସେଇଟା ସୁଧୁରୁଛି।
1: ତେବେ ଜଣେ ଚାମ୍ପିଅନ୍ ହେବା ପାଇଁ କେତେ ପରିଶ୍ରମ ଆବଶ୍ୟକ, ଏଇଠି ଆମ ଶ୍ରୋତାଙ୍କୁ କୁହନ୍ତୁ ଯେ ଆପଣଙ୍କ ଦୈନନ୍ଦିନ ଅଭ୍ୟାସ ଓ ପ୍ରଶିକ୍ଷଣ କେମିତି ରହିଥାଏ?
0: ଟ୍ରେନିଂଟା ଆମର ଆକ୍ଚୁଆଲି ବହୁତ ହାର୍ଡ ସେଡ୍ୟୁଲ୍ ଥାଏ, ପର୍ ଡେ ଆମକୁ 3 ସେସନ୍ କରିବାକୁ ପଡ଼େ, ଯେଉଁଟାକି ମାନେ ଓଭରଅଲ୍ 6-7 ଆୱାର୍ସ ମିନିମମ୍ ଟ୍ରେନିଂ ସେଡ୍ୟୁଲ୍ ରହେ, ଯେଉଁଟାକି ଆମେ ପୁଶ୍ କରିକି 8-9 ଆୱାର ବି କରିଦେଉ। ତ ଟ୍ରେନିଂ କରିବାଟା ଇଜି, ବଟ୍ ରିକଭରି ପାର୍ଟଟା ଆମକୁ ବହୁତ ହାର୍ଡ ହୁଏ, ମାନେ ଆମେ ଟ୍ରେନିଂ କରି ସାରିଲା ପରେ ଆମ ବଡି ରିକଭରି କରିକି ନେକ୍ସଟ ଡେରେ କେମିତି ଆମେ ଫ୍ରେଶ୍ ଆସିବୁ, ସେଇ ଜିନିଷଟା ଆମକୁ ବହୁତ ହାର୍ଡ ହୁଏ। ତ ସେଇଟା ଆମକୁ ମାନେ ଭୁବନେଶ୍ୱର ଆମର ଗୋଟେ ଅଛି ଅଭିନବ ବିନ୍ଦ୍ରା ସ୍ପୋର୍ଟ୍ ସାଇନ୍ସ ସେଣ୍ଟର, ସେଇ ଇନଷ୍ଟିଚ୍ୟୁଟ୍ରେ ଆମର ରିକଭରି ପାର୍ଟଟା ବହୁତ ଭଲସେ ହ୍ୟାଣ୍ଡେଲ୍ କରୁଛନ୍ତି, ଆମର ଏସ୍ଏନ୍ସି ଅଛନ୍ତି, କୋଚ୍ ଅଛନ୍ତି, ଫିଜିଓ ଅଛନ୍ତି। ତ ଗଭର୍ଣ୍ଣମେଣ୍ଟର ଆମ ଓଡ଼ିଶାରେ ମାନେ ମୁଁ ଇଣ୍ଡିଆରେ ବହୁତ ଜାଗାରେ ଟ୍ରେନିଂ କରିଛି, ବଟ୍ ଭୁବନେଶ୍ୱର ଭଳିଆ ସ୍ପୋର୍ଟ୍ସ ଫ୍ୟାସିଲିଟି କେଉଁଠି ନାହିଁ ଇଣ୍ଡିଆରେ। ତ ସେଇ ଜିନିଷଟା ଆମକୁ ବହୁତ ହେଲ୍ପ ଆଉଟ୍ କରୁଛି କି ଆକୁ ଆମେ କେମିତି ଟ୍ରେନିଂଟାକୁ କଣ୍ଟିନ୍ୟୁ ରଖିକି ମାନେ ରିକଭରି ପାର୍ଟଟାକୁ ରଖିକି କେମିତି ଆମର 100% ଏଫର୍ଟ ଆଉ 100% ଏଫିସିଏଣ୍ଟରେ ଟ୍ରେନିଂ ଆମେ କରିପାରିବୁ। ତ ଟ୍ରେନିଂ ସେଡ୍ୟୁଲ୍ ହାର୍ଡ଼ ରହୁଛି, ବହୁତ ଇଞ୍ଜୁରିଜ୍ ଆସେ, ତ ସବୁ ଦେଖିକି ମାନେ ଇଞ୍ଜୁରି ରିକଭରି ସମସ୍ତ କରିକି ଆମକୁ ଚଳେଇବାକୁ ପଡ଼େ।
1: ତେବେ ଆପଣଙ୍କ ଜୀବନ

0: ଏପରି କୌଣସି ପ୍ରତିଯୋଗିତା କିମ୍ବା ମୁହୂର୍ତ୍ତ ଅଛି କି ଯେତେବେଳେ ଆପଣ ଅନୁଭବ କଲେ ଯେ ଦିନେ ନା ଦିନେ ଭାରତ ପାଇଁ ଖେଳିବେ ବୋଲି?
1: ହଁ ନାଇଁ, ଡେଫିନେଟଲି ମୁଁ ମାନେ ଯେଉଁଦିନ ମୁଁ ଦେଖିଥିଲି ଆମର ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ, ଯିଏକି ଟୋକିଓ ଅଲିମ୍ପିକ୍ସରେ ଯାଇକି ମାନେ ଇଣ୍ଡିଆର ନ୍ୟାସନାଲ ଆନ୍ଥମ୍ ବଜେଇଥିଲେ, ଗୋଲ୍ଡ ମେଡାଲ ଆଣିଥିଲେ, ତାଙ୍କ ଜିତିବା ମୁହୂର୍ତ୍ତଟା ମୁଁ ଆକ୍ଚୁଆଲି ଟିଭିରେ ଦେଖୁଥିଲି ସେଇ ଟାଇମ୍ରେ। ତ ସେଦିନ ମୁଁ ଆକ୍ଚୁଆଲି ମନେ ଭାବିଥିଲି କି ଯଦି ଇଏ କରିପାରୁଛନ୍ତି ମୁଁ ବି ଦିନେ କରିବି, ଆଣ୍ଡ ଷ୍ଟିଲ୍ ମୁଁ କରିନି। ୱାର୍ଲଡ ଚମ୍ପିଅନ୍ ଟାଇଟେଲ୍ ଆଣିଛି ୟୁଥ୍ ଗେମ୍ସରେ, ତ ଏଇ ଟୁର୍ଣ୍ଣାମେଣ୍ଟରେ ବି ମୁଁ ମାନେ ସେଇ ମୁହୂର୍ତ୍ତଟା ବଞ୍ଚିଛି ଯେଉଁଠିକି କି ମୋ ପାଇଁ ମାନେ 80 ଦେଶର ଲୋକ ଛିଡ଼ା ହେଇକି ଆମର ନ୍ୟାସନାଲ ଆନ୍ଥମ୍ରେ ଆମ ଭାରତର ଧ୍ୱଜା ଉପରକୁ ଗଲା, ନ୍ୟାସନାଲ ଆନ୍ଥମ୍ ବାଜିଲେ, ତ ବହୁତ ସ୍ମରଣୀୟ ମୁହୂର୍ତ୍ତ ଥିଲା। ଆଉ ଏଇଟା ଡେଫିନେଟଲି ମାନେ ମୋଟିଭେଟ୍ କରିବ କି ଆକୁ ମୁଁ ଅଲିମ୍ପିକ୍ରେ ବି ଏଇ ଜିନିଷଟା କରିକି ଦେଖିବି।
0: ପରିଶ୍ରମ ଭାଇ କେବେ ବିଫଳ ହୁଏ ନାହିଁ। ତେବେ ୱାର୍ଲଡ ଏବିଲିଟି ସ୍ପୋର୍ଟସ୍ ୟୁଥ୍ ଗେମ୍ସ 2026ରେ 2 ସ୍ୱର୍ଣ୍ଣ ଓ 1 ରୌପ୍ୟ ପଦକ ଜିତିବା ପାଇଁ ଆପଣଙ୍କୁ ପ୍ରଥମେ ହାର୍ଦ୍ଦିକ ଅଭିନନ୍ଦନ। ପଦକ ଗ୍ରହଣ କରିବା ସମୟରେ ଭାରତର ପତାକା ସାମ୍ନାରେ ଠିଆ ହୋଇ ଆପଣଙ୍କୁ କେମିତି ଅନୁଭବ ହୋଇଥିଲା?
1: ଏଇଟା ଆକ୍ଚୁଆଲି ବହୁତ ମୋ ପାଇଁ ଗୋଟେ ଗର୍ବିତ ମୁହୂର୍ତ୍ତ ଥିଲା। ତୁର୍କୀ ମାଟିରେ ମାନେ 80 ଦେଶର ଲୋକ ସେଠି ଅଛନ୍ତି, ମଲ୍ଟି ସ୍ପୋର୍ଟ ଇଭେଣ୍ଟ ହେଉଛି, ଆଉ ଏଇଟା ଗୋଟେ ହିଷ୍ଟ୍ରିକାଲ ଇଭେଣ୍ଟ ଥିଲା ଯେଉଁଟାକି ମାନେ ପ୍ରତି 2 ଥରେ ହୁଏ, ଆଉ ଏଇଟା ୟୁଥ୍ ଗେମ୍ସରେ ସବୁଠୁ ହାଇଏଷ୍ଟ ଟୁର୍ଣ୍ଣାମେଣ୍ଟ, ହାଇଏଷ୍ଟ ଲେଭେଲ ଅଫ୍ ଟୁର୍ଣ୍ଣାମେଣ୍ଟରେ ଏଇଟା ରିକଗ୍ନାଇଜ୍ ହୁଏ। ତ ଏଇ ଟୁର୍ଣ୍ଣାମେଣ୍ଟରେ ଯେମିତି ମୋ ପାଇଁ ମୁଁ 2 ଗୋଲ୍ଡ ଆଣିଲି, ତ ମୋ ପାଇଁ 2 ନ୍ୟାସନାଲ ଆନ୍ଥମ୍ ବାଜିଲା ସେଠି, ଭାରତର ଧ୍ୱଜା ଉପରକୁ ଗଲା, 80 ଦେଶର ଲୋକ 2 ଛିଡ଼ା ହେଲେ, ତ ମାନେ ବହୁତ ଗର୍ବିତ ମୁହୂର୍ତ୍ତ ଥିଲା ସେ ଟାଇମ୍ରେ। ମାନେ ମୁଁ ଭାବୁଛି କି ମୁଁ ଗୋଟେ ଦିନ ଏଇଟା ଟିଭିରେ ଦେଖିଥିଲି କି ମାନେ ଆମର ପଦ୍ମଶ୍ରୀ ପ୍ରମୋଦ ଭୋଜି ଅଛନ୍ତି, ସେ ଆମ ଟୋକିଓ ଅଲିମ୍ପିକ୍ସରେ ଏଇଟା ଗୋଟେ ଥର କରିଥିଲେ, ତ ମୁଁ ସେଇ ଟାଇମ୍ରେ ଗୋଟେ ଡ୍ରିମ୍ କରିଥିଲି ଆଉ ଯେଉଁଟାକି ମାନେ କମ୍ସ ଟ୍ରୁ ହେଇକି ଆସିଲା ତୁର୍କୀରେ। ତ ଗୋଟେ ମାନେ ଲିଭ୍ ଇନ୍ ଡ୍ରିମ୍ସ ଭଳିଆ ଲାଗିଲା ମୋତେ, ବହୁତ ଗର୍ବିତ ମୁହୂର୍ତ୍ତ ଥିଲା, ଇମୋସନାଲ ଥିଲି ଆଉ ବହୁତ ଖୁସିର ମୁହୂର୍ତ୍ତ ଥିଲା। କିନ୍ତୁ ମାନେ ଏଇଟା ଡେଫିନେଟଲି ଆମକୁ ଆହୁରି ମୋଟିଭେଟ୍ କରେ କି ଏଇ ଜିନିଷଟା ଆମେ ଆହୁରି ଜାଗାରେ କରିବୁ, ଜାପାନ, ଅଷ୍ଟ୍ରେଲିଆ, ଟୋକିଓ, ସବୁ ଜାଗାରେ ଏଇ ଜିନିଷଟା ଆମେ କରିବା ପାଇଁ ଚେଷ୍ଟା କରିବୁ, ଅଲିମ୍ପିକ୍ ପର୍ଯ୍ୟନ୍ତ ମୁଁ ଏଇ ଜିନିଷଟା କରିବା ପାଇଁ ଚେଷ୍ଟା କରିବି।
0: ନିଶ୍ଚୟ ଭାଇ, ଆପଣଙ୍କ ଦୃଢ଼ ସଂକଳ୍ପ, ନିଷ୍ଠା ଓ କଠିନ ପରିଶ୍ରମ ନିଶ୍ଚୟ ଆପଣଙ୍କୁ ଆହୁରି ସଫଳତାର ଶିଖରରେ ପହଞ୍ଚାଇବ। ଆମର ବିଶ୍ୱାସ, ଆପଣ ଆଗାମୀ ଦିନରେ ମଧ୍ୟ ଦେଶ ଓ ରାଜ୍ୟ ପାଇଁ ଅନେକ ଗୌରବ ଆଣିବେ। ତେବେ ଏହି ପ୍ରତିଯୋଗିତାରେ ଖେଳିଥିବା ମ୍ୟାଚ୍ ମଧ୍ୟରୁ କେଉଁ ମ୍ୟାଚ୍ଟି ଅଧିକ ସଂଘର୍ଷପୂର୍ଣ୍ଣ ଥିଲା ଏବଂ ସେହି ସମୟରେ ଆପଣଙ୍କ ରଣନୀତି କ'ଣ ଥିଲା?
1: ଏହି ପ୍ରତିଯୋଗିତା ଯେଉଁ ଆମେ ମ୍ୟାଚ୍ ଖେଳିଲୁ, ଆମର ମିକ୍ସ ଡବଲ୍ସ ଯେଉଁଟା ଥିଲା ମୋର, ଯେଉଁଟାକି ମାନେ ଫାଇନାଲରେ 3rd ସେଟ୍ ହେଇଥିଲା, ତ ମୁଁ ଅଲମୋଷ୍ଟ ଭାବିଥିଲି କି ଆମେ ହାରିଗଲୁ ବୋଲିକି, ବଟ୍ ସେଇ ଟାଇମ୍ରେ ମାନେ ପଏଣ୍ଟ ଥିଲା 16-11, ଅପୋନେଣ୍ଟର ଥିଲା 16, ଆମର ଥିଲା 11, ସେଇ ଟାଇମ୍ରେ ଆମେ ପୁଷ୍ କରିଛୁ କି ନାଇଁ ମାନେ ଯେମିତି ହେଲେ ବି ମ୍ୟାଚ୍ଟା କାଢ଼ିବାର ଅଛି, 2 ଗୋଲ୍ଡ ତ ନେଇକି ଯିବି। ମୁଁ ଆଗ ଦିନ ଆକ୍ଚୁଆଲି ମୋର ହ୍ୱାଟ୍ସଆପ୍ରେ ସ୍ଟାଟସ୍ ଲଗେଇ ଦେଇଥିଲି କି ବ୍ୟାକ୍ ୱିଥ୍ 2, ତ ସେଇ ଜିନିଷଟା ମୋତେ ପୁଷ୍ବ୍ୟାକ୍ ଦେଇଦେଇଥିଲା କି ମାନେ ହାରିଯାଉଥିଲି, ବଟ୍ ସେଇଠୁ ମାନେ ମାଇଣ୍ଡସେଟ୍ କରିକି ଘିଚିବାଟା ମାନେ ବହୁତ ମାନେ କଷ୍ଟ ଥିଲା, ଆଉ ମ୍ୟାଚ୍ରେ ନର୍ଭସନେସ୍ ବହୁତ ଥାଏ, ତ ସେଇଟା କଣ୍ଟ୍ରୋଲ୍ କରିକି 16-11 21-18 ସେମାନେ ଅଟକି ଗଲେ 3rd ସେଟ୍ରେ। ତ ମିକ୍ସ ଡବଲ୍ଟା ବହୁତ କଷ୍ଟ ଥିଲା, ବଟ୍ ସେଥିରେ ଆମେ ପସିବିଲି ଗୋଲ୍ଡ କ୍ଲିଞ୍ଚ କରିଦେଲୁ।
0: ମାନେ ଆପଣ ଯାହା ମ୍ୟାନିଫେଷ୍ଟ କରିଥିଲେ ସେଇଟା ପାଇଗଲେ
1: ଆପଣ। ଏକ୍ଜାକ୍ଟଲି।
0: ତେବେ ଖେଳ ପଡ଼ିଆ ବାହାରେ ଆକାଶ ରଞ୍ଜନ ମୁନ୍ କେମିତିକା, ମାନେ ଅବସର ସମୟରେ କ'ଣ କରିବାକୁ ଭଲ ପାଆନ୍ତି ଆପଣ?
1: ଅଫ୍ ଦ କୋର୍ଟ ମୁଁ ମାନେ ବୁଲିବାକୁ ଭଲ ପାଏ, ମୋର ଆଉ ଗୋଟେ ପ୍ୟାସନ୍ ଅଛି, ମୁଁ କ୍ୟାରମ୍ ଖେଳେ, ତ କ୍ୟାରମ୍ ଖେଳିବାକୁ ଭଲ ପାଏ, ମଟନ୍ ରାନ୍ଧିବାକୁ ଭଲ ପାଏ, ତ ଏମିତି ବହୁତ ଜିନିଷ ଅଛି, ସାଙ୍ଗମାନଙ୍କ ସହିତ ବୁଲାବୁଲି, ମାନେ ଯେମିତି ଆମର ଦେଶରେ ୟୁଥ୍ର ଯାହା ତାଙ୍କର ମ୍ୟାନିଫେଷ୍ଟେସନ୍ ରହିଛି, ଆଉ ମୁଁ ଯେହେତୁ କିଟ୍ ୟୁନିଭର୍ସିଟିରୁ ବିଲଙ୍ଗ କରିଛି, ତ ସେଇଠି ଆମର ଆକ୍ଚୁଆଲି ବୁଲାବୁଲି କଲଚର ବେଶୀ, ବୁଲାବୁଲି କରେ ବହୁତ, ବଟ୍ ଫେର୍ ବି ମୁଁ କଣ୍ଟ୍ରୋଲ୍ କରିକି ରେଷ୍ଟ ନେଇକି ନେକ୍ସଟ ଦିନ ରିକଭରି କରିକି ଆଉ ଥରେ ଟ୍ରେନିଂରେ ଯିବାର ଅଛି, ତ ରେଷ୍ଟରେ ଆଉ ରିକଭରିରେ ମୁଁ ବେଶୀ ଫୋକସ୍ କରେ ଅଫ୍ ଦ କୋର୍ଟ, ବଟ୍ ୱିକେଣ୍ଡସ୍ରେ ମୁଁ ମାନେ ଟ୍ରାଭେଲିଂ କରିବାକୁ ପସନ୍ଦ କରେ।
0: ଆଚ୍ଛା, ଖୁବ୍ ସୁନ୍ଦର ଭାଇ, ଜଣେ ଖେଳାଳିଙ୍କ ପାଇଁ ଶାରୀରିକ ସୁସ୍ଥତା ସହ ମାନସିକ ସଚେତନତା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ମଟନ ରାନ୍ଧିବା, ସମୟ ମିଳିଲେ କ୍ୟାରମ୍ ଖେଳିବା ଏବଂ ବିଶେଷ କରି ବନ୍ଧୁମାନଙ୍କ ସହ ଭ୍ରମଣ ପ୍ରତି ଆପଣଙ୍କର ଭଲ ପାଇବା ନିଶ୍ଚୟ ଆପଣଙ୍କୁ ନୂଆ ଉତ୍ସାହ ଓ ସକାରାତ୍ମକ ଶକ୍ତି ଯୋଗାଉଥିବ ଏବଂ ତାହା ସହିତ ଆପଣ ଅଭ୍ୟାସ ଓ ପରବର୍ତ୍ତୀ ପ୍ରତିଯୋଗିତାର ପ୍ରସ୍ତୁତି ମଧ୍ୟରେ ଯେପରି ସନ୍ତୁଳନ ବଜାୟ ରଖୁଛନ୍ତି ତାହା ନିଶ୍ଚିତ ଭାବରେ ପ୍ରଶଂସନୀୟ। ଜଣେ ପ୍ରକୃତ ଚାମ୍ପିଅନ୍ କେବେ ସ୍ୱପ୍ନ ଦେଖିବା ବନ୍ଦ କରେ ନାହିଁ, ଆଗାମୀ ଦିନରେ ଆପଣଙ୍କ ଲକ୍ଷ୍ୟ କ'ଣ ରହିଛି?
1: ଏବେ ଯେମିତି ମୁଁ ମାନେ ୱାର୍ଲଡ ୟୁଥ୍ ଗେମ୍ସରେ ମୋର ମେଡାଲ ହେଇଛି, ଏଇଟା ଗୋଟେ ମୋ ପାଇଁ ବହୁତ ବଡ଼ ପୁଷ୍ କି ମାନେ ଆକୁ ଆହୁରି ବଡ଼ ଜିନିଷ କରିବାର ଅଛି, ଏଇଟା ମୋତେ ବହୁତ ମୋଟିଭେଟ୍ କରୁଛି। ତ ଆକୁ ମୋର ଟାର୍ଗେଟ୍ ରହିଛି କି ମୁଁ ଜାନୁଆରୀରୁ ଆମର ଯେଉଁ ପାରାଲିମ୍ପିକ୍ ରେସ୍ ହେଉଛି, ଯେଉଁଟା ଆମର ଇଣ୍ଟରନ୍ୟାସନାଲ ସର୍କିଟ୍ ରହୁଛି, ସେଇଥିରେ ମୁଁ ପାର୍ଟିସିପେଟ୍ କରିକି 2028 ଲସ୍ ଆଞ୍ଜେଲସ୍ ପାରାଲିମ୍ପିକ୍ରେ ଦେଶ ପାଇଁ ସିଲେକ୍ଟ ହେଇକି ସେଠି ପାର୍ଟିସିପେଟ୍ କରିକି ଗୋଟେ ଗୋଲ୍ଡ ମେଡାଲ୍ ଆଣିବା ମୋର ଲକ୍ଷ୍ୟ ରଖିଛି।
0: ନିଶ୍ଚୟ ଭାଇ, ପାରାଲିମ୍ପିକ୍ସ ସହ ଆହୁରି ଅନେକ

0: ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିବାର ଆପଣଙ୍କର ଏହି ସ୍ୱପ୍ନ ନିଶ୍ଚୟ ସାକାର ହେଉ। ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଆଗାମୀ ସମସ୍ତ ପ୍ରୟାସ ପାଇଁ ଖେଳ ଓ ଖେଳାଳି ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ତେବେ ଡିଫରେଣ୍ଟଲି ଏବଲ୍ଡ ବା ଗିଫ୍ଟେଡ୍ ଖେଳାଳିଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀରେ କ'ଣ ପରିବର୍ତ୍ତନ ଆସିବା ଉଚିତ ବୋଲି ଆପଣ ଭାବନ୍ତି?
1: ଯେତେ ବି ଡିଫରେଣ୍ଟଲି ଏବଲ୍ଡ ଆଥଲିଟ୍ସ ଅଛନ୍ତି, ଷ୍ଟିଲ୍ ମାନେ ଆମ ସୋସାଇଟିରେ ଗୋଟେ ଇମେଜ୍ ଅଛି କି ସିମ୍ପଥିର, ବଟ୍ ମୁଁ ବହୁତ କ୍ଲୋଜଲି ୱାଚ୍ କରୁଛି ସମସ୍ତଙ୍କୁ। ବହୁତ ଆଥଲିଟ୍ ଅଛନ୍ତି, ସେମାନେ ମାନେ ବହୁତ ମାନେ ତାଙ୍କ ମୋଟିଭେସନ୍ଟା ନେକ୍ସଟ ଲେଭେଲ୍ ଅଛି। ଆଣ୍ଡ ସେମାନେ ନିଜକୁ ହିଁ କେତେବେଳେ ଭାବୁନାହାନ୍ତି କି ମାନେ ୱି ଆର୍ ଡିସେବଲ୍ଡ ଅର୍ ଡିଫରେଣ୍ଟଲି ଏବଲ୍ଡ ଲାଇକ୍ ସମଥିଙ୍ଗ। ତ ସମାଜର ଇମାଜିନେସନ୍ ଏଇଟା ବଢ଼ିବାର ଅଛି କି ତାଙ୍କୁ ଡିଫରେଣ୍ଟଲି ଏବଲ୍ ଟୁ ମାନେ ସିଫ୍ଟ କରିକି ଗୋଟେ ଆଥଲେଟ୍ ହିସାବରେ ଦେଖିବାଟା ମାନେ ସମାଜର ଦୃଷ୍ଟିକୋଣ ମାନେ ଚେଞ୍ଜ ହେବା ଦରକାର। ଆଉ ସେଇଟା ଧୀରେ ଧୀରେ ହେଉଛି, ତ ଏଇଟା ଆହୁରି ଟିକେ ଆୱେର୍ନେସ୍ ବଢ଼ିଲେ ଏଇଟା ଆହୁରି ଚେଞ୍ଜ ହେବ ବୋଲିକି ମୁଁ ଆଶା କରୁଛି।
0: ସ୍ୱପ୍ନ ସେତେବେଳେ ସତ ହୁଏ ଯେତେବେଳେ ସେଥିପାଇଁ ନିଷ୍ଠା ଓ ପରିଶ୍ରମ ଯୋଡ଼ି ହୋଇଥାଏ। ଶେଷରେ ଆଜିର ଯୁବପିଢ଼ି ଏବଂ ଯେଉଁମାନେ ଖେଳ କ୍ଷେତ୍ରରେ ନିଜର ଭବିଷ୍ୟତ ଗଢ଼ିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଆପଣଙ୍କ ବାର୍ତ୍ତାଟି କ'ଣ ରହିବ?
1: ମାନେ ଆମ ଦେଶରେ ୟୁଥ୍ ଟ୍ୟାଲେଣ୍ଟର କମି ନାହିଁ। ଆଜ୍ ଏନ୍ ଆଥଲେଟ୍ ମାନେ ମୁଁ ଗୋଟେ ସୋସାଇଟିକୁ, ୟୁଥ୍ସକୁ ତାଙ୍କୁ ଗୋଟେ ଛୁଟିଆ ମେସେଜ୍ ଦେବି କି ଅଲୱେଜ୍ ଡ୍ରିମ୍ ବିଗ୍, ୱେକ୍ ଅପ୍, ୱାର୍କ ହାର୍ଡ, ଗଡ୍ ଇଜ୍ ୱାଚିଂ, ୟୁ ଆର୍ ଡେଫିନେଟ୍ଲି ଗୋନ୍ ଆଚିଭ୍ ଇଟ୍।
0: ଅତ୍ୟନ୍ତ ସୁନ୍ଦର ବାର୍ତ୍ତାଟି ଦେଲେ ଭାଇ। ଆମ ବିଶ୍ୱାସ ଯେ ଆପଣଙ୍କ କଥା ସହିତ ଆପଣଙ୍କ ସମଗ୍ର ଜୀବନଯାତ୍ରା ଓ ସଂଘର୍ଷର କାହାଣୀ ମଧ୍ୟ ଆମ ଶ୍ରୋତାବନ୍ଧୁଙ୍କୁ ନୂଆ ଆଶା, ସାହସ ଓ ଉତ୍ସାହ ଦେବ। ବଡ଼ ସ୍ୱପ୍ନ ଦେଖି ତାହାକୁ ସାକାର କରିବାର ପ୍ରେରଣା ନିଶ୍ଚିତ ଭାବରେ ସେମାନେ ଆପଣଙ୍କ ଠାରୁ ପାଇବେ। ଭାଇ, ଆଜି ଆପଣଙ୍କ ଜୀବନଯାତ୍ରା, ସଂଘର୍ଷ ଓ ସଫଳତାର କାହାଣୀ ଆମ ସହ ବାଣ୍ଟିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆପଣଙ୍କ ଏହି ପ୍ରେରଣାଦାୟକ ଯାତ୍ରା ନିଶ୍ଚୟ ଅନେକ ଯୁବପିଢ଼ିଙ୍କୁ ନୂଆ ଉତ୍ସାହ ଦେବ। ଆଗାମୀ ଦିନରେ ମଧ୍ୟ ଆପଣ ଏଭଳି ଓଡ଼ିଶା ଓ ଭାରତର ଗୌରବ ବଢ଼ାଉଥାନ୍ତୁ, ଏହି କାମନା ସହ ଯୁବବାଣୀ ପକ୍ଷରୁ ଆପଣଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା। ନମସ୍କାର।
1: ନମସ୍କାର। ମୁଁ ବି ଆଜି ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାରୁ ବହୁତ ଖୁସି ଅଛି ଓ ଗର୍ବିତ ମନେ କରୁଛି। ଧନ୍ୟବାଦ।

ବିଶ୍ୱାସ ଥିଲେ ଯେକୌଣସି ଲକ୍ଷ୍ୟକୁ ସାକାର କରାଯାଇପାରେ। ପାରା କ୍ରୀଡ଼ାବିତ୍ମାନଙ୍କ ପ୍ରତ୍ୟେକ ସଫଳତା କେବଳ ସେମାନଙ୍କର ବ୍ୟକ୍ତିଗତ ଗୌରବ ନୁହେଁ, ବରଂ ସମଗ୍ର ଦେଶ ଓ ସମାଜ ପାଇଁ ଗର୍ବର ବିଷୟ। ଆସନ୍ତୁ ଆମେ ସମସ୍ତେ ପାରା କ୍ରୀଡ଼ାବିତ୍ମାନଙ୍କୁ ସମ୍ମାନ ଦେବା, ସେମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଏକ ସମାବେଶୀ କ୍ରୀଡ଼ା ସଂସ୍କୃତି ଗଢ଼ି ତୋଳିବାରେ ନିଜ ନିଜ ସ୍ତରରେ ସହଯୋଗ କରିବା। କାରଣ ସୁଯୋଗ ଓ ସମର୍ଥନ ମିଳିଲେ ପ୍ରତ୍ୟେକ ପ୍ରତିଭା ବିଶ୍ୱ ମଞ୍ଚରେ ନିଜର ପରିଚୟ ସୃଷ୍ଟି କରିପାରେ। ଆଜିର ଖେଳ ଓ ଖେଳାଳି କାର୍ଯ୍ୟକ୍ରମରେ ଏତିକି। ତେବେ ଶ୍ରୋତାବନ୍ଧୁ, ପୁଣି ଆସନ୍ତା କାର୍ଯ୍ୟକ୍ରମରେ ଏଭଳି ଆଉ ଜଣେ ବିଶିଷ୍ଟ କ୍ରୀଡ଼ାବିତ୍ଙ୍କ ସହ ଆପଣମାନଙ୍କ ସାକ୍ଷାତ କରାଇବୁ। ସେତିକି ପର୍ଯ୍ୟନ୍ତ ଆପଣ ସୁସ୍ଥ ରୁହନ୍ତୁ, ସକ୍ରିୟ ରୁହନ୍ତୁ ଏବଂ ଖେଳକୁ ଜୀବନର ଏକ ଅବିଚ୍ଛିନ୍ନ ଅଂଶ କରି ରଖନ୍ତୁ। ହେଲେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଆପଣଙ୍କୁ ସେହି ଛୋଟିଆ ଅନୁରୋଧଟି କରିବି। ଆପଣଙ୍କୁ ଯଦି ଆଜିର କାର୍ଯ୍ୟକ୍ରମଟି ଭଲ ଲାଗିଛି, ମତାମତରେ ଚିଠିଟିଏ ଦେବାକୁ ଜମାରୁ ଭୁଲିବେନି। ଆମକୁ ମତାମତ ଜଣାଇବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ 7660001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କ ସୁଚିନ୍ତିତ ମତାମତ ସବୁ ପଠାଇ ପାରିବେ। ଆମ ନମ୍ବରଟି ଲେଖି ରଖନ୍ତୁ, ନମ୍ବରଟି ହେଲା 8895994143। ମୁଁ ପୁଣି ଥରେ କହି ରଖୁଛି, 8895994143। ଆଜିର ଖେଳ ଓ ଖେଳାଳି କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ମିତ ଅନିନ୍ଦିତା ରଥ। ରହିଲି, ନମସ୍କାର।

ତେବେ ଶ୍ରୋତାବନ୍ଧୁ, ଆଜି ଆମେ ଶୁଣିଲେ ଜଣେ ସଫଳ ପ୍ୟାରା ବ୍ୟାଡ଼ମିଣ୍ଟନ ଖେଳାଳିଙ୍କ ଜୀବନଯାତ୍ରା, ସଂଘର୍ଷ, ଅଦମ୍ୟ ମନୋବଳ ଏବଂ ସଫଳତାର ପ୍ରେରଣାଦାୟକ କାହାଣୀ। ଏହି ଆଲୋଚନାରୁ ଆମେ ନିଶ୍ଚୟ ଅନୁଭବ କରିପାରୁଛୁ ଯେ ସଫଳତାର ପଥରେ ଶାରୀରିକ ସୀମାବଦ୍ଧତା କେବେ ବାଧା ନୁହେଁ। ଦୃଢ଼ ସଂକଳ୍ପ, ନିରନ୍ତର ପରିଶ୍ରମ ଓ ଆତ୍ମବିଶ୍ୱାସ

ପ୍ରଚାରକୁ ଯୁବଶ୍ରୋତ ବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଆଜି ଏଥିରେ ପ୍ରଚାର କଲୁ ସାପ୍ତାହିକ କ୍ରୀଡ଼ା ପତ୍ରିକା କାର୍ଯ୍ୟକ୍ରମ ଖେଳ ଓ ଖେଳାଳି ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣରେ ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

9:15 ଓ ରାତି 9:30 ଚାରିଚାକା ବିଷୟ ହେ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ। ରାତି 10:30 ପରିବେଷଣ କରିବେ ପଣ୍ଡିତ ଅଜୟ ପହଙ୍କର। ଶିଳ୍ପୀ ପରିବେଷଣ କରିବେ ରାଗ ଠୁମରି, ମିଶ୍ର ପାହାଡ଼ି ଓ ରାଗ ବାଗେଶ୍ରୀ। ଆସନ୍ତାକାଲି ପ୍ରଥମ ଅଧିବେଶନରେ 6:10 ପ୍ରଚାର କରିବ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ମଳୟ ମଲ୍ଲିକ, ଫାଲ୍ଗୁନୀ ପାତ୍ର, ବିରଞ୍ଚି ନାରାୟଣ ବାହିନୀପତି, ସିମନ୍ତିନୀ ଶତପଥି ଏବଂ ଜିତେନ୍ଦ୍ରନାଥ ପଟ୍ଟନାୟକ। 6:30 କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ। 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। 7:25 ଆଲୋଚନା, ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି।

ପଟ୍ଟନାୟକ ସକାଳ 6:30 କାର୍ଯ୍ୟକ୍ରମ ଚେତନା ଚିନ୍ତନ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ ସକାଳ 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ସକାଳ 7:25 ଆଲୋଚନା ଜଳ ବିହୁନେ ସୃଷ୍ଟିନାଶ ଜଳ ବହୁଳେ ସୃଷ୍ଟିନାଶ ଆଲୋଚନା କରିବେ ବବ୍ରୁ ବହନ ସୁନାନି କାର୍ଯ୍ୟକ୍ରମ ଚାଷର କଥା ରହିଛି ସକାଳ 7:40 ସକାଳ 7:45 ପ୍ରଚାର କରିବୁ ଗୀତ ଗୀତାଞ୍ଜଳିରେ ଭକ୍ତିଗୀତ ଶିଳ୍ପୀ ବିନୋଦିନୀ ସାହୁଙ୍କ କଣ୍ଠରେ ସକାଳ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀରେ ଭିତର ତଳଚ ସେବା ଏ ସମ୍ପର୍କରେ ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ବିଶେଷଜ୍ଞ ରବୀନ୍ଦ୍ରନାଥ ପ୍ରତିହାରୀ କାର୍ଯ୍ୟକ୍ରମ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିବେ ସକାଳ 8:45 ଓଡ଼ିଆ କଥା ଚିତ୍ରର ଗୀତ ପ୍ରଚାର କରିବୁ ସକାଳ 9:00 ଏବଂ ପରେ ପରେ ସକାଳ 9:30 ପ୍ରଚାର କରିବୁ ହିନ୍ଦୀ କଥା ଚିତ୍ରର ଗୀତ ପୂର୍ବାହ୍ନ 10:10 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆସନ୍ତାକାଲି ଦ୍ୱିତୀୟ ଅଧିବେଶନରେ ଦିନ 12:00 ପ୍ରଚାର କରିବୁ ହିନ୍ଦୀ କଥା ଚିତ୍ରର ଗୀତ ଦିନ 12:30 ପ୍ରଚାର କରିବୁ ସୁଗମ ସଙ୍ଗୀତ ଶିଳ୍ପୀମାନେ ହେଲେ ସନ୍ଧ୍ୟାରାଣୀ ମିଶ୍ର ସନ୍ତୋଷ କୁମାର ଦାସ କୁନ୍ତି ବେହେରା ଜଗଦୀଶ ପ୍ରସାଦ ରଥ ସତ୍ୟଭାମା ମହାପାତ୍ର ଗୀତା ପଣ୍ଡା ଏବଂ ନରସିଂହ ପ୍ରସାଦ କାର୍ଯ୍ୟକ୍ରମ ଚାଷର କଥା ଶୁଣିପାରିବେ ଦିନ 1:10 ଦିନ 1:20 ଶକ୍ତିରୂପା କାର୍ଯ୍ୟକ୍ରମରେ ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଦିନ 2:45 ପ୍ରଚାର କରିବୁ ହିନ୍ଦୀ କଥା ଚିତ୍ରର ଗୀତ ଆସନ୍ତାକାଲି ତୃତୀୟ ଅଧିବେଶନରେ ଅପରାହ୍ନ 5:00 ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଯୁବବାଣୀ କ୍ରମରେ ଅପରାହ୍ନ 5:30 ପ୍ରଚାର କରିବୁ ସାପ୍ତାହିକ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନିକା ସନ୍ଧ୍ୟା 6:30 ଶୁଣିପାରିବେ ସମନ୍ୱିତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ମାଲକାନଗିରି ଜିଲ୍ଲା ସମ୍ପର୍କରେ ଏହି କାର୍ଯ୍ୟକ୍ରମ ଦେହ ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30 କାର୍ଯ୍ୟକ୍ରମ ଚାଷବାସ ସମବେତ କଣ୍ଠରେ ଭକ୍ତିଗୀତ ପରିବେଷଣ କରିବୁ ରାତି 8:00 ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ ରାତି 8:15 ସ୍ପୋର୍ଟସ୍ କାନ୍ ରାତି 8:30 ସ୍ପଟ୍ଲାଇଟ୍ ରାତି 9:16 ରାତି 9:30 ଶୁଣିପାରିବେ କଣ୍ଟ୍ରି ୱାଇଡ୍ ଆଣ୍ଡ ଇନ୍ସାଇଟ୍ସ ଏହି ସମସ୍ତ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରାତି 10:00 ପ୍ରଚାର କରିବୁ ଓଡ଼ିଆରେ ନାଟକ ଅନ୍ତିମ ସତ୍ୟ ନାଟ୍ୟ ରଚନା ପ୍ରଦୀପ୍ତ ରାୟ ପ୍ରଯୋଜନା ଆହ୍ଲାଦିନୀ ହୋତା ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିପାରିବେ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ପରିବେଷିତ ସିତାର ବାଦନ ଏଥିରେ ପ୍ରଚାର କରିବୁ ରାଗ ଦେଶ ଶ୍ରୋତାବନ୍ଧୁ ଏଥିଲା ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା ଚଳିତ ତଥା ଆସନ୍ତାକାଲିର ବିଭିନ୍ନ ଅଧିବେଶନର କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣନ୍ତୁ ଏକ ବିଶେଷ ସୂଚନା ଆକାଶବାଣୀ ଭବାନୀପାଟଣା ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ 1 ବର୍ଷର ଆପ୍ରେଣ୍ଟିସିପ୍ ଟ୍ରେନିଂ ପାଇଁ 11 ପ୍ରାର୍ଥୀଙ୍କ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ସ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ଟଙ୍କାର ବୃତ୍ତି ଭତ୍ତା ପ୍ରଦାନ କରାଯିବ ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସର 19 ପର୍ଯ୍ୟନ୍ତ NATS ପୋର୍ଟାଲରେ ଆବେଦନ କରିପାରିବେ ସୂଚନାଟି ଏଇଠି ଶେଷ ହେଲା

0: ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
0: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଶ୍ରୋତବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ଷ୍ଟୁଡ଼ିଓ ଘଡ଼ିର ସମୟ ବର୍ତ୍ତମାନ 6:18:45। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍‌ରେ 248 meters ତଥା 1206 kHz ଓ FM 100.3 MHz ଏବଂ ନ୍ୟୁଜନ AIR ଆପ୍ ମାଧ୍ୟମରେ।

0: ରହେ, ତେବେ ଧୂଳିମାଟି, ମାଛି, ମଶା ବଢି ବିଭିନ୍ନ ରୋଗ ମଧ୍ୟ ସୃଷ୍ଟି କରିଥାନ୍ତି। ଯେମିତିକି ଘରର ଚତୁଃପାର୍ଶ୍ୱରେ ପାଣି ଜମି ସବୁ କ'ଣ ମଶା ମାଛି ସବୁ ହେଇ ଯେମିତି ରୋଗ ନ କରିପାରିବ ସେଥିପ୍ରତି ମଧ୍ୟ ଆମ ଧ୍ୟାନ ଦେବା ଦରକାର। ସେଥିପାଇଁ ପ୍ରତିଦିନ ଘର ଝାଡୁ ପୋଛା କରିବା ଦରକାର। ଘରର ସମସ୍ତ ଜିନିଷ ଠିକ ଜାଗାରେ ରଖିଲେ ଘର ସୁନ୍ଦର ସଜାସଜା ମଧ୍ୟ ଦେଖାଯାଏ। ଏମିତି ଆମେ ସବୁ ଧ୍ୟାନ ଦେବା। ତା ସଙ୍ଗେ ସଙ୍ଗେ ମଧ୍ୟ ଘରର କଚରା କେବେ ବି ଏଠି ସେଠି ଫିଙ୍ଗିବା ନାହିଁ। ସବୁ କଚରା ଡଷ୍ଟବିନ୍ ରେ ପକାଇ ସମୟରେ ବାହାରକୁ ଫିଙ୍ଗିବା ଉଚିତ। ବିଶେଷ କରି ରନ୍ଧନଶାଳା ବାଥରୁମ୍ ସବୁବେଳେ ସଫା ରଖିବା ଦରକାର। କାରଣ ଏହି ସ୍ଥାନ ଗୁଡିକ ଅସଫା ରହିଲେ ରୋଗ ଜୀବାଣୁ ବଢିଥାଏ, ଆମକୁ ମଧ୍ୟ ତାର ପ୍ରଭାବ ଆମ ଉପରେ ପଡିଥାଏ। ଖାଦ୍ୟ ସବୁବେଳେ ଢାଙ୍କି ରଖିବା ଓ ବାସନ ପାତ୍ର ଭଲ ଭାବେ ଧୋଇବା ଦରକାର। ଦରଜା ଖୋଲି ରଖିଲେ ଆମକୁ ଶୁଦ୍ଧ ବାୟୁ ସୂର୍ଯ୍ୟଙ୍କର ଆଲୋକ ଆମ ଦେହକୁ ପ୍ରବେଶ କରିଥାଏ, ଯାହାଫଳରେ କି ପରିବେଶ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ଆମର ମଧ୍ୟ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ଘରର ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ, କାରଣ ଏଥିରୁ ମଶା ବଢି ଡେଙ୍ଗୁ ମ୍ୟାଲେରିଆ ପରି ରୋଗ ମଧ୍ୟ ହୋଇପାରେ। ପିଲାମାନଙ୍କୁ ମଧ୍ୟ ଛୋଟବେଳୁ ସ୍ୱଚ୍ଛତାର ଶିକ୍ଷା ଦେବା ଉଚିତ। ସମସ୍ତେ ମିଶି ଘରକୁ ସଫା ରଖିଲେ ପରିବାର ସୁସ୍ଥ ଆଉ ଗୋଟେ ସୁନ୍ଦର ବା ସୁଖୀ ପରିବାର ହୋଇ ଗଢି ତୋଳିପାରିବ। ରନ୍ଧନଶାଳା ଘରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ। ଏଠାରେ ସବୁବେଳେ ସଫା ସୁତରା ରଖିବା ଦରକାର। ଖାଦ୍ୟକୁ ଢାଙ୍କି ରଖିବା ଓ ବାସନ ପାତ୍ର ସଫା କରିବା ଦ୍ୱାରା ଜୀବାଣୁ ଦୂର ରହେ। ବାଥରୁମ୍ ଓ ଶୌଚାଳୟ ଆମର ପ୍ରତିଦିନ ସଫା କରିବା ଉଚିତ, କାହିଁକି ନା ଆମେ ସବୁବେଳେ ବ୍ୟବହାର କରିଥାଉ। କାରଣ ଏହା ଅସଫା ରହିଲେ ବହୁତ ରୋଗ ହୋଇପାରେ। ଘର ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ, କାରଣ ଏଥିରୁ ମଧ୍ୟ ଡେଙ୍ଗୁ ମଶା ମ୍ୟାଲେରିଆ ପରି ରୋଗ ହୋଇପାରେ। ପିଲାମାନଙ୍କୁ ଛୋଟବେଳୁ ସ୍ୱଚ୍ଛତାର ଶିକ୍ଷା ଦେଲେ ସେମାନେ ଭବିଷ୍ୟତରେ ଭଲ ଅଭ୍ୟାସ ଗଢି ଉଠନ୍ତି। ତେଣୁ ସମସ୍ତେ ମିଶି ଘର ଓ ପରିବେଶକୁ ସଫା ରଖିଲେ ସୁସ୍ଥ ସୁନ୍ଦର ଓ ନିରୋଗମୟ ବା ସୁଖମୟ ଜୀବନ ବିତାଇ ପାରିବା। ଘରକୁ ସଫା ରଖିବା ଆମ ଦୈନନ୍ଦିନ ଜୀବନରେ ଏକ ଅତ୍ୟନ୍ତ ଭଲ ଓ ଆବଶ୍ୟକ ଅଭ୍ୟାସ। ଘର କେବଳ ଦେଖିବାକୁ ସୁନ୍ଦର ଲାଗେ ନାହିଁ, ଏହା ଆମ ସ୍ୱାସ୍ଥ୍ୟକୁ ମଧ୍ୟ ସୁରକ୍ଷିତ ରଖେ। ଯେଉଁଠାରେ ସଫା ସୁତୁରା ରହେ ସେଠାରେ ରୋଗ ଜୀବାଣୁ ବଢିପାରେ ନାହିଁ। ତେଣୁ ପ୍ରତ୍ୟେକ ଲୋକଙ୍କର କର୍ତ୍ତବ୍ୟ ହେଉଛି ନିଜ ଘରକୁ ସଦା ସଫା ସୁଚିତ୍ରା ରଖିବା। ସଫା ଘରରେ ରହିଲେ ମନରେ ଶାନ୍ତି ଆସେ ଓ କାମ କରିବାର ଉତ୍ସାହ ମଧ୍ୟ ବଢେ। ଏହାପରେ ଘରକୁ ସଫା ରଖିବା ପାଇଁ ପ୍ରତିଦିନ ଝାଡୁ ପୋଛା କରିବା ଆବଶ୍ୟକ। ଧୂଳିମାଟି ଜମି ରହିଲେ ଆଲର୍ଜି ସର୍ଦି ଶ୍ୱାସକଷ୍ଟ ପରି ସମସ୍ୟା ହୋଇପାରେ। ଅବ୍ୟବହୃତ ଜିନିଷ ବହୁ ଦିନ ଧରି ରଖିବା ଉଚିତ ନୁହେଁ, କାରଣ ଏଥିରେ ଧୂଳି ଓ ପୋକ ବଢିଥାଏ। ରନ୍ଧନଶାଳା ଘରର ହୃଦୟ ସହିତ ସମାନ। ଏଠାରେ ଖାଦ୍ୟ ପ୍ରସ୍ତୁତ ହୋଇଥିବାରୁ ଏହାକୁ ବିଶେଷ ଭାବେ ସଫା ରଖିବା ଆବଶ୍ୟକ। ରନ୍ଧା ଖାଦ୍ୟ ଢାଙ୍କି ରଖିବା ଉଚିତ। ଶୌଚାଳୟ ମଧ୍ୟ ପ୍ରତିଦିନ ସଫା କରିବା ଦରକାର। ଫିନାଇଲ କିମ୍ବା ଜୀବାଣୁନାଶକ ଦ୍ୱାରା ସଫା କଲେ ରୋଗ ଜୀବାଣୁ ନଷ୍ଟ ହୁଏ, ଏଥିପ୍ରତି ଧ୍ୟାନ ଦେବା ଉଚିତ। ଏହିପରି ଘର ଆମ ଜୀବନର ସବୁଠାରୁ ପ୍ରିୟ ସ୍ଥାନ। ଆମେ ଦିନର ବହୁତ ସମୟ ଘରେ କାଟିଥାଉ, ସେଥିପାଇଁ ଘରକୁ ସଫା ସୁତୁରା ରଖିବା ଅତ୍ୟନ୍ତ ଆବଶ୍ୟକ। ସଫା ଘରରେ ରହିଲେ ଆମ ଶରୀର ସୁସ୍ଥ ରହେ, ମନ ପ୍ରସନ୍ନ ହୁଏ ଓ ପରିବେଶ ମଧ୍ୟ ଶାନ୍ତ ଲାଗେ। ତେଣୁ ପ୍ରତ୍ୟେକ ଲୋକଙ୍କୁ ନିଜ ଘର ସଫା ରଖିବାରେ ସଚେତନ ହେବା ଦରକାର। ତେଣୁ ଆମେ ସବୁବେଳେ ନିଜ ଘରକୁ ସଫା ଓ ସୁନ୍ଦର ରଖିବାକୁ ଚେଷ୍ଟା କରିବା ଉଚିତ।
1: ଜାଣିଲେ ଯେ ଗୃହ କେମିତି ସଫା ରଖିବା ବା ଘର କେମିତି ସଫା ରଖିବା, ବର୍ତ୍ତମାନ ଆମେ ଜାଣିବା ଯେ ପରିବେଶ ସଫା ରଖିବାର ଉପାୟ କ'ଣ?
0: ପରିବେଶ ସଫା ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ସଫା ପରିବେଶରେ ରହିଲେ ଶରୀର ସୁସ୍ଥ ରହେ ଏବଂ ଚାରିପାଖ ସୁନ୍ଦର ଦେଖାଯାଏ। ଯଦି ପରିବେଶ ଅସଫା ରହେ ତେବେ ବିଭିନ୍ନ ରୋଗ ବ୍ୟାପିଥାଏ ଓ ଜୀବନ ଅସୁବିଧା ପୂର୍ଣ୍ଣ ହୁଏ। ସେଥିପାଇଁ ପରିବେଶ ସଫା ରଖିବା ପାଇଁ କିଛି ଭଲ ଅଭ୍ୟାସ ଅନୁସରଣ କରିବା ଦରକାର। ପ୍ରଥମେ କଚରା କେବେ ବି ରାସ୍ତା କିମ୍ବା ଖୋଲା ସ୍ଥାନରେ ଫିଙ୍ଗିବା ଉଚିତ ନୁହେଁ। ସବୁବେଳେ ଡଷ୍ଟବିନ୍ ରେ କଚରା ପକାଇବା ଦରକାର। ପ୍ଲାଷ୍ଟିକ ବ୍ୟବହାର କମ୍ କରି କପଡା ବା କାଗଜର ବ୍ୟାଗ୍ ବ୍ୟବହାର କରିବା ଭଲ। ଘର ଓ ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ, କାରଣ ଏଥିରୁ ମଶା ବଢି ଡେଙ୍ଗୁ ଓ ମ୍ୟାଲେରିଆ ପରି ରୋଗ ହୋଇପାରେ। ଗଛ ଲଗାଣ କରିବା ପରିବେଶ ସୁରକ୍ଷାର ଏକ ମହତ୍ତ୍ୱପୂର୍ଣ୍ଣ ଉପାୟ। ଗଛ ଆମକୁ ଶୁଦ୍ଧ ବାୟୁ ଓ ପରିବେଶ

0: ସ୍ୱାସ୍ଥ୍ୟକୁ ସବୁଜ ରଖେ। ନଦୀ ପୋଖରୀ କିମ୍ବା ରାସ୍ତାରେ ମଳମୂତ୍ର ବା କଚରା ଫିଙ୍ଗିବା ଉଚିତ ନୁହେଁ। ଯାନବାହନର ଧୂଆଁ କମ କରିବା ପାଇଁ ଅଧିକ ସାଇକେଲ ବ୍ୟବହାର କରିବା ଭଲ। ଯେମିତି ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ସଚେତନତା ବଢାଇବା ମଧ୍ୟ ଆବଶ୍ୟକ। ପିଲାମାନଙ୍କୁ ଛୋଟବେଳୁ ସଫା ସୁତୁରା ଶିକ୍ଷା ଦେବା ଉଚିତ। ସମସ୍ତେ ମିଶି ଯଦି ପରିବେଶ ସଫା ରଖିବାର ଚେଷ୍ଟା କରିବା ତେବେ ଆମ ସମାଜ ସୁନ୍ଦର ଓ ସୁସ୍ଥ ହୋଇ ଉଠିବ। ଯାନବାହନର ଧୂଆଁ ମଧ୍ୟ ପରିବେଶ ପ୍ରଦୂଷଣର ଏକ ବଡ଼ କାରଣ। ସେଥିପାଇଁ ଅପରିହାର୍ଯ୍ୟ ନହେଲେ ଗାଡି ବ୍ୟବହାର କମ କରିବା ଉଚିତ। ସାଇକେଲ ଚଳାଇବା କିମ୍ବା ସାଧାରଣ ଯାତାୟାତ ବ୍ୟବହାର କଲେ ବାୟୁ ପ୍ରଦୂଷଣ କମିଥାଏ। ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଅଧିକ ହର୍ନ ବା ଲାଉଡ ସ୍ପିକର ବ୍ୟବହାର ମଧ୍ୟ କମ କରିବା ଆବଶ୍ୟକ। ଯେପରିକି ପରିବେଶ ସଫା ରଖିବା ପାଇଁ ସମାଜରେ ସଚେତନତା ବଢାଇବା ଅତ୍ୟନ୍ତ ଦରକାର। ସ୍କୁଲ କଲେଜ ଓ ସମାଜରେ ସଫା ସୁତୁରା ଅଭିଯାନ କରାଗଲେ ଲୋକମାନେ ଅଧିକ ସଚେତନ ହେବେ। ସମସ୍ତେ ମିଶି ଯଦି ପରିବେଶ ସୁରକ୍ଷା ପାଇଁ କାମ କରିବା ତେବେ ଆମ ପୃଥିବୀ ସୁନ୍ଦର ସବୁଜ ଓ ସୁସ୍ଥ ହୋଇ ରହିବ। ସ୍ୱଚ୍ଛତା ଆମକୁ ଶୃଙ୍ଖଳାବଦ୍ଧ ଓ ସଚେତନ ଜୀବନ ଜୀବନ୍ତ କରିବାକୁ ଶିଖାଏ। ପିଲାମାନଙ୍କୁ ଛୋଟବେଳୁ ସ୍ୱଚ୍ଛତାର ଶିକ୍ଷା ଦେବା ଦରକାର। ମହାତ୍ମା ଗାନ୍ଧୀ ଆମ ସ୍ୱଚ୍ଛତାକୁ ବହୁତ ଗୁରୁତ୍ୱ ଦେଇଥିଲେ। ତେଣୁ ଆମେ ସମସ୍ତେ ସ୍ୱଚ୍ଛତାକୁ ନିଜ ଜୀବନରେ ଏକ ଅଂଶ କରି ସୁସ୍ଥ ସୁନ୍ଦର ଓ ସୁଖମୟ ସମାଜ ଗଢିବା ଉଚିତ।
1: ଯାହା ହଉ ମ୍ୟାଡାମ, ଆଜି ଆପଣ ଆମେ କେମିତି ଘରର ସ୍ୱଚ୍ଛତା ରଖିବା ତା ସହିତ ପରିବେଶର ସ୍ୱଚ୍ଛତା କେମିତି ରଖିବା ଏସବୁ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ କହିଲେ, ସେଥିପାଇଁ ଆକାଶବାଣୀ ଜୟପୁର ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
0: ଧନ୍ୟବାଦ।
2: ଶୁଣୁଥିଲେ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ସଞ୍ଜୀବନୀ ସୁଧା ପଟ୍ଟନାୟକ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: के अर्थव्यवस्था में बहुत बड़ा योगदान होगा, उन्हें उड़ीसा के निर्यात को कैसे बढ़ा सके, लेकिन जो अंतरदेशीय उत्पादन है उसको हम लोग कैसे उसकी प्रजाति में परिवर्तित करके और हम लोग इनलैंड फिशरी से कैसे एक्सपोर्ट को आगे बढ़ा सकते हैं, उस पर मुख्य तौर पर आज चर्चा हुई है।
1: ବୈଠକରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାରେ ନୀଳ ଅର୍ଥନୀତି ସଂକଳ୍ପକୁ ସାକାର କରିବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଗ୍ରାମାଞ୍ଚଳରେ ଉତ୍ପାଦିତ ହେଉଥିବା ମାଛକୁ ବିଦେଶକୁ ରପ୍ତାନୀ କରି ମତ୍ସ୍ୟଜୀବୀଙ୍କୁ ଆର୍ଥିକ ଭାବେ ସମୃଦ୍ଧ କରିବା ପାଇଁ ବୈଠକରେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ରାଜ୍ୟରେ ଗଭୀର ସମୁଦ୍ରରେ ମାଛ ଉତ୍ପାଦନ ଯୋଜନାର ବିକାଶ ସହ ଯୁବବର୍ଗ ଓ ଷ୍ଟାର୍ଟଅପ୍ଗୁଡ଼ିକୁ ଆର୍ଥିକ ଅନୁଦାନ ଓ ଋଣ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଆଗାମୀ ବର୍ଷଗୁଡ଼ିକରେ ସାମୁଦ୍ରିକ ରପ୍ତାନୀକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ସହିତ ଓଡ଼ିଶାର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
2: ଓଡ଼ିଶାର ଗାଁ ଗଣ୍ଡାର ମାଛ ବିଦେଶକୁ ଏକ୍ସପୋର୍ଟ ହୋଇପାରିବ। ଏଠୁ କେବଳ ଖଣି ଖଦାନରୁ ଜିନିଷ ଯିବ ନାହିଁ, ଏଇଠୁ କୃଷି ଉତ୍ପାଦ ଜିନିଷ, ମତ୍ସ୍ୟ ଉତ୍ପାଦିତ ଜିନିଷ ବି ଭାଲ୍ୟୁ ଆଡେଡ୍ ହେଇକି ବିଦେଶକୁ ଯିବ। ଓଡ଼ିଶାର ଯୁବକମାନଙ୍କୁ, ଷ୍ଟାର୍ଟଅପ୍ ମାନଙ୍କୁ, ଉଦ୍ୟମୀ ମାନଙ୍କୁ ଆପଣମାନେ ଆଗକୁ ଆସନ୍ତୁ। ପ୍ରଧାନମନ୍ତ୍ରୀଜୀଙ୍କର ଇଏ ସ୍ୱପ୍ନକୁ ଓଡ଼ିଶା କେମିତି ଏକ୍ସପୋର୍ଟରେ ବଡ଼ ଯୋଡ଼ି ହେବା।
1: ରାଜ୍ୟରେ ଖୁବ୍ ଶୀଘ୍ର ପେସା ଆଇନ କାର୍ଯ୍ୟକାରୀ ହେବ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏ ସମ୍ପର୍କରେ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବ ଆଗତ କରାଯିବ। ପେସା ଆଇନ କାର୍ଯ୍ୟ କରିବା ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଆଇନକୁ ଠିକ୍ ଭାବରେ ଲାଗୁ କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଛି। ପେସା ଆଇନ ଲାଗୁ କରାଯିବା ପରେ ଏହାର ସଠିକ୍ କାର୍ଯ୍ୟକାରିତା ନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ରାଜ୍ୟ ବାହାରେ ଥିବା ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରି ଶ୍ରମ ବିଭାଗକୁ ପ୍ରଦାନ କରିବାକୁ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି। ବିନା ପଞ୍ଜୀକରଣରେ ବାହାର ରାଜ୍ୟକୁ ଶ୍ରମିକ ପଠାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ପ୍ରତ୍ୟେକ ଘରକୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଏବଂ ସ୍ଥାୟୀ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ନେଇ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଶକ୍ତି କ୍ଷେତ୍ରର ସୁଧାର, ସୁରକ୍ଷା ଏବଂ କେନ୍ଦ୍ର ଓ ରାଜ୍ୟ ଯୋଜନାର କାର୍ଯ୍ୟକାରିତା ଉପରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଶ୍ରୀ ସିଂହଦେଓ କହିଛନ୍ତି, ପିଏମ୍ ସୂର୍ଯ୍ୟଘର ଯୋଜନାକୁ ପିଏମ୍ ଆବାସ ଯୋଜନା ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନାରେ ସଂଯୋଗ କରାଯିବ। ପିଏମ୍ ଆବାସ ଏବଂ ଅନ୍ୟାନ୍ୟ ଗୃହ ଯୋଜନାରେ ପ୍ରତ୍ୟେକ ହିତାଧିକାରୀ ସୌରଶକ୍ତିର ସୁବିଧା ପାଇବା ସରକାରଙ୍କ ଲକ୍ଷ୍ୟ। ଏହି ଯୋଜନା ଅଧୀନରେ ସହରାଞ୍ଚଳରେ 1 କିଲୋୱାଟ୍ ବିଶିଷ୍ଟ ଛାତ ଉପରେ ସୌରଶକ୍ତି ପ୍ୟାନେଲ୍ ସ୍ଥାପନ ପାଇଁ କେନ୍ଦ୍ର ପକ୍ଷରୁ 30,000 ଟଙ୍କା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ 25,000 ଟଙ୍କା ରିହାତି ପ୍ରଦାନ କରାଯାଉଛି। ହିତାଧିକାରୀଙ୍କୁ ମାତ୍ର 1,875 ଟଙ୍କା ବ୍ୟୟରେ ଏହି ସୁବିଧା ମିଳିବ। ଏହାଦ୍ୱାରା 24 ଘଣ୍ଟିଆ ବିଦ୍ୟୁତ୍ ସେବା ଉପଲବ୍ଧ ହେବା ସହ ବିଦ୍ୟୁତ୍ ବିଲ୍ ମଧ୍ୟ ହ୍ରାସ ପାଇବ। ରାଜ୍ୟର ସମସ୍ତ 4 ବିଦ୍ୟୁତ୍ ବିତରଣ କମ୍ପାନୀ ମାଧ୍ୟମରେ 3,708 କୋଟି ଟଙ୍କା ବ୍ୟୟରେ ଭୂତଳ କେବୁଲ୍ ବିଛାଯିବ, ଫଳରେ କାଳବୈଶାଖୀ ଓ ବାତ୍ୟା ସମୟରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହେବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ସୁଭଦ୍ରା ଶକ୍ତି ଯୋଜନା ମାଧ୍ୟମରେ ରାଜ୍ୟର ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ସଶକ୍ତ ହୋଇପାରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସମ୍ବଲପୁରଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ରାଜ୍ୟରେ ଥିବା 6,10,000 ସ୍ୱୟଂ ସହାୟକ ଗୋଷ୍ଠୀରୁ 24,40,000 ମହିଳାଙ୍କୁ ଲକ୍ଷ୍ୟପତି ଦିଦି କରାଯାଇଛି। ଦକ୍ଷତା ଓ ନେତୃତ୍ୱ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀରେ ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ବ୍ଲକସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପାଠ୍ୟକ୍ରମର ନାମଲେଖା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଆସନ୍ତାକାଲିଠାରୁ 15 ପର୍ଯ୍ୟନ୍ତ ନାମଲେଖା ଜାରି ରହିବ। ସେହିଭଳି ରାଜ୍ୟରେ ଯୁକ୍ତ 3 ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ଆଜି ସଂଶୋଧିତ ସୂଚୀ ପ୍ରକାଶ ପାଇଛି। ଆଜିଠାରୁ ଆସନ୍ତା ରବିବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଂ କରିପାରିବେ। କେଜିରୁ ପିଜି ମାଗଣା ନାମଲେଖା ଘୋଷଣା ପରେ ଏହି ସଂଶୋଧିତ ସୂଚୀ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ସାମିଲ ଥିବା ଛାତ୍ରଛାତ୍ରୀମାନେ ଏହି ପର୍ଯ୍ୟାୟରେ ମଧ୍ୟ ଚଏସ୍ ଫିଲିଂ କରିପାରିବେ। ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀମାନେ samsodisha.gov.in ୱେବ୍ସାଇଟ୍ ଲଗ୍ଇନ୍ କରିପାରିବେ। ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଆସନ୍ତା 20 ପ୍ରକାଶ ପାଇବ। ନବରଙ୍ଗପୁର ଜିଲ୍ଲାରେ ଅଗ୍ନି ନିରାପତ୍ତା ନିୟମର କଡ଼ାକଡ଼ି ପାଳନକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାସ୍ତରୀୟ ତଦାରଖ ଦଳ ଗଠନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ଚନ୍ଦ୍ର ବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, କୋଚିଂ ସେଣ୍ଟର

0: ছাত্রাবাস, দক্ষতা বিকাশ কেন্দ্র আদি বিভিন্ন স্থানের এই তদারক দল অগ্নি নিরাপত্তা ব্যবস্থার সমীক্ষা করবে। সাত দিন মধ্যে যাঞ্চ কার্য শেষ করে সংশোধনমূলক পদক্ষেপ সম্পর্কিত এক সমন্বিত রিপোর্ট দাখল করবে। ହୀରାକୁଦ ନଦୀବନ୍ଧ ଜଳ ପରିଚାଳନା ନେଇ ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଅଶୋକ ନିବାସଠାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆନ୍ତଃରାଜ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଛତିଶଗଡ଼ରେ ଥିବା ହୀରାକୁଦ ଜଳ ଭଣ୍ଡାରର ସରାଡି ଓ ସିଓରି ନାରାୟଣଠାରେ ଦୁଇଟି ଗଜ୍ ଷ୍ଟେସନକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଛତିଶଗଡ଼ ସରକାରଙ୍କୁ ଆପତ୍ତିବିହୀନ ପ୍ରମାଣପତ୍ର ମଗାଯାଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ଗଜ୍ ଷ୍ଟେସନ ବ୍ୟାରେଜ୍ ବାହାରେ ରହୁଥିବାରୁ ହୀରାକୁଦ ଜଳଭଣ୍ଡାର ଜଳପ୍ରବାହର ସଠିକ୍ ତଥ୍ୟ ମିଳିପାରୁନାହିଁ। ବୈଠକରେ କେନ୍ଦ୍ରୀୟ ଜଳ ଆୟୋଗର ଅଧିକାରୀ, ଓଡ଼ିଶା ଓ ଛତିଶଗଡ଼ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବାକୁ ଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଉପରେ ଆଲୋଚନା କରାଯାଇଥିଲା। ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଚଳିତ ଥର ତେଲେଙ୍ଗାନା ପକ୍ଷରୁ ଆୟୋଜନ କରାଯିବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡୱିୟ ଆଜି ଏହି ବିଷୟରେ ଘୋଷଣା କରିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆଜିଠାରୁ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର କରିବେ ଉନ୍ମୋଚନ। ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଓଡ଼ିଶା ଉଭା ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ। ପିଏମ୍ ସୂର୍ଯ୍ୟଘର ଯୋଜନାକୁ ପିଏମ୍ ଆବାସ ଯୋଜନା ସହ ସଂଯୋଗ କରିବେ ରାଜ୍ୟ ସରକାର। ଏବଂ ଯୁକ୍ତ 3ରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ପ୍ରକାଶ ପାଇଲା ସଂଶୋଧିତ ସୂଚୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ପ୍ରକୃତିର ଅମୂଲ୍ୟ ବରଦାନ ଔଷଧୀୟ ବୃକ୍ଷ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ପ୍ରାଚୀନ କାଳରୁ ମାନବ ସଭ୍ୟତା ସହିତ ଜଙ୍ଗଲ ଏବଂ ବୃକ୍ଷଲତାର ଅତି ନିବିଡ଼ ସମ୍ପର୍କ ରହିଆସିଛି। ପ୍ରକୃତି ଆମକୁ ଏଭଳି ଅନେକ ବୃକ୍ଷ ଉପହାର ଦେଇଛି ଯାହା କେବଳ ପରିବେଶକୁ ସନ୍ତୁଳିତ ରଖେ ନାହିଁ, ବରଂ ମାରାତ୍ମକ ରୋଗରୁ ମଣିଷକୁ ରକ୍ଷା କରିବା ପାଇଁ ସଞ୍ଜୀବନୀ ସଦୃଶ କାମ କରେ। ଏହି ବୃକ୍ଷଗୁଡ଼ିକୁ ଆମେ ଔଷଧୀୟ ବୃକ୍ଷ ବୋଲି କହିଥାଉ। ଭାରତ ହେଉଛି ଆୟୁର୍ବେଦର ଜନ୍ମଭୂମି। ଆମର ବେଦ, ପୁରାଣ ଆଦିରେ ବିଭିନ୍ନ ବୃକ୍ଷର ଔଷଧୀୟ ଗୁଣ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସେଗୁଡ଼ିକ ମଧ୍ୟରେ କେତୋଟି ହେଉଛି ନିମ, ତୁଳସୀ, ଅଁଳା ଏବଂ ଅଶ୍ୱଗନ୍ଧା। ନିମକୁ ପ୍ରକୃତିର ଔଷଧ ଦୋକାନ ବୋଲି ଅଭିହିତ କରାଯାଇଥାଏ। ଏହାର ପତ୍ର, ଛାଲ ଏବଂ ମଞ୍ଜିରେ ଜୀବାଣୁନାଶକ ତଥା ଆଣ୍ଟିଫଙ୍ଗାଲ ଗୁଣ ରହିଛି, ଯାହାକି ଚର୍ମରୋଗ ଏବଂ ରକ୍ତ ସଫା କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ସେହିଭଳି ପ୍ରତ୍ୟେକଟି ଭାରତୀୟଙ୍କ ଘରେ ପୂଜା ପାଉଥିବା ତୁଳସୀ ଗଛ କଫ, ଥଣ୍ଡା ଓ ଜ୍ୱର ଉପଶମ କରିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଭିଟାମିନ୍ ସିର ଏକ ବଡ଼ ଉତ୍ସ ହେଉଛି ଅଁଳା, ଯାହା ହଜମ ପ୍ରକ୍ରିୟା, କେଶ ଏବଂ ଦୃଷ୍ଟିଶକ୍ତି ପାଇଁ ଅତ୍ୟନ୍ତ ଉପକାରୀ ସାବ୍ୟସ୍ତ ହୋଇଛି। ଶାରୀରିକ ଦୁର୍ବଳତାକୁ ଦୂର କରିବା ସହ ମାନସିକ ଚାପ ହ୍ରାସ ଏବଂ ଶରୀରରେ ସ୍ଫୁର୍ତ୍ତିକୁ ବଢ଼ାଇବାରେ ଅଶ୍ୱଗନ୍ଧା ଏକ ଉପଯୋଗୀ ଔଷଧ ଭାବେ ବ୍ୟବହାର କରାଯାଏ। ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼, ଶିମିଳିପାଳ ଜଙ୍ଗଲ ଆଦି ଅଞ୍ଚଳରେ ଏଭଳି ବହୁ ଦୁର୍ଲଭ ଜଡ଼ିବୁଟି ଏବଂ ଔଷଧୀୟ ବୃକ୍ଷ ରହିଛି। ନିକଟରେ ପ୍ରକାଶିତ ଏକ ସୂଚନା ଅନୁଯାୟୀ କର୍କଟ ରୋଗର ପ୍ରତିଷେଧକ ପ୍ରସ୍ତୁତ କରିବାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଏବଂ ଜୈବ ସୂଚନା ବିଜ୍ଞାନ ବିଭାଗ ଏ ସମ୍ପର୍କିତ ସୂଚନା ପ୍ରଦାନ କରିଛି। ଗନ୍ଧମାର୍ଦ୍ଦନରୁ ସଂଗୃହୀତ କେତୋଟି ଉଦ୍ଭିଦକୁ ମନୋନୀତ କରାଯିବା ସହ ଏହାର ଉପଯୋଗ ମାଧ୍ୟମରେ କ୍ୟାନ୍ସର ରୋଗକୁ ପ୍ରତିହତ କରିବା ପାଇଁ ଏକ ଫର୍ମୁଲାର ବିକାଶ କରାଯାଇଛି। ଏପରିକି ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାଗାରରେ କ୍ୟାନ୍ସର କୋଷଗୁଡ଼ିକ ଉପରେ ଏହାର ପ୍ରଭାବକୁ ଯାଞ୍ଚ କରାଯାଇଛି। ଏହାପରେ ମୂଷା ଉପରେ ମଧ୍ୟ ପ୍ରାଥମିକ କ୍ଲିନିକାଲ ଟେଷ୍ଟ ସମ୍ପନ୍ନ କରାଯାଇଥିବା ଜଣାପଡ଼ିଛି। ଏହାର ଆଶାଜନକ ଫଳାଫଳ ମିଳୁଛି। ମାନବ ଶରୀରରେ ପ୍ରକୃତିରୁ ପ୍ରସ୍ତୁତ ଏହି ଔଷଧର ପରୀକ୍ଷାମୂଳକ ଉପଯୋଗ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବିଭାଗ କହିଛି। ଏପର୍ଯ୍ୟନ୍ତ ହୋଇଥିବା ପରୀକ୍ଷଣରୁ ଔଷଧ ପାର୍ଶ୍ୱ ପ୍ରତିକ୍ରିୟା ଶୂନ୍ୟ ଥିବା ଜଣାପଡ଼ିଛି। କ୍ୟାନ୍ସର ରୋଗରୁ ସୁସ୍ଥତା ପାଇଁ ପ୍ରଚଳିତ କେମୋଥେରାପି ଚିକିତ୍ସାରେ ସୁସ୍ଥ କୋଷ ପ୍ରଭାବିତ ହେଉଥିବା ବେଳେ ଔଷଧୀୟ ଗୁଳ୍ମରୁ ପ୍ରସ୍ତୁତ ଏହି ପ୍ରାକୃତିକ ଔଷଧ କେବଳ କ୍ୟାନ୍ସର କୋଷ ଉପରେ ପ୍ରଭାବ ବିସ୍ତାର କରିବା

0: ରୋଗ ନିରାକରଣ ଦିଗରେ ସମ୍ଭାବନା ସୃଷ୍ଟି କରିଛି। ଏଥିରୁ ଏହା ପ୍ରତୀୟମାନ ହୁଏ ଯେ ପ୍ରକୃତି ହିଁ ମଣିଷକୁ ସୁସ୍ଥ ରଖିବାରେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ବର୍ତ୍ତମାନର ଆଧୁନିକ ଯୁଗରେ ଏଲୋପାଥିକ୍ ଚିକିତ୍ସାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା ଯୋଗୁଁ ବିଶ୍ୱବ୍ୟାପୀ ପ୍ରାକୃତିକ ଚିକିତ୍ସା ପ୍ରତି ଲୋକଙ୍କର ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ବିଶ୍ୱର ପ୍ରାୟ 80% ଲୋକ ପ୍ରାଥମିକ ସ୍ୱାସ୍ଥ୍ୟ ରକ୍ଷା ପାଇଁ ପାରମ୍ପରିକ ଚିକିତ୍ସା ଉପରେ ନିର୍ଭର କରିଥାନ୍ତି। ଦେଶରେ ଔଷଧୀୟ ବୃକ୍ଷଗୁଡ଼ିକର ସଂରକ୍ଷଣ ପାଇଁ ସରକାର ବହୁମୁଖୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଆୟୁଷ ମନ୍ତ୍ରଣାଳୟ ଅଧୀନରେ ରାଷ୍ଟ୍ରୀୟ ଔଷଧୀୟ ଉଦ୍ଭିଦ ବୋର୍ଡ ଏ ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛି। ସେଥିମଧ୍ୟରେ ଔଷଧୀୟ ବୃକ୍ଷରାଜିର ସଂରକ୍ଷଣ, ଏହାର ଚାଷ ଏବଂ ବ୍ୟାପକ ବଜାର ବ୍ୟବସ୍ଥା ଅନ୍ତର୍ଭୁକ୍ତ। ପ୍ରାକୃତିକ ପରିବେଶ ମଧ୍ୟରେ ଔଷଧୀୟ ବୃକ୍ଷଗୁଡ଼ିକୁ ସୁରକ୍ଷିତ ରଖିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ 115ରୁ ଅଧିକ ଔଷଧୀୟ ବୃକ୍ଷ ସଂରକ୍ଷଣ ଅଞ୍ଚଳ ପ୍ରତିଷ୍ଠା କରାଯାଇଛି। କୃଷି ମନ୍ତ୍ରଣାଳୟର ମିଶନ ଫର୍ ଇଣ୍ଟିଗ୍ରେଟେଡ୍ ଡେଭଲପମେଣ୍ଟ ଅଫ୍ ହର୍ଟିକଲଚର ଯୋଜନା ଅଧୀନରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଅଶ୍ୱଗନ୍ଧା, ସତାବରୀ, ତୁଳସୀ ଆଦି ଚାଷ କରିବା ପାଇଁ 40-50% ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯାଉଛି। ଚାଷୀ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଯୋଗାଯୋଗକୁ ଅଧିକ ବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଇ ଚରକ ମୋବାଇଲ୍ ଆପ୍ ଏବଂ ୱେବ୍ ପୋର୍ଟାଲକୁ କାର୍ଯ୍ୟକ୍ଷମ କରାଯାଇଛି। ବିଭିନ୍ନ ଆଞ୍ଚଳିକ ଭାଷାରେ ଏହା ଉପଲବ୍ଧ ରହିଛି। ଏପରିକି ଜନସାଧାରଣ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବିଦ୍ୟାଳୟ ଓ ସର୍ବସାଧାରଣ ସ୍ଥାନମାନଙ୍କରେ ଔଷଧୀୟ ବଗିଚା ପ୍ରସ୍ତୁତ କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଔଷଧୀୟ ବୃକ୍ଷଲତା ହେଉଛି ଆମର ଐତିହ୍ୟ ଏବଂ ଭବିଷ୍ୟତର ସୁରକ୍ଷା କବଚ। ସେଗୁଡ଼ିକର ମୂଲ୍ୟ ବୁଝିବା ସହ ସଂରକ୍ଷଣ ନେଇ ଆସନ୍ତୁ ସଂକଳ୍ପବଦ୍ଧ ହେବା।
1: ଆଜିର ପ୍ରସଙ୍ଗ ଶେଷ ହେଲା।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଓଡ଼ିଶା ଆସିବେ। ଭୁବନେଶ୍ୱରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗଦେବେ। ରାଜ୍ୟରେ ଗଭୀର ସମୁଦ୍ର ମାଛ ଚାଷ ଯୋଜନାର ବିକାଶ ସହ ଯୁବବର୍ଗ ଓ ଷ୍ଟାର୍ଟଅପ୍ଗୁଡ଼ିକୁ ଆର୍ଥିକ ଅନୁଦାନ ଓ ଋଣ ଯୋଗାଇ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଆଜି ମତ୍ସ୍ୟ ଏବଂ ଜଳକୃଷି ଯୋଜନାକୁ ନେଇ ଭୁବନେଶ୍ୱରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଛନ୍ତି। ମତ୍ସ୍ୟ ଏବଂ ମତ୍ସ୍ୟଜାତ ଉତ୍ପାଦର ରପ୍ତାନୀ ବୃଦ୍ଧି ପାଇଲେ ରାଜ୍ୟର ଅର୍ଥନୀତି ସୁଦୃଢ଼।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
2: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଟିକେ ପରେ।
3: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସମ୍ଭାବ୍ୟ ଏଲନିନୋର ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ଭୁବନେଶ୍ୱରରେ ଆସନ୍ତାକାଲି ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ସାମ୍ପ୍ରତିକ ପରିସ୍ଥିତିରେ ଇରାନ ସହିତ ଆଲୋଚନା କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଅନିଚ୍ଛା। ତେଲେଙ୍ଗାନା ଆୟୋଜନ କରିବ ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଏବଂ 8ଟି ଦେଶ ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଦେଶର ଅଧିକାଂଶ ଭାଗରେ ଏବେ ଭଲ ପରିମାଣର ବର୍ଷା ହୋଇଛି, ଫଳରେ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକର ସଂଖ୍ୟା 262ରୁ 178କୁ ହ୍ରାସ ପାଇଛି। ନୂଆଦିଲ୍ଲୀରେ ଏଲନିନୋର ସମ୍ଭାବ୍ୟ ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ସେ ଏହା କହିଛନ୍ତି। ଜୁନ୍ ମାସରେ 33% ବର୍ଷା କମ୍ ହୋଇଥିବାବେଳେ ଜୁଲାଇ ମାସରେ ମୌସୁମୀ ପ୍ରଭାବ ଯୋଗୁଁ ବର୍ଷାର ପରିମାଣ ବୃଦ୍ଧି ପାଇଛି, ଫଳରେ ମୋଟାମୋଟି ବର୍ଷା ଅଭାବ 24% ହ୍ରାସ ପାଇଛି ବୋଲି ଶ୍ରୀ ଚୌହାନ କହିଛନ୍ତି।
4: ଯୋ କୃଷି କି ପରିସ୍ଥିତି ପୈଦା ହୋ ରହି ହେ ଉସ ପର ଲଗାତାର ହମାରି ନଜର ହେ ଔର ହର ମଙ୍ଗଲବାର କୋ ମେ ଇସକି ଗହରାଇ ସେ ସମୀକ୍ଷା କରତା ହୁଁ। ଜୁନ କେ ମହିନେ ମେ 33% ବାରିଶ କମ ହୁଇ ଥି, ଲେକିନ ଜୁଲାଇ ନେ ଥୋଡା କଭର କିଆ ହେ ଔର କଲ ତକ 24% ବାରିଶ କମ ହୁଇ ହେ। ଅଭି ହାଲ ମେ 3-4 ଦିନୋ ମେ देश के कई हिस्सों में बारिश हुई है, कई राज्यों में बारिश हुई है।
3: ଶ୍ରୀ ଚୌହାନ କହିଛନ୍ତି କେନ୍ଦ୍ର ସରକାର ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ଉତ୍ତରପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, ବିହାର, ଝାଡ଼ଖଣ୍ଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ବର୍ଷା ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଚଳିତ ମାସରେ ବର୍ଷାର ପରିମାଣ ଆହୁରି ଅଧିକ ବୃଦ୍ଧି ପାଇପାରେ ବୋଲି ଶ୍ରୀ ଚୌହାନ ଆସ୍ଥା ପ୍ରକଟ କରିଛନ୍ତି, ଫଳରେ ଖରିଫ୍ ଚାଷ ମଧ୍ୟ ଭଲ ହୋଇପାରିବ। ଦେଶରେ 350 ଲକ୍ଷ ହେକ୍ଟରରୁ ଉର୍ଦ୍ଧ୍ୱ ଚାଷ ଜମିରେ ଖରିଫ୍ ବୁଣା କାର୍ଯ୍ୟ ସମ୍ପନ୍ନ ହୋଇଛି। ଅଳ୍ପ ଦିନରେ ଏବଂ କମ୍ ଜଳରେ ଉତ୍ପାଦିତ ହେଉଥିବା ଶସ୍ୟ ମକା, ବାଜରା ଏବଂ ମୁଗ ଭଳି ଶସ୍ୟ ଚାଷ କରିବା ଲାଗି ଶ୍ରୀ ଚୌହାନ କୃଷକମାନଙ୍କୁ ପରାମର୍ଶ ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଭୁବନେଶ୍ୱର ଗସ୍ତରେ ଆସିବେ। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରଠାରେ ଆୟୋଜିତ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ। କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ଓ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ମତ୍ସ୍ୟ କ୍ଷେତ୍ରର ଡିଜିଟାଇଜେସନ୍ ଉପରେ ଧ୍ୟାନ ଦିଆଯାଇଛି। ଏଥିସହିତ ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ ଓ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ନୀଳ ଅର୍ଥବ୍ୟବସ୍ଥା, ଯାହା ରାଜ୍ୟର ଉପକୂଳ ଏବଂ ଗଭୀର ସମୁଦ୍ର ମାଛ ଧରିବା ସମ୍ଭାବନାକୁ ସୁଦୃଢ଼ କରିବ। ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି, ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ ପରିଚାଳନା, ବଜାର ସଂଯୋଗୀକରଣରେ ନିବେଶ ମାଧ୍ୟମରେ ମତ୍ସ୍ୟଚାଷୀଙ୍କ ଆୟ

ବୃଦ୍ଧି ଏବଂ ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜାରାପୁ ବୃହତ୍ ବିମାନ ବନ୍ଦରଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ଥିବା ସୁବିଧା, ସୁରକ୍ଷା ଏବଂ ଦେଶାନ୍ତର ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ଶାହା ମାନବ ସମ୍ଭଳ ଖର୍ଚ୍ଚ ହ୍ରାସ କରିବା ଲାଗି ଦେଶର ସମସ୍ତ ବିମାନ ବନ୍ଦରଗୁଡ଼ିକରେ ସ୍ୱୟଂଚାଳିତ ଏକ୍ସରେ ଟ୍ରେ ରିଟର୍ଣ୍ଣ ସିଷ୍ଟମ ପ୍ରଚଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି ସମ୍ପ୍ରତି 21ଟି ବିମାନ ବନ୍ଦର ବିକାଶାଧୀନ ଥିବାବେଳେ ଅବଶିଷ୍ଟ 41ଟି ବିମାନ ବନ୍ଦରକୁ ବିକାଶ ଦିଗରେ ପ୍ରାଥମିକତା ଦିଆଯାଇଛି। ଶ୍ରୀ ଶାହା ଯାତ୍ରୀଙ୍କ ଯାତାୟତ ଏବଂ ବିମାନ ଚଳାଚଳକୁ ଭିତ୍ତି କରି ସମସ୍ତ ବିମାନ ବନ୍ଦରରେ ଏରୋବ୍ରିଜ୍ ସଂଖ୍ୟା ପାଇଁ ନିୟମ ପ୍ରଣୟନ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି 2027 ସୁଦ୍ଧା ସମସ୍ତ ରାଜ୍ୟ ମୁଖ୍ୟାଳୟରେ ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ ଚାଲୁ କରାଯିବ। ଇରାନ ଆମେରିକା ଯୁଦ୍ଧ ଯୋଗୁଁ ଉପସାଗରୀୟ ଦେଶଗୁଡ଼ିକରେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହେବା ଦ୍ୱାରା ପ୍ରଭାବିତ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସିବିଏସ୍ଇର March 27 ମୂଲ୍ୟାଙ୍କନ ଯୋଜନାକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଆଜି ରାଜି ହୋଇଛନ୍ତି। ବିଚାରପତି କେଭି ବିଶ୍ୱନାଥନ ଏବଂ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଉପସାଗରୀୟ ଦେଶଗୁଡ଼ିକର ଛାତ୍ରମାନଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ କେନ୍ଦ୍ର ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇଠାରୁ ଜବାବ ତଲବ କରିଛନ୍ତି। ଚଳିତ ମାସ 14 ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ବିବାଦ ଅଧିକ ଜଟିଳ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ସହିତ ହୋଇଥିବା ବୁଝାମଣାର କୌଣସି ଏବେ ମୂଲ୍ୟ ନାହିଁ। ଇରାନ ସହିତ ଆମେରିକା ଆଲୋଚନା କରିବା ଲାଗି ଶ୍ରୀ ଟ୍ରମ୍ପ ଅନିଚ୍ଛା ପ୍ରକାଶ କରିଛନ୍ତି। ତୁର୍କୀର ରାଜଧାନୀ ଅଙ୍କାରାଠାରେ ଚାଲିଥିବା ନାଟୋ ଶିଖର ସମ୍ମିଳନୀ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଟ୍ରମ୍ପ ଏହି ମତ ପ୍ରକାଶ କରିଛନ୍ତି। କେତେକ ଆମେରିକା ସାମରିକ ପ୍ରତିଷ୍ଠାନ ଉପରେ ଇରାନ ପ୍ରତିଶୋଧମୂଳକ ଆକ୍ରମଣ କରିଛି। ହର୍ମୁଜଗାନ ପ୍ରଦେଶ ଏବଂ ବନ୍ଦର ସହର ଉପରେ ଆମେରିକାର ଆକ୍ରମଣ ଜବାବରେ ଇରାନ ଏହି ପଦକ୍ଷେପ ଗ୍ରହଣ କରିଛି। ଇରାନ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ 85ଟି ଆମେରିକୀୟ ସାମରିକ ପ୍ରତିଷ୍ଠାନକୁ ଲକ୍ଷ୍ୟ କରି ମିଳିତ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଛି। ସେଗୁଡ଼ିକ ମଧ୍ୟରେ ସଲମାନ ପୋର୍ଟ, ବାହାରିନ୍ରେ ଥିବା ଆମେରିକୀୟ ପଞ୍ଚମ ନୌବାହିନୀ ମୁଖ୍ୟାଳୟ ଏବଂ କୁଏତ ସ୍ଥିତ ଅଲ୍ ସଲେମ ବାୟୁସେନା ଘାଟି ଅନ୍ତର୍ଭୁକ୍ତ। ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀ ରହିଥିବା ବୁସେହର ପ୍ରଦେଶ ଉପରେ ଏକ ଆମେରିକୀୟ MQ-9 ଡ୍ରୋନ୍କୁ ଆକ୍ରମଣ କରି ଖସି ଦିଆଯାଇଛି ବୋଲି ରିଭଲ୍ୟୁସନାରୀ ଗାର୍ଡର କର୍ପସ ମୁଖପାତ୍ର ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି କୁଏତର କ୍ରାଉନ୍ ପ୍ରିନ୍ସ ଶେଖ୍ ସବା ଅଲ୍ ଖାଲିଦ୍ ଅଲ୍ ସବାହଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର ଭାରତ ଏବଂ କୁଏତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗେଇ ନେବା ଲାଗି କ୍ରାଉନ୍ ପ୍ରିନ୍ସଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଉପସାଗରୀୟ ଅଞ୍ଚଳରେ ବିକାଶମୂଳକ ପଦକ୍ଷେପ ଦିଗରେ ତାଙ୍କର ନେତୃତ୍ୱକୁ ସେ ଧନ୍ୟବାଦ ଜଣାଇଥିଲେ। ଭାରତୀୟ ବୈଜ୍ଞାନିକମାନେ ପ୍ରଥମ ଥର ଲାଗି ଭୂମି ଏବଂ ମହାକାଶ ଭିତ୍ତିକ ପର୍ଯ୍ୟବେକ୍ଷଣକୁ ଏକୀକୃତ କରି ଭାରତୀୟ କ୍ଷେତ୍ର ଉପରେ ଆୟୋନୋସ୍ଫିୟରର ଉପରପାର୍ଶ୍ୱ ପୁନଃ ତିଆରି ପାଇଁ ଏକ ନୂତନ ପଦ୍ଧତି ବିକଶିତ କରିଛନ୍ତି। ଏହି ପଦ୍ଧତି ଭାରତର ଆୟୋନୋସ୍ଫିୟରର ଉପରିଭାଗର ସଠିକ୍ ମାନଚିତ୍ର ନିର୍ଦ୍ଧାରଣ କରିବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ପଦ୍ଧତି ଦ୍ୱାରା ସାଟେଲାଇଟ୍ କାର୍ଯ୍ୟ ଯୋଗାଯୋଗ ବ୍ୟବସ୍ଥା ଏବଂ ନାଭିଗେସନ୍ ସେବା ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଆୟୋନୋସ୍ଫିୟର ହେଉଛି ପୃଥିବୀର ଉପର ବାୟୁମଣ୍ଡଳର ଏକ ଜଟିଳ ଅଂଶ ଯାହାକୁ ବାୟୁମଣ୍ଡଳୀୟ ଏବଂ ଆୟୋନୋସ୍ଫେରିକ ଇଲେକ୍ଟ୍ରୋ ଡାଇନାମିକାଲ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସେହିପରି ସିଗ୍ନାଲ ଟ୍ରାନ୍ସମିସନ ପରିବର୍ତ୍ତନ କରି ଜିପିଏସ୍ କିମ୍ବା ଭାରତୀୟ ନାଭିକ୍ ବ୍ୟବସ୍ଥା ପରି ଉପଗ୍ରହ ଆଧାରିତ ନାଭିଗେସନ୍ ସିଷ୍ଟମକୁ ପ୍ରଭାବିତ କରିଥାଏ। ଦିଲ୍ଲୀର ରୋହିଣୀ ସେକ୍ଟର ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏକ କୋଠା ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଦିଲ୍ଲୀ ଅଗ୍ନିଶମ ସେନାବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କୋଠାର ଭଙ୍ଗାରୁଜା ଅଂଶ ତଳେ ପାଞ୍ଚ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନ୍ଡିଆର୍ଏଫ୍ର ଦୁଇଟି ଦଳ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ଲାଗିଛନ୍ତି। ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଚଳିତ ଥର ତେଲେଙ୍ଗାନା ଆୟୋଜନ କରିବ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଏହି କ୍ରୀଡ଼ା ପ୍ରତିଯୋଗିତା ଦେଶର ଯୁବବର୍ଗଙ୍କୁ ସେମାନଙ୍କର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ ପାଇଁ ଉତ୍ତମ ମଞ୍ଚ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବ ପ୍ରତିଭାମାନଙ୍କୁ ତୃଣମୂଳ

0: ସ୍ତରରୁ ଲୋକଲୋଚନକୁ ଆଣିବା ପାଇଁ ନେଇଥିବା ପଦକ୍ଷେପର ଏହା ଏକ ଅଂଶସ୍ୱରୂପ ବୋଲି ଶ୍ରୀ ମାଣ୍ଡବ୍ୟ କହିଛନ୍ତି। ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲରେ ଉନ୍ନୀତ ହୋଇଥିବା ଦେଶଗୁଡ଼ିକର ନାମ ଚୂଡ଼ାନ୍ତ ହୋଇଛି। ଏହି ତାଲିକାରେ ଫ୍ରାନ୍ସ, ମରକୋ, ନରୱେ, ଇଂଲଣ୍ଡ, ସ୍ପେନ୍, ବେଲଜିୟମ, ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ସ୍ଥାନ ପାଇଛନ୍ତି। ସେମାନେ ରାଉଣ୍ଡ ଅଫ୍ 16 ମ୍ୟାଚ୍ରେ ବିଜୟ ହାସଲ କରି ଶ୍ରେଷ୍ଠ 8 ଜଣ କ୍ୱାର୍ଟର ଫାଇନାଲରେ ସ୍ଥାନିତ ହୋଇଛନ୍ତି। ଆସନ୍ତା ଶୁକ୍ରବାର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଫ୍ରାନ୍ସ ମରକୋକୁ ଭେଟିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 1:30 ଆରମ୍ଭ ହେବ। ସେହିପରି ଶନିବାର ଦିନ ରାତି 12:30 ସ୍ପେନ୍ ଏବଂ ବେଲଜିୟମ୍ ମଧ୍ୟରେ ମୁକାବିଲା ହେବ। ଫିଫା ୱାର୍ଲ୍ଡ କପ୍ କ୍ୱାର୍ଟର ଫାଇନାଲରେ ପ୍ରଥମ ଥର ଲାଗି ନରୱେ ପ୍ରବେଶ କରିବା ସହ ଇଂଲଣ୍ଡ ସହିତ ଖେଳିବ। ପୂର୍ବଥର ଚମ୍ପିୟନ୍ ହୋଇଥିବା ଆର୍ଜେଣ୍ଟିନା ସ୍ୱିଜରଲ୍ୟାଣ୍ଡ ସହ କ୍ୱାର୍ଟର ଫାଇନାଲରେ ଖେଳିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ସମ୍ଭାବ୍ୟ ଏଲିନୋର ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ଭୁବନେଶ୍ୱରରେ ଆସନ୍ତାକାଲି ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ସାମ୍ପ୍ରତିକ ପରିସ୍ଥିତିରେ ଇରାନ ସହିତ ଆଲୋଚନା କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଅନିଚ୍ଛା। ତେଲେଙ୍ଗାନା ଆୟୋଜନ କରିବ ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଏବଂ 8 ଦେଶ ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କୋରାପୁଟ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ବାଦଦାତା ଅକ୍ଷୟ କୁମାର ମିଶ୍ର। ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। କୋରାପୁଟର ବୈପାରିଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଳିଗୁମା ଜଙ୍ଗଲରୁ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଚାଲିଥିବା ସର୍ଚ୍ଚ ଅଭିଯାନରେ ଏକ ଦେଶୀ ରିଭଲଭର, 6 ବନ୍ଧୁକ, 11 ଟିଫିନ୍ ବୋମା, IED, ଡିଟୋନେଟର, ଗନ୍ ପାଉଡର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ସାମଗ୍ରୀ ଆନ୍ଧ୍ର ଓଡ଼ିଶା ସୀମା ସ୍ପେଶାଲ ଜୋନାଲ କମିଟିର ମାଓବାଦୀଙ୍କର ହୋଇଥିବା କହିଛନ୍ତି କୋରାପୁଟ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା।
3: ଏଇଟା ଆମର ନକ୍ସଲ ଦମନ ହେଲା ପରେ ଆମର ଯୋଉ ଡେଡ୍ଲାଇନ୍ ଆମକୁ ଦିଆଯାଇଥିଲା 31 March 2026 ଅନରେବଲ ୟୁନିୟନ ହୋମ୍ ମିନିଷ୍ଟର ଡେଡ୍ଲାଇନ୍ ଦେଇଥିଲେ, ସେଇଟା ଆମର କୋରାପୁଟ ନକ୍ସଲ ଫ୍ରି ଘୋଷିତ କରାଯାଇଥିଲା। ତାପରେ ଆମର ଯୋଉ ସରେଣ୍ଡର ନକ୍ସଲ ମାନେ ଅଛନ୍ତି ତାର ସଷ୍ଟେନ୍ ଇଣ୍ଟ୍ରୋଗେସନ ଚାଲିଥିଲା। ସେ ଇଣ୍ଟ୍ରୋଗେସନ ଭିତରୁ ଆମକୁ କିଛି କିଛି ଖବର ମିଳୁଥିଲା କି ଡମ୍ପ ଜଙ୍ଗଲ ଭିତରେ ରହିଯାଇଛି। ତ ସେ ଡମ୍ପକୁ 10 ଆଗରୁ ବି ରିକଭର କରାଯାଇଥିଲା, ସେ ଭିତରୁ ଆମର ଇନ୍ସାସ୍ ରିକଭର ହେଇଥିଲା। ଯେମିତି ଆମେ ଦେଖିପାରିବେ କି ଆମର ଯୋଉ ଫୋର୍ସେସ୍ ଅଛି, ଆମର DBF, SOG ସେମାନେ ରେଗୁଲାରଲି ଅପରେସନ କରୁଛନ୍ତି ନକ୍ସଲ ଦମନ ହେଲା ପରେ ବି। ଆମର ଯେମିତି ନକ୍ସଲ ଆଉ ଥରେ ନା ବଢ଼ିପାରିବେ ତା ଉପରେ ଆମର ଆକ୍ସନ ନିଆଯାଉଛି। ଆର୍ ଏଇଟା ଯୋଉ ଡମ୍ପ ରିକଭରି ହେଇଛି ଏଇଟା ବେପାରୀଗୁଡ଼ା PS ଲିମିଟ୍ରେ ଆମର ତେନ୍ତୁଳିଗୁମା ଏରିଆରେ ଏଇଟା ଡମ୍ପ ରିକଭର ହେଇଛି। ଏଇଟା ଯୋଉ ଡମ୍ପ ଅଛି ଏଇଟା ପୁରୁଣା ଡମ୍ପ ଅଛି, ଏବେ ଯୋଉ ନକ୍ସଲ ମୁକ୍ତ ଆମେ ଘୋଷିତ କରିଥିଲେ ଏବେ କେହି ବି ନକ୍ସଲ କ୍ୟାଡର ଆମ ଜିଲ୍ଲାରେ ଆକ୍ଟିଭ ନାହିଁ। ଏଇଟା ନକ୍ସଲ ଯୋଉ ଆଗରୁ ସେମାନେ ଲୁଚେଇକି ରଖିଥିଲେ ଡମ୍ପ, ସେ ଡମ୍ପକୁ ହିଁ ତାର ଇଣ୍ଟ୍ରୋଗେସନ କରିକି ସେ ଡମ୍ପକୁ ବାହାର କରାଯାଉଛି। ଆମର ସଫିସିଏଣ୍ଟ ସୁରକ୍ଷା ବଲ ଅଛି, ଆମର CAPF BSF ବି ମୌଜୁଦ ଅଛି, ଆଉ ବାକି ଆମର ଯୋଉ ଜିଲ୍ଲାରେ DVF ଅର୍ ଷ୍ଟେଟରେ SOG ଫୋର୍ସ ଅଛି ସେଟା ବି ମୌଜୁଦ ଅଛି।
2: ସଘନ ସଂଶୋଧନ 2026 ଅନ୍ତର୍ଗତ କୋରାପୁଟ ଜିଲ୍ଲାର ଚିଠା ଭୋଟର ତାଲିକା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୋଜ ସତ୍ୟବାନ ମହାଜନଙ୍କ ଉପସ୍ଥିତିରେ ପ୍ରକାଶ ପାଇଛି। ଯାଞ୍ଚ ପରେ 62,290 ନାମ ବାଦ ଦିଆଯାଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ 9,04,134 ଜଣ ଭୋଟର ରହିଛନ୍ତି। ଆସନ୍ତା ଅଗଷ୍ଟ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଆବେଦନ ଗ୍ରହଣ କରାଯିବ। କୋଟିଆ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିକଶିତ କୋଟିଆ ଆକ୍ସନ ପ୍ଲାନର କାର୍ଯ୍ୟକାରିତା, ସ୍ୱାସ୍ଥ୍ୟ, ରାସ୍ତା, ଶିକ୍ଷା ଓ ଜୀବିକା ସୃଷ୍ଟି ଭଳି କ୍ଷେତ୍ରରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଆଲୋଚନା ହୋଇଥିଲା। କୋରାପୁଟର ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଛି। 108 ସୁବର୍ଣ୍ଣ କଳସରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ ସହ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା। ପରେ ଠାକୁରମାନେ ଅଣସର ଗୃହକୁ ବିଜେ କରିଥିଲେ। ରାଜ୍ୟ ସରକାରଙ୍କ ନୋଡାଲ ସଚିବ RS ଗୋପାଳନଙ୍କ ଅଧ୍ୟକ୍ଷତାରେ କୋରାପୁଟରେ ଉଚ୍ଚସ୍ତରୀୟ ସମୀକ୍ଷା

0: ସମୀକ୍ଷା ବୈଠକ ହୋଇଛି। ବିଭିନ୍ନ ବିଭାଗର ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନର ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ଚାଲିଥିବା 15 ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନ ଅବସରରେ ସଚେତନତା ପଦଯାତ୍ରା ଆୟୋଜିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଏହାର ଶୁଭାରମ୍ଭ କରିଥିବା ବେଳେ ଶିଶୁ ଶ୍ରମିକ ପ୍ରଥା ବିଲୋପ ପାଇଁ ଜନସହଯୋଗର ଆହ୍ୱାନ କରାଯାଇଛି। କୋରାପୁଟରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ଯୋଗ୍ୟ ରେସନ୍ କାର୍ଡ଼ଧାରୀମାନେ ନିୟମିତ ପ୍ରାପ୍ୟ ବ୍ୟତୀତ ପ୍ରତିମାସ ଅତିରିକ୍ତ 5 କିଲୋଗ୍ରାମ ମାଗଣା ଚାଉଳ ପାଇବେ। ଉଦ୍ଘାଟନୀ ଉତ୍ସବରେ 20ଟି ନୂତନ ରାସନ କାର୍ଡ଼ ଓ ମହିଳାମାନଙ୍କୁ 10ଟି ସ୍ମାର୍ଟଫୋନ୍ ବଣ୍ଟନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ।
1: ଏତେବେଳେ ଯାଏଁ ଶୁଣୁଥିଲେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଓ ସମ୍ବଲପୁର କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଏଥର ପ୍ରଚାର କରୁଛୁ ଚାଷୀ ଓ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ ଏହି ଛୋଟ ବିଜ୍ଞାପନ ବିରତି ପରେ।
2: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଯେନ୍ ପ୍ରକାର ବର୍ଷା ହଉଛେ ଯେ, ଇ ଲକ୍ଷ୍ମୀ ନାନୀ ଗୋଟେ କେଇଁ ଗଲା ଯେ ବୁଆ, ଆଜି ବୈଠକ ଆଇବି ବୋଲୁଥିଲା, ହଁ କେଇଁ ଗଲା ରେ ନାନୀ? ହଁ ଲକ୍ଷ୍ମୀ ନାନୀ, ହଁ ଜୁହାର ଜୁହାର
1: ଜୁହାର ଚୈତୁ, ଇଏ ବା ଏତ୍କି ଦିନ ହେଇଗଲା ଚୈତୁ, ହଁ ତୁଇ ବୈଠକ ଆଉଥିଲୁ ଆର୍ ମୁଇଁ ବି ଆଉଥିଲି,
0: ହଏ
1: ମାତର କ ତୋର ମୋର ଭେଟ ନେଇ ହି ପାରୁଥେଇ,
0: ହଏ ପରେ ନାନୀ କେଁ କରବୁ, ସେ ସଂଯୋଗର କଥା, ତୁଇ ଆଇଲେ ମୁଇଁ ନେଇ, ମୁଇଁ ଆଇଲେ ତୁଇ ନେଇ, ଆଜ ଗଲା ଭେଟ ପଡ଼ିଛୁ, ଆଜ ଦୁଃଖ ସୁଖ ହେମା, କଥାବାର୍ତ୍ତା ହେମା,
1: ଆଜ ମତେ ଖୁବ୍ ବନେ ଲାଗୁଛେ ବୋଲେ ତୋର ସାଙ୍ଗେ କେତେ ଦିନ ହେଲା ମନେ ମନେ ଭାବୁଥିଲି ବୋଲ ତ, ଚୈତୁ ସାଙ୍ଗେ ଟିକେ ଭେଟ ସାକ୍ଷାତ ହେତା ବୋଲେ କଥା ପଦେ ଖେତି,
0: ହଏ ହଏ ହଏ
1: ମାତର କ ତୋର ଆଇଲା ବେଲକେ ମୋର ନେଇ ଆର ମୋର ଆଇଲା ବେଲକେ ତୋର ନେଇ,
0: ହଏ ପରେ ନାନୀ କାଁ କରବୁ କହ,
1: ଯେ ତୋର ଚାଷବାସ ବନେ ବନେ ହେଇଛେ ତ?
0: ହଁ ନାନୀ ବନେ ହେଇଛେ, ଏବେ ତ ହେଦି ପୋଲା ରୂପା ରୂପି ଚାଲିଛେ ବୋଲନୁ, ଯେ ତୋର ଖବର ଟିକେ କହ।
1: ମୋର ଖବର ଆର କାଁଟା କହିବି, ଇ ବର୍ଷା ଦିନେ ଟିକେ ଚାଷ କାମ କଲେ ତିଆର ଲାଗସି ବୋଲେ ବନେ କିନା ହି ଯାଇସି ବୋଲ,
0: ହଏ ହଏ ହଏ
1: ମାତର କ ବର୍ଷା ଟିକେ କମି ଗଲା ବୋଇଲେ କେନ ଆଡୁ ପାନ ଆଇବା ବୋଲି ହେ ଚିନ୍ତା ଗୁଟେ ମୁଡେ ବଜର କରସି,
0: ହଏ ପରେ ନାନୀ କାଁ କରବୁ କ, ଆମର ତ ହେ ଦେଖ ଆଜ କାଲ ଯେତକି ଜନସଂଖ୍ୟା ବୃଦ୍ଧି ହେଲା ନା, ହେତକି ବ୍ୟବହାର ଫୁନି ପଡ଼ଲା ନା,
1: ହଁ
0: ଆର ହେ ଯେତକି ଆମର ହେ ତଲେ ଯେତକି ଜଲ ସ୍ତର ଅଛେ ହେଟା ଫୁନି କମି ଗଲା ନା,
1: ଉଇ ବୋଲେ ମ୍ୟାଟ ତଲେ ଯେନ୍ ପାନ ବୋଲୁଛୁ ହେଟା କେ,
0: ହଏ ହଏ
1: ହଁ ହେଟା କମି କମି ଯାଉଛେ,
0: ହେତାର ଲାଗି ବୋଲ ଦେଖ, ଏବେ ଆମେ ତ ସବୁ ଭଗବାନ ଉପରେ ଆଶ୍ରା କରୁଛୁ ବୋଲନୁ,
1: ହଁ
0: ବର୍ଷା ଖଣେ ଖେଲେ ଚାଷ କରମୁ ବୋଲି,
1: ହଁ
0: ମାତର ଦେଖ ଯଦି କାଲକେ ବର୍ଷା ନି ହେଲା ବୋଲେ କାଁ କରବୁ,
1: ହେଟା ତ ରେ ବାବୁ, ହଁ କାଁ କରବୁ ଇ ବର୍ଷା ଖଣେ ନେଇ ହେଲା ବୋଲେ, ଯାର ତ କେନାଲ ପାଖେ ଟିକେ ପାନ ପୁନି ଅଛେ ବୋଲେ ହେ ତ ଚାଷ ଖଣେ କରି ଦଉଛନ୍ ବୋଲ ତ, ମାତର କ ଯାର ନେଇ ନା ପାନ ପୁନା କିଛି ସୁବିଧା

0: କରସୁଁ। ଯେନ୍ତାକି ଆମର ଯେନ୍ ରାଜ୍ୟର ଓଡ଼ିଶାର କନ୍ଧମାଳ, ଫୁଲବାଣୀ, କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ ଇ ଜିଲ୍ଲା ମନ୍ତେ ଯେନ୍ତା ଆଭ୍ୟନ୍ତରୀଣ ଜିଲ୍ଲା ବୋଲି କହେସୁଁ, ଇ ଜିଲ୍ଲା ମନ୍ତେ ଇଟା ବହୁଳ ଭାବରେ ଚାଷ ହେସି। ଇଟାକେ ଆମେ ରୋଷେଇ କରବାର୍ ଲାଗି, ଆଚାର ତିଆରି କରବାର୍ ଲାଗି ଏବଂ ଔଷଧ ତିଆରି କରବାର୍ ଲାଗି ବ୍ୟବହାର କରସୁଁ। ଇତିନେ ଶତକଡ଼ା 40-50 ଭାଗ ତେଲ ଅଂଶ ଅଛେ, ଯଥା ଗୋଟେ କେଜି ସୋରିଷ ପିଡ଼ାଲେ ଆମେ 400-500 ଏମ୍ଏଲ୍ ତେଲ ବାହାର କରସୁଁ। ଇତାରୁ ସୋରିଷକେ ପିଡ଼ିଆକେ ଆମେ ଗୋଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରସୁଁ, ଯେନ୍ଠାନେ କି 25-30 ଭାଗ ପୁଷ୍ଟିସାର ଅଛେ, ଯାହାକି ଆମର ପ୍ରାଣୀ ସମ୍ପଦ ଲାଗି ଗୋଟେ ବହୁତ ପୁଷ୍ଟିସାର ଖାଦ୍ୟ ଅଟେ।
1: ବହୁତ ଭଲ କଥା ଗୋଟେ କହିଲେ କର ଆଜ୍ଞା। ତ ଆପଣ ତ ଜାଣିଥିବେ ଆଜ୍ଞା, ସବୁ ଚାଷ ନେ ଗୋଟେ ଜଳବାୟୁର ଆବଶ୍ୟକତା ଅଛେ। ଭଲ ଜଳବାୟୁ ହେଲେ ଭଲ ଚାଷ ହେବା
0: ଆଜ୍ଞା,
1: ଆଉ ଭଲ ମ୍ୟାଟ ହେଲେ ଭଲ ଚାଷ ହେଇପାରବା। ତ ଆଜ୍ଞା ଏନେ ଗୋଟେ କଥା କହନ୍ ଯେ ଆମର ଏ ସୋରିଷ ଚାଷ ଲାଗି କେନ୍ ପ୍ରକାର ମ୍ୟାଟ ଦରକାର ଆଉ କେନ୍ ପ୍ରକାର ଜଳବାୟୁ ଦରକାର, ଏଇଟା ଆପଣ କହିଲେ ଆମ ଶ୍ରୋତା ବନ୍ଧୁମାନେ ନିଶ୍ଚିତ ଭାବରେ ଶୁଣିକରି ତାଙ୍କର କାମେ ଲଗେଇ ପାରତେ ଆଜ୍ଞା।
0: ଏଇଟା ତ ବିଭିନ୍ନ ପ୍ରକାର ମାଟିରେ ଚାଷ କରାଯାଇପାରେ, କିନ୍ତୁ ତାର ଚାଷକେ ମାଟି ପରୀକ୍ଷା କଲା ପରେ ଦେଖାଯାଇଛି ଯେ ମଟାଲ ମାଟି, ଦୋର୍ଷା ମାଟି ନେ ଏଇଟା ଭଲ କରି ଅମଲ ହେସି। କିନ୍ତୁ ମାଟିଟା ନିଗିଡ଼ା ହେବା ଦରକାର। ନିଗିଡ଼ା ବୋଲେ ଆଜ୍ଞା ପାଣି ନେଇ ଜମୁଥିବା ଦରକାର, ପାଣିଟା ନିଷ୍କାସନ ହେଇପାରୁଥିବାର ଉଚିତ। ଆଉ ଅଧିକ ଅମ୍ଳ ତଥା ଅଧିକ କ୍ଷାରି ଜମିରେ ସୋରିଷ ଚାଷ ନେଇ ହେଇପାରେ
1: ଆଜ୍ଞା।
0: ଇଥିର୍ଲାଗି ତାର pHଟା ରହୁଛେ 6.5
1: ଆଜ୍ଞା।
0: ସେତିକି ଭିତରେ ଆମେ ମାଟି ପରୀକ୍ଷା କରି ଜାଣିଲା ପରେ ସେ ଜାଗାରେ ଆମେ ସୋରିଷ ଚାଷ କରିପାର୍ମା
1: ଆଜ୍ଞା।
0: ଥଣ୍ଡା ଆରୁ ଶୁଖା ଜଳବାୟୁରେ ମଧ୍ୟ ସୋରିଷ ଚାଷ ଭଲ ହେସି। ଯେନ୍ତାକି ବାୟୁମଣ୍ଡଳର ତାପମାତ୍ରା ଆଜ୍ଞା 18-25 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଲେ ସୋରିଷ ଗଛ ଭଲ ବଢ଼୍ସି
1: ଆଜ୍ଞା।
0: ମେଘୁଆ ପାଗ ହେଲେ ଟିକେ ଏଇଟା ଭଲ ବଢ଼ି ନେଇ ପାରେ ଆଜ୍ଞା, କୀରା ଧରବାର ବହୁତ ଚାନ୍ସ ଅଛେ। ସେଥିର୍ଲାଗି ଆମେ କୀରା ନେଇ ଲାଗବାର ଲାଗି ତାର ଗୋଟେ ନିୟମ ଅଛେ, ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ବିହନକେ ବୁଣି ଦେବା ଦରକାର, ଯାହାଦ୍ୱାରା କି ଯେନ୍ ଗୋଟେ ଥ୍ରିପ୍ସ ବା ଯୋଉ ପୋକ ବୋଲି ଆମେ କହୁଛୁ ସେଇଟା ଡିସେମ୍ବର ମାସ ଆଡ଼େ ଲାଗ୍ସି, ତାର ଜନ୍ମ ହେବା ଆଗରୁ ସେ ଗଛଟା ବଢ଼ିଯାଇଥିବାର ଅଛେ। ତ ଇଟା ଗୋଟେ ଟେକ୍ନିକାଲ ଜିନିଷ ଆଜ୍ଞା, ଆମେ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ବିହନକେ ଜମିରେ ପକେଇ ଦେବାର କଥା ଆଜ୍ଞା।
1: ତ ଆଜ୍ଞା ଆପଣ ତ ଜାଣିଛନ୍ ସବୁ ଚାଷୀ ଆଜିକାଲି ଉନ୍ନତ କିସମର ବିହନ ବ୍ୟବହାର କରାଯାଉଛେ, ତ ଇ ଯେନ୍ ସୋରିଷ ଚାଷ ଲାଗି ଆମେ କେନ୍ ପ୍ରକାର ଉନ୍ନତ କିସମର ବିହନ ବ୍ୟବହାର କର୍ମା, ଆଉ ଆମର ଜିଲ୍ଲାରେ ବିଶେଷ କରି ଆମର କଳାହାଣ୍ଡି ଆଉ ନୂଆପଡ଼ା ଜିଲ୍ଲାରେ କେନ୍ କିସମର ବିହନ ବ୍ୟବହାର କଲେ ଆମେ ଠିକ୍ ହିସାବରେ ଅମଲ ପାଇପାର୍ମା ସେ ବିଷୟରେ କହନ ଆଜ୍ଞା।
0: ଆଜ୍ଞା ଆମର ଚାଷବାସ ନେ ବିହନ ଗୋଟେ ହେଲା ମୁଖ୍ୟ ଜିନିଷ ଆଜ୍ଞା।
1: ଆଜ୍ଞା
0: ବିହନ ଯଦି ଇବାଟ ସେବାଟ ହେଇଗଲା ମାନେ ଚାଷୀର ବହୁତ କ୍ଷତି ହେବାର ଚାନ୍ସ ଅଛି। ସେଥିର୍ଲାଗି ଆମେ ବିହନ ନିର୍ବାଚନରେ ଧ୍ୟାନ ଦେବା କଥା ଆଜ୍ଞା। ଯେନ୍ତା ସୋରିଷର ବିଭିନ୍ନ ଉନ୍ନତ କିସମ ଗୁଡ଼ିକ ହେଲା M27, T9, PT303, ବିନୟ, ପୁଷା ବୋଲ୍ଡ, ବରୁଣ, କ୍ରାନ୍ତି, ଅନୁରାଧା, ପାର୍ବତୀ, ପୁଷା ଜୟ କିଷାନ। ଇଟା ଆମର ଏ କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଇ ଜିଲ୍ଲାମାନଙ୍କର ଲାଗି ଟିକେ ଭଲ ରହିସି ଆଜ୍ଞା। ଆଉ ଯେନ୍ ହାଇବ୍ରିଡ଼ କିସମ ମାନେ ହେଲା ଯେନ୍ଟାକି ଅଧିକ ଅମଲ ହେସି ଟିକେ, ସେଟା ହେଲା ଗଙ୍ଗା, ଜ୍ୟୋତି, କରିସ୍ମା, ପାଲକ, ବ୍ଲାକ୍ ଗୋଲ୍ଡ, ଜୁମ୍ବୋ ଗୋଲ୍ଡ, NHMSH, ଯେନ୍ଟା ମାନେ କି 120-130 ଦିନ ଭିତରେ ଅମଲ ହେଇଯାଇସି ଆଜ୍ଞା। ଗୋଟେ ଏକର ଜମିନେ ପାଖାପାଖି ଆମେ 2 kg ବିହନ ଦରକାର କରସି। ଆଉ ମଞ୍ଜି ବୁଣବାର ଆଗରୁ ମଞ୍ଜିକେ ପ୍ରତି କିଲୋଗ୍ରାମ ପ୍ରତି 3 gram ଥିରାମ ବା 1.5 gram ବାଭିଷ୍ଟିନରେ ମିଶିକରି ବିଶୋଧନ କଲେ ଆମର କୀରା ଲାଗବାର, ରୋଗ ପୋକ ଲାଗବାର ଚାନ୍ସ ଟିକେ କମ୍ ରହିଛି ଆଜ୍ଞା।
1: ତ ଆଜ୍ଞା ଏଇଟା ତ ଆପଣ ବହୁତ ସୁନ୍ଦର କଥା ଗୋଟେ କହିଲେ। ତ ଆଜ୍ଞା ଆପଣ ତ ଜାଣିଛନ୍ ଯେ ଆମର ଚାଷ ଲାଗି ଗୋଟେ ଜମି ପ୍ରସ୍ତୁତି ଗୋଟେ ମୁଖ୍ୟ ଜିନିଷ ଆଜ୍ଞା। ଆମେ ଯଦି ଠିକ ହିସାବରେ ଜମିକେ କୁଡ଼ାକୁଷା ନେଇ କର୍ମା, ତସାତୁଷି ନେଇ କର୍ମା, ଆଉ ବିହନ ଲଗେଇବାର ଆଗରୁ ଜମିକେ ଯଦି ଆମେ ପ୍ରସ୍ତୁତ ନେଇ କର୍ମା ବେଲେ ଚାଷଟା ଠିକ ହିସାବରେ ହେଇ ନେଇପାରେ। ତ ଆଜ୍ଞା ଗୋଟେ କଥା କହନ୍, ଇ ଯେନ୍ ସୋରିଷ ଚାଷ ଲାଗି ଆମେ କେନ୍ତା କରି ଜମିକେ ପ୍ରସ୍ତୁତ କଲେ ମାନେ କୁଡ଼ାକୁଷା କି ତସାତୁଷି କଲେ ଠିକ ହିସାବରେ ଚାଷ ହେଇପାର୍ବା ସେ ବିଷୟରେ କହନ ଆଜ୍ଞା।
0: ଆଜ୍ଞା ଯେକୌଣସି ଚାଷରେ ବି ତ ଜମି ପ୍ରସ୍ତୁତି ଗୋଟେ ମୁଖ୍ୟ ଜିନିଷ, ତଥାପି ସୋରିଷ ଚାଷରେ ଜମିଟା ଗୁଣ୍ଡ ହେବାଟା ନିହାତି ଜରୁରୀ। କାହିଁଥିର ଲାଗି ସୋରିଷ ପୁରା ଛୋଟ ଛୋଟ ବିହନ, ତେଣୁକରି ମାଟି ଯଦି ଗୁଣ୍ଡ ନେଇ ହେଇଥିବା ତାହେଲେ ଆମକେ ଗଜା ହେବାକେ ଏଇଟା ଟିକେ ଅସୁବିଧା କରସି। ଅଲଗା ଯେନ୍ ବିହନ ମାନେ ବଡ଼ ବଡ଼ ଥିବାରୁ ମାଟି ଢେଲ ହେଲେ ବି ସେଇଟା ଗଜା ହେଇଯିବା, କିନ୍ତୁ ସୋରିଷ ବିହନଟା ଯେହେତୁ ଛୋଟ ଅଛେ ମାଟି ଗୁଣ୍ଡ ହେବାଟା ନିହାତି ଦରକାର ଆଜ୍ଞା। ଆଉ ଶେଷ ଗୋଟେ ଚାଷ ବେଳେ ମାନେ ଆମେ ଯେତେବେଳେ ବିହନ ପକାମନା ବୋଲସୁଁ ସେ ଟାଇମ୍ରେ ଏକର ପ୍ରତି 20 quintal ଗୋବର ଖତ ବା ଛେଲଣି ଆମେ ଦେବା ଦରକାର। ଯେହେତୁ ଆଜିକାଲି ଗୋବର ଖତ ଛେଲଣି ବି କମି କମି ଆଇଲା ନା, ସେଇ ହିସାବରେ ଆମେ ଜୈବିକ ଖତ ମାନେ ବ୍ୟବହାର କରିବା କଥା, ଯଥା ନିମ୍ ପିଡ଼ିଆ, ସୋରିଷ ପିଡ଼ିଆ ମଧ୍ୟ ଆମେ ଜମିରେ ବ୍ୟବହାର କରିପାର୍ମା। ତ ଏଇ ପିଡ଼ିଆ ମାନେ ଦେବା ଦ୍ୱାରା ବି ଜମିର ଉର୍ବରତା ଶକ୍ତି ବୃଦ୍ଧି ପାଇବା। ଧାଡ଼ିକେ ଧାଡ଼ି 20-30 cm, ଗଛକେ ଗଛ 10 cm ଦୂରତାରେ ଏଇଟା ଆମେ ଧାଡ଼ିକେ ଧାଡ଼ି ବିହନ ବୁଣିଲେ ଆମର ଅମଳ ଆଇବା ଶକ୍ତି ଟିକେ ବଢ଼୍ସି ଆଜ୍ଞା। ଆର ବିହନ ଗୁଡ଼ିକ ବହୁତ ଛୋଟ ଛୋଟ ହେଇଥିବାରୁ

0: ଯାହାକି ଆମେ ବାଇଲ ସହିତ ମିଶିକରି ମୁଣିଲେ ସମାନ ଭାବରେ ପଡ଼ବା ଆଜ୍ଞା। ଆରୁ ମାଟ ଭିତରେ ଅଧିକ ଗାଡ଼ାରେ ପଡ଼ିଲେ ବି ବିହନ ଗଜା ନେଇ ହୁଏ, ତେଣୁକରି ତା ଉପରେ ଦୃଷ୍ଟି ରଖିକରି ଆମକେ ଉପରେ ଉପରେ ବିହନ ପକାବାକେ ପଡ଼ବା ଆଜ୍ଞା।
1: ତ ଆଜ୍ଞା, ଇଟା ତ ଆପଣ ସୁନ୍ଦର ଭାବରେ ବୁଝେଇ ଦେଲେ କେନ୍ତା କରି ଆମେ ଜମି ପ୍ରସ୍ତୁତ କରମା। ତ ଆଜ୍ଞା, ସବୁ ଚାଷ ଭଳିଆ ତ ଆମର ସୋରିଷ ଚାଷରେ ବି ଗୋଟେ ଖତର ଆବଶ୍ୟକ ଅଛି
0: ଆଜ୍ଞା।
1: ତ ଆମେ କେନ୍ତା କରି ଖତ ସାର ପ୍ରୟୋଗ କଲେ ଆମର ସୋରିଷ ଚାଷ ଠିକ ହିସାବରେ ହେଇପାରବା ସେ ବିଷୟରେ କହନ ଆଜ୍ଞା।
0: ଦେଖନ୍ ଆଜ୍ଞା, ସୋରିଷ ଚାଷ ଲାଗି ଏକର ପ୍ରତି 25 କେଜି ୟୁରିଆ, 75 କେଜି SSP ବା ସିଙ୍ଗଲ ସୁପର ଫସ୍ଫେଟ୍, ଆର 20 କେଜି ପଟାସ ସାର ଦରକାର କରସି ଆଜ୍ଞା।
1: ଆଜ୍ଞା,
0: ତ ବିହନ ବୁଣିଲା ବେଳେ ଯେତେ ଆମର SSP ଅଛି ସବକେ ଆର ପଟାସକେ ସବକେ ଏକାମାଡ଼େ ଦେଇ ଦିଆ ହେବ ଆଜ୍ଞା। ଆର 3 ସପ୍ତାହ ପରେ ୟୁରିଆ ସାର ଆମେ ଦେଇକରି ପାଣି ମଡ଼େଇ ଦେମା, ଯାହାଦ୍ୱାରା କି ଅମଳଟା ବଢ଼ିଯିବ ଆଜ୍ଞା। ବିଶେଷ ଖତ ସାର ନେଇ ଲାଗେଇତି ପ୍ରଥମ ବୁଣିଲା ବେଳେ ଏକା ଆମକେ ସବୁ SSP ଆର ସବୁ ୟୁରିଆକେ ଦେଇଦେବାର ପଡ଼ବା। 3 ସପ୍ତାହ ପରେ ଗଛ 21 ଦିନ ହେଲା ପରେ ଆମକେ ୟୁରିଆ ଟିକେ ପ୍ରୟୋଗ କରିବାର ପଡ଼ବା ଆଜ୍ଞା।
1: ତ ଆଜ୍ଞା, ଆପଣ ତ ଜାଣିଛନ୍ ଯେ ଆମର ସବୁ ଚାଷରେ ପାନ୍ ଗୋଟେ ମୁଖ୍ୟ ଜିନିଷ, ବିନା ପାନ୍ରେ ଚାଷ ନେଇ ହେଇପାରେ। ଆଉ ଗୋଟେ କଥା ହେଲା ଆଜ୍ଞା, ଆମର ଚାଷ ନେ ଯେ ଘାସ ଗୋଟେ ମୁଖ୍ୟ ସମସ୍ୟା ଆଜ୍ଞା। ଯଦି ଆମେ ଯେତେ ସୁନ୍ଦର କରି ଆମେ ଚାଷବାସ କଲେ, ଆମେ ଯଦି ଘାସକେ ଯଦି ନିୟନ୍ତ୍ରଣ ନେଇ କର୍ମା, ଘାସକେ ଯଦି ନେଇ ବାଛ୍ମା, ବେଲେ ଚାଷବାସ ଠିକ୍ ହିସାବରେ ହେଇ ନେଇପାରେ। ତ କରା ଆଜ୍ଞା, ଇନେ କହନ୍ ଯେ ଆମେ ଇ ସୋରିଷ ଚାଷରେ କେନ୍ତା କରି ଜଳସେଚନ କଲେ ଆମେ ଉପକାର ପାଇପାର୍ମା, ଆଉ କେନ୍ ପ୍ରଣାଳୀରେ ଆମେ ଘାସ ଯଦି ବାଛ୍ମା ତେବେ ଆମର ଇ ଚାଷଟା ଅଧିକ ଆମଦାନୀ ହେବା ଆଜ୍ଞା।
0: ଆଜ୍ଞା ଦେଖୁନ୍, ଗୋଟେ କଥା ହେଲା ଆମେ ଦେଶୀ ଉପାୟରେ ଘାସକେ ବାସୁଁ, ଯେନ୍ଟାକି ବିହନ ଗଜା ହେଇସାରିଲା ପରେ ଘାସ ବି ବାହାରସି, ବିହନ ବି ବାହାରସି, ଗଜା ହେସି, ତ ସେଟା ହେଲା ଦେଶୀ ଉପାୟ। ତାର୍ ବାଦରେ ରାସାୟନିକ ଉପାୟ ଅଛି। ରାସାୟନିକ ଉପାୟ ହେଲା ଆଜ୍ଞା, ବିହନ ବୁଣବାର ତାର ଆରକର ଦିନେ ବା ତାର ପରବର୍ତ୍ତୀ ଦିନେ ବୋଲି ଯେନ୍ଟା ଆମେ କହୁଛୁଁ, ଏକର ପ୍ରତି 1200 ml ଷ୍ଟମ୍ପ କିମ୍ବା ନେହେଲେ ଲାସୋ 600 ml, ନେହେଲେ 800 ml ସାଟନ୍, ଇ 3ଟା ଔଷଧ ଅଛେ ଆମର ସୋରିଷ ଲାଗି ଆଜ୍ଞା। ତ ଏଇଟା 400 ଲିଟର ପାଣିରେ ମିଶେଇ କରି ଇଟାକେ ଆମେ ସ୍ପ୍ରେ କଲେ ଘାସଟା ଦମନ ହେଇଯାଇସି, ତାର ଅର୍ଥ ସୋରିଷଟା ଗଜା ହେବା, ଘାସ ଗଜା ନେଇ ହୁଏ। ସୋରିଷ ବୁଣିଲା ତା ଆର ଦିନ ଏଇଟା ଦେବାର ଅଛି। ଘାସ ମରା ଔଷଧ ପ୍ରୟୋଗ ବେଲେ ମାଟିର ବତର ଥିବା ଦରକାର ଆଜ୍ଞା। ଆର ଏଠି ଚାଷୀ ଭାଇମାନେ ନିକଟସ୍ଥ ଗ୍ରାମ୍ୟ କୃଷି କର୍ମଚାରୀକେ ଏଇଟା ଟିକେ ପଚାରିଲେ ଆଉ ଟିକେ ଭଲ ହେତା। ଘାସ ମରା ଯେହେତୁ ଗୋଟେ ଟେକ୍ନିକାଲ ଜିନିଷ, ତ ନିକଟସ୍ଥ କୃଷି ଅଫିସର କିମ୍ବା କୃଷି କର୍ମଚାରୀ ସାଙ୍ଗେ ଟିକେ ଯୋଗାଯୋଗ କରି ଏଇଟା କରିବା କଥା।
1: ତ ଆଜ୍ଞା, ଏଇଟା ତ ସୁନ୍ଦର ଭାବରେ କେନ୍ତା କରି ଜଳସେଚନ ହେଇପାରବା, କେନ୍ତା କରି ଘାସ ମାରିପାରମୁ ସେ ବିଷୟରେ କହିଲେ ଆଜ୍ଞା। ତ ସବୁ ଚାଷରେ ତ ଗୋଟେ ସମସ୍ୟା ଅଛି ଆଜ୍ଞା, ରୋଗ ପୋକର ସମସ୍ୟା ଆଜ୍ଞା। ତ ନିଶ୍ଚିତ ଭାବରେ ଆମର ଏଇ ସୋରିଷ ଚାଷରେ ବି ରୋଗ ପୋକର ସମସ୍ୟା ଥିବା। ତ କର ଆଜ୍ଞା, ଇନେ ଆମର ଚାଷୀ ଭାଇମାନଙ୍କୁ ଆପଣ କହନ୍ ଯେ ଏଇ ଯେନ୍ ସୋରିଷ ଚାଷ ଯେନ୍ମାନେ ବି କରୁଛନ୍, ସେମାନେ ଏଇ ରୋଗ ପୋକ କେନ୍ତା କରି ନିୟନ୍ତ୍ରଣ କରିପାରିବେ ସେ ବିଷୟରେ କହନ ଆଜ୍ଞା।
0: ଫସଲ ଅଛି ବୋଲି ତ ରୋଗ ପୋକ ଅଛି ଆଜ୍ଞା, ତ ତଥାପି ଏଇଟା ଆମର 100 କୋଡ଼ିଏରୁ 130 ଦିନିଆ ଫସଲ ଗୋଟେ ସୋରିଷ। ଏଥିରେ ଯୌ ପୋକ, କରତିଆ ମାଛି ଆର ପାଉଁଶିଆ ରୋଗ, ଏଇ 3ଟା ହଉଛନ୍ ମୁଖ୍ୟ ଆଜ୍ଞା। ତ ସବୁଠୁ ଗୁରୁତ୍ୱ ରୋଗ ହେଲା ଯୌ ପୋକ। ଯୌ ପୋକ ଆମର ସୋରିଷକେ ବେଶୀ କ୍ଷତି କରିଥିସି। ଏମାନେ ଗଛର କଅଁଲିଆ ପତର, ଡାଲ, ଛୁଇଁ, ସୋରିଷ ଛୁଇଁ ଉପରେ ରହିକରି ରସ କି ଘିଚସନ୍, ଯାହାର ଲାଗି ଗଛ ରୋଗିଆ ହେଇଯାଇସି, ପତର ଶୁଖିକରି ମୁଡ଼ି ମୁଡ଼ି ହେଇଯାଇସି, ଆକ୍ରାନ୍ତ ଗଛରେ ଛୁଇଁ ନାଇଁ ଧରେ ଆର ଅମଲ ମଧ୍ୟ କମିଯାଇସି ଆଜ୍ଞା। ସେଥିର୍ ଲାଗି ତାର ଗୋଟେ ଜିନିଷ ଆମେ ଜାଣିବାକୁ ପଡ଼ବା ଆଜ୍ଞା, ଟେକ୍ନିକ୍ ଅଛେ। ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ଆମେ ସୋରିଷକେ ବୁଣି ଦେବାର ପଡ଼ବା
1: ଆଜ୍ଞା,
0: ଯାହାଦ୍ୱାରା କି ପୋକର ପ୍ରାଦୁର୍ଭାବ କମିଯାଇସି। ଇ ପୋକକେ ଦମନ କରିବା ଲାଗି ଏକର ପ୍ରତି 400 ml ରୋଗର ବା ଏକର ପ୍ରତି 50 ml ଇମିଡ଼ାକ୍ଲୋପିଡ଼ ଗ୍ରୁପ୍ର ଔଷଧ ମାନେ ଯଦି ଆମେ ଝିଟ୍ମା, ତାହେଲେ ଇ ଯୌ ପୋକଟା ନେଇ ଲାଗେ। ଆଉ ଗୋଟେ ହେଲା କରତିଆ ମାଛି। କରତିଆ ମାଛି ବୋଲେ କରତ ଭଳିଆ, ତା ଅର୍ଥ ଇ କାଟି ଦେସି ଗଛକେ
1: ଆଜ୍ଞା।
0: ତ ଇ ଫସଲର କ୍ଷତି ବି ବହୁତ କରସି, ଯାହାଦ୍ୱାରା କି ଗଛର କଅଁଳିଆ ପତର, ଫୁଲ ଫଲ ଆଦି କି ଖାଇକରି ନାଡ଼ୁ କରିଦେସି। କରତିଆ ମାଛିକେ ଦମନ କରିବାର ଲାଗି ଆମେ ବି 400 ml କ୍ଲୋରୋପାଇରିଫସ୍ କିମ୍ବା 200 ଲିଟର ପାଣିରେ ସ୍ପ୍ରେ କରିବାକୁ ପଡ଼ବା ଆଜ୍ଞା। ଆଉ ଏ 2ଟା ପୋକେ ଛାଡ଼ିକରି ଆଉ ଗୋଟେ ରୋଗ ଲାଗ୍ସି, ଯେନ୍ଟାକି ପାଉଁଶିଆ ରୋଗ। ଇ ରୋଗ ଦେଖାଦେଲେ ପ୍ରଥମରେ ଗଛର ତଲ ପତର ଆଡ଼ୁ ଉପରକେ ବ୍ୟାପ୍ସି ଆର ବାଦାମୀ ବା ହଳଦିଆ ରଙ୍ଗର ଦାଗ ଦେଖାଦେସି, ଯାହାର ଫଳରେ ଗଛରେ ଫୁଲ ଫଲ ନାଇଁ ଧରେ। ଆଉ ଇଟାକେ ଛଡ଼ାବାର ଲାଗି 200 ଗ୍ରାମ ବାବିଷ୍ଟିନ୍ ବା ଧାନୁଷ୍ଟିନ୍ ଏକର ପ୍ରତି 200 ଲିଟର ପାଣିରେ ଆମେ ସ୍ପ୍ରେ କଲେ ଆଜ୍ଞା, ଇ ପାଉଁଶିଆ ରୋଗ ବି ଦମନ ହେଇପାରସି।
1: ଏଇଟା ତ ସୁନ୍ଦର ଭାବରେ ବୁଝେଇ ଦେଲେ ରୋଗ ପୋକ ଆମେ କେନ୍ତା କରି ନିୟନ୍ତ୍ରଣ କରିପାରମା। ତ ଇନେ ଗୋଟେ ମୁଖ୍ୟ ଜିନିଷ ଆଜ୍ଞା, ଯେ ଆମେ ଚାଷ ତ କରିଦେମା, କିନ୍ତୁ ଯେତେବେଳେ ଠିକ୍ ହିସାବରେ ଆମେ ଅମଳ ନେଇ କରିପାରମା ବେଲେ ଚାଷର କିଛି ମୂଲ୍ୟ ନେଇ ରହେ। ତ କର ଆଜ୍ଞା, ଇନେ କହନ୍ ଆମେ କେନ୍ତା କରି ଅମଳ କଲେ ଆମ ଚାଷଟା ଆମେ 16 ଅଣା ପାଇପାରମା ଆଜ୍ଞା।
0: ଆଜ୍ଞା, ଅମଳ ମାନେ ହେଲା ଆମର ଯେତେବେଳେ ଗଛରେ ଛୁଇଁ ଶୁଖି ଯାଉଛେ ସେ ଟାଇମ୍ରେ ଆମକୁ ଅମଳ କରିବାର ପଡ଼ବା। ବେଶୀ ଜଗଲେ ବି ଛୁଇଁ ଫାଟିକରି ଆମର ମଞ୍ଜିଟା ନଷ୍ଟ ହୋଇଯିବା, ତେଣୁ ଆମେ ଗଛ ଦେଖିଲା ଯେ ଛୁଇଁ ଶୁଖି ଯାଉଛେ ସେ ଟାଇମ୍ରେ ଆମେ ତାକେ ତୁଳି ଦେବା ଦରକାର। ଆର ଗୋଟେ ଏକର ଜମିରୁ ଉନ୍ନତ କିସମ ଯଦି ହେଇଛେ ମାନେ 4ରୁ

0: 5 କ୍ୱିଣ୍ଟାଲ ମଞ୍ଜି ବାହାରସି ଆଉ ଶଙ୍କର କିସମ ବା ହାଇବ୍ରିଡ୍ କିସମ ହେଇଛେ ମାନେ 7-8 କ୍ୱିଣ୍ଟାଲ ସୋରଷ ମିଲ୍ସି। ତ ଏଥିରେ ଲାଭ କ୍ଷତି ଅଛି ଆଜ୍ଞା ଦେଖନ୍, ଗୋଟେ ଚାଷୀ ଯଦି ଏକର ପ୍ରତି 4,000-5,000 ଟଙ୍କା ଖର୍ଚ୍ଚା କରବା ଏକରକେ, ତ ସେ 12,000-14,000 ଟଙ୍କା ଏକର ପ୍ରତି ପାଇବା 120-130 ଦିନ ଭିତରେ। ତ ଯେହେତୁ ଏଇଟା ଆମର ଗୋଟେ ମସଲା ଜାତୀୟ ଫସଲ, ଆର ଆମର ଏଇ କଳାହାଣ୍ଡିରେ ଧାନ ପ୍ରତି ବେଶୀ ଗୁରୁତ୍ୱ ଦଉଛନ୍, ମୁଗ ବିରି ପ୍ରତି ଦଉଛନ୍, ଏ ମସଲା ଜାତୀୟ ଆଉ ଏ ତୈଳବୀଜ ଜାତୀୟ ପ୍ରତି ଟିକେ ଧ୍ୟାନ କମେଇ ଦଉଛନ୍। ତେଣୁ ଏଇଟାର ଡିମାଣ୍ଡ ଅଛି ଆଜ୍ଞା। ଆମେ ଯଦି ସୋରଷ, ସୂର୍ଯ୍ୟମୁଖୀ, ଅଲସି ଇ ଚାଷ ମାନେ କରିବସମା, ତ ଇତାର ବି ଗ୍ରାହକ ବହୁତ ଅଛନ୍। ହେନ୍ତା ନାଇଁ ଭାବବା କଥା ଯେ ଇତାର ଗ୍ରାହକ ନାଇଁ, ନା ଇତାର ବି ବହୁତ ଡିମାଣ୍ଡ ଅଛି ଆଜ୍ଞା।
1: ତ ଯାହା ହଉ କର ଆଜ୍ଞା, ଆଜି ଆପଣ ଆମର ବୈଠକକେ ଆସିଲେ ଆଉ ଉନ୍ନତ ପ୍ରଣାଳୀରେ କେନ୍ତା କରି ସୋରଷ ଚାଷ ହେଇ ପାରବା ସେ ବିଷୟରେ କହିଲେ। ସେଥିଲାଗି ଅନୁଷ୍ଠାନ ତରଫରୁ, ଆକାଶବାଣୀ ତରଫରୁ ଆଉ ଶ୍ରୋତା ବନ୍ଧୁମାନଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆର ଜୁହାର ଆଜ୍ଞା।
0: ଜୁହାର ଆଜ୍ଞା।
2: ଶୁଣିଲି ନାନୀ?
3: ହଁ
2: ଦଦା, ଯେନ୍ ହିସାବେ ଗୋଟେ ଗୋଟେ କରି ପଚରେଇ ନେଲେ ଆର ଆଜ୍ଞା ପୁଣି ସବୁ ଜିନିଷ କହିଦେଲେ ହୋ,
3: ହଁ
2: ଚାଷବାସର କଥା ସବୁ କହିଲେ, ଇଟା କେ ଖାଲି ଶୁଣିଲେ ନେଇ କି ପଏଣ୍ଟ କେ ପଏଣ୍ଟ ଆର ଗଏଣ୍ଟ କେ ଗଏଣ୍ଟ ବାନ୍ଧି କରି କାମେ ଲଗାବାର କଥା।
3: ବାହ, କଥା ପଦେ କହିଲୁ, ହଁ ଗଏଣ୍ଟ କେ ଗଏଣ୍ଟ ବାନ୍ଧିଲୁ ବୋଲେ ଆଗକେ ଜୋଟ ହେବା।
2: ହଏ ହଏ ହଏ ଯେ ନାନୀ, ଆର ଗୋଟେ ଜିନିଷ ରହିଲା।
3: ହଏ କାଇଁଟା? ମୁଇଁ ଗୋଟେ ଚାଷୀ ଦଦାର ସାଙ୍ଗେ କଥା ହେଇଛେ ନା,
2: ହଁ
4: ପନିପରିବା କରୁଛନ୍। ଆଚ୍ଛା, ଆପଣ ଯେନ୍ ପନିପରିବା ଚାଷ କରୁଛନ୍ ଆର ବିଭିନ୍ନ ପ୍ରକାର ଚାଷ କରୁଛନ୍, ତେନେ ଆପଣଙ୍କ ସହଯୋଗ କରୁଛନ୍ ଆପଣଙ୍କର ପରିବାର?
5: ହଁ, ମୋ ପରିବାର ସହଯୋଗ କରୁଛନ୍।
4: ଆଉ ଆଜିକାଲି ଲୋକମାନେ ମିଳିବାର ଖୁବ ଅସୁବିଧା ହଉଛେ, ଏଇ ଜିନିଷ ଆପଣ ଉପଲବ୍ଧି କରିଛନ୍?
5: ହଁ, ବହୁତ ଅସୁବିଧା ହଉଛେ, ଲୋକ ମିଳିବାଟା ବହୁତ ଅସୁବିଧା ହଉଛେ। କାହା କାହା କହିଥିମୁ ହଁ କରିଦେବେ, ତାପରେ ଆଉ ଗୋଟେ ଭଲ ବୋଲେ ପନିପରିବା ମାଟି କାମ କରବାର ଲାଗି ତାଙ୍କେ ଏଇଟା କରି ସେ ଅଲଗା ଆଡ଼େ ଆର ଭାଗିଯିବେ, ହେନ୍ତା ହେଇଯାଉଛେ।
4: ସେତେବେଳେ ଆପଣ କାଣା କରୁଛନ୍ ଏଇ ସବୁ ସମୟ?
5: ନିଜେ ସବୁ କିଛି କରସୁ, ନିଜ ପରିବାରକୁ ଧରିକରି ଯାଇ କରି ସବୁ କିଛି କୁଡା କୁଡି ଏତେ ଯାହା କିଛି ପାଣି ପୁଣା ଦିଆ ବି କରସୁ। ଆରେ
4: ନିଜେ ଉଦ୍ୟୋଗ କଲେ ଆପଣ ବହୁତ କିଛି ଲାଭ ପାଇପାରିବେ।
5: ହଁ,
4: ଏଇ ସବୁ ବିଷୟରେ, ଚାଷ ବିଷୟରେ ଆପଣଙ୍କର କୌଣସି ଅସୁବିଧା ହେଲେ କି କୌଣସି ସମସ୍ୟା ହେଲେ ଆପଣ କେନୁ ଏ ବିଷୟରେ ଜ୍ଞାନ ପାଇସନ୍ କି କାହାକେ ପଚାରିସନ୍?
5: ମ୍ୟାଡ଼ାମ, ମୁଁ ଯାଇଥିଲି ମୁଇଁ ଏ ଚାଷ ବିଷୟରେ, ଆରୁ ସେ ନୁ ଏକା ଟ୍ରେନିଂ ନେଇଛେ ଆର ମୋ ସାର୍ଟିଫିକେଟ୍ ବି ଅଛେ।
4: କେନ୍କେ ଯାଇଥିଲେ ଆପଣ ଟ୍ରେନିଂ ନବା କାଜେ?
5: ଏଟା ସମ୍ବଲପୁର ଯାଇଥିଲି ଗୋଟେ ଥର, ଆର ଦୁଇ ନମ୍ବର ଥର କୋରାପୁଟ ଯାଇଥିଲି।
4: ଆଚ୍ଛା, ଚାଷ ଉପରେ ବି ଆପଣ ଟ୍ରେନିଂ ନବାକେ ଯାଇଛନ୍?
5: ହଁ।
4: କେନ୍ ମାଧ୍ୟମରେ ଆପଣ ଟ୍ରେନିଂ ନବାକେ ଯାଇଥିଲେ?
5: ହଁ, ଆମର ଜଣେ ରେଡ଼ି ସାର୍ ବୋଲିଥିଲେ କେସିଙ୍ଗାର, ସେ ତାର ନେ ଆମେ ଚାଷ ବିଷୟରେ ତାଙ୍କ ମେଡିସିନ ପତ୍ର ସବୁ କିଛି ଆଣୁଥିଲୁ, ଆମେ କଣ୍ଟିନ୍ୟୁ ଆଣିଥିଲୁ। ତ ଆମର ବହୁତ ମେଡିସିନ ଆଣିବା ଦ୍ୱାରା ସେ ଆମର ଲିଷ୍ଟ କରିଥିଲେ ଯେ ସେ ଟ୍ରେନିଂ ଯିବା ପାଇଁ।
4: ସେ ଟ୍ରେନିଂ ରେ ଆପଣ କି କାଣା କାଣା ଶିଖେଇଲେ?
5: ସବୁ ଶିଖେଇଲେ, ଆମର କେନ୍ତା କର କେଜବଲ କରାଯିବା, କେନ୍ତା କର ଧାନ ଚାଷ କରାଯିବା, କେନ୍ତା ଟମାଟର କରାଯିବା, କେନ୍ତା ବାଇଗଣ କରାଯିବା, କେନ୍ତା ତାର ଗଛ ଭଲ ରହିବା, ଫଲ କେନ୍ତା ଫଳବା, ଏସବୁ କିଛି ଆମକୁ ଶିଖେଇଲେ, ଟ୍ରେନିଂ ଦେଲେ।
4: କଣ ଆଗରୁ ଯେନ୍ ଚାଷ କରୁଥିଲେ, ଟ୍ରେନିଂ ନେଇକି ଆସିଲା ପରେ ଯେନ୍ ଚାଷ କଲେ, ସେଥିରେ କିଛି ଫରକ ଦେଖିଲେ କେ?
5: ହଁ, ଫରକ ଅଛି ମ୍ୟାଡମ।
4: କାଣ ଫରକ ଅନୁଭବ କଲେ ଆପଣ?
5: ଅନୁଭବ କଲୁ, ଆମେ ଦେଖ, ଆମେ ଯେନ୍ ଟାଇମରେ ଆମେ ଚାଷ କରୁଥିଲୁ, ଆମର ଗଛ ଛୋଟ ଛୋଟ ହଉଥିଲା, ନେଇ ବଢି ପାରୁଥାଇ, ଫଲ କମ ଧରୁଥିଲା।
4: ହଁ,
5: ଆମେ ଯେନ୍ ଟ୍ରେନିଂ କଲୁ, ଆସିଲୁ, ଯେନ୍ ସବୁ କିଛି ମେଡିସିନ ମାନେ ଆମେ ତାକେ ୟୁଜ୍ କଲୁ, ୟୁଜ୍ କଲା ପରେ ଆମର ଚାଷ ଟିକେ ଭଲ ହେଲା, ଦୁଇ ପଇସା ଟିକେ ପାଇଲୁ, ଅଧିକ ଯେନ୍ତା 4 ହେବା କଥା ଫଲ ସେନେ 6 ହେଇଗଲା।
4: ଓହୋ, ଆପଣ ଇ ଟ୍ରେନିଂ ଦେଇକି ଆଇଲା ପରେ ଆପଣଙ୍କର ଚାଷରେ ଉନ୍ନତି ହେଇଛେ ଆର ଯାହାଦ୍ୱାରା ଆପଣଙ୍କର ଆର୍ଥିକ ଲାଭ ବି ହଉଛେ?
5: ହଁ, ଆର୍ଥିକ ଲାଭ ବି ହଉଛେ।
4: ବହୁତ ଭଲ କଥା କହିଲେ। ଏ ଟ୍ରେନିଂ ଆପଣ କେତେ ଥର ଗଲେନ?
5: ମ୍ୟାଡ଼ାମ, ମୁଁ 2 ଯାଇଛେ।
4: ହଁ,
5: ଯେନ୍ ମାଣ୍ଡିଆ ଅଛେ, ମାଣ୍ଡିଆ?
4: ହଁ,
5: ମାଣ୍ଡିଆ ଗୋଟେ ପ୍ରକୃତିରେ କାଁ ଜିନିଷ, ଆମେ ଧାନ ଖାଲି ଖାଉଛୁ, ମାଣ୍ଡିଆ କେନ୍ତା ଚାଷ କରମା ଆର ମାଣ୍ଡିଆ କାଁ ଜିନିଷ, ଆମ ଦେହ ପ୍ରତି କାଣା ହଉଛେ ମାଣ୍ଡିଆ, ସେ ସବୁ କିଛି ଶିଖେଇଲେ। ମାଣ୍ଡିଆ ଖାଇବା ଦ୍ୱାରା ଆମ ଦେହର ଯେନ୍ ସୁସ୍ଥତା ଅଧିକ ରହୁଛେ। ଖରାଦିନେ ଆମେ ଖାଲି ଭାତ ଖାଉଛୁ କିମ୍ବା ରୁଟି ଖାଉଛୁ, ଏ ସବୁ କିଛି କରୁଛୁ, ତା ପ୍ରତି ଆମ ଦେହ ଟିକେ କ୍ଷତିକାରକ। ଆର ମାଣ୍ଡିଆ ଯେନ୍ ଖାଇମୁ ଖାଲି 2 କଣ୍ଟିନ୍ୟୁ, ଆମେ ଖରାଦିନେ ମାଣ୍ଡିଆ ଖାଇମୁ ବୋଲେ ଆମ ଦେହ ନେତେ ସୁସ୍ଥ ରହିବା, ଆହୁରି ଆମ ରକ୍ତର ଯେନ୍ ସଞ୍ଚାଳନ ସେଟା ଠିକ ରହିବ ବୋଲି କହିଥିଲେ।
4: ଆଗକେ ଚାଷ କେ ନେଇକିନା ଆପଣଙ୍କର କିଛି ସ୍ୱପ୍ନ ଅଛେ?
5: ହଁ, ମୋ ସ୍ୱପ୍ନ ଅଛେ, ଏବେ ଯେନ୍ତା ଅଧା ଲୋକ ମୁଁ ଦେଇପାରୁଛେ ମାର୍କେଟରେ, ସମସ୍ତେ ମୁଁ ଯଦି ଦେଇପାରବି ବୋଲେ ଆଉ ଟିକେ ମୋର ଗର୍ବ କଥା ବୋଲି ଭାବିଛେ ମୁଁ ଆଗକେ।

0: ମାର୍କେଟ କେ ଯେତିକି ଯୋଗେଇ ପାରୁଛନ୍ ତା ନୁ ଅଧିକ ଯୋଗେଇବାକେ ଚାହୁଁଛନ୍। ଆପଣ ଏତିକି ସମୟ ଧରି ଆମକେ ଏତେ ଚାଷ ବିଷୟରେ କହିଲେ, ଆଶା କରୁଛୁ ଆଗକେ ଆପଣ ଚାଷ କେ ନେଇକିନା ଯେନ୍ ଯେନ୍ ସ୍ୱପ୍ନ ଦେଖିଛନ୍ ସବୁ ଆପଣଙ୍କର ପୂର୍ଣ୍ଣ ହଉ। ଧନ୍ୟବାଦ।
1: ଶୁଣିଲି ନାନୀ, ତୁଇ ଫୁନି ଯେନ୍ ହିସାବରେ ଚାଷୀ ଦଦାକେ ସବୁ ପଚରେଇ ନେଲୁ, ହଁ ବନେ କରି ଚାଷୀ ଦଦା ସବୁ ଉତ୍ତର ଦେଲେ, ତାଙ୍କର କଥା ସବୁ କହିଲେ, ହଁ ଯେ ତୁଇ ତ ଧନ୍ୟବାଦ ଦେଇଛୁ ନା ଚାଷୀ ଦଦାକେ ବନୁ, ହଁ ମୁଇଁ ଫୁନି ଗୁଟେ ଧନ୍ୟବାଦ ଦଉଛେ।
2: ଯେ ବାବୁ ଚୈତୁ,
1: ହଁ
2: ତୁଇ ଆର ମୁଇଁ ଆଜି ଏରେ ପହିଲା ଗପଲୁ ଯେ, ଗପଲୁ ଯେ ଗପୁଛୁ ନା ବୋଲ ତ।
1: ହଏ ପରେ ବଡା ଦିନ ଗଲା ତ ସାଙ୍ଗେ ନେଇ ଗପି ଥେଇ ତ ଆଜି ଆର ସମିଆ କାର ଦେଖୁଛେ ତାକେ,
2: ହଁ ହେତିକା ଯେ ଦେଖ ସମିଆ ତ ଟିକ ଟିକ କରି କରି କହିଲା ନ ଜିମା ନା ବୋଲି କରି, ବୈଠକ ଛାଡ଼ମା ନ ବୋଲି କରି।
1: ହଏ ହଏ ଜିମା ଜିମା,
2: ହଁ ହଁ
1: ଯେ ଗଲା ହେଲା ବେଲକେ ଆମକେ ଯେତକି ଚାଷୀ ଦଦା କକା ବୋବା ମା ଭଏନ ଯେତକି ଶ୍ରୋତା ବନ୍ଧୁ ଶୁଣୁଛନ୍ ସବକେ ଚୈତୁ ଦଦା
2: ଆର ଲକ୍ଷ୍ମୀ ନାନୀ
1: ଜୁହାର।

0: ପ୍ରଚାର କଲୁ ଚାଷୀ ଓ ଚାଷୀ ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ଆକାଶବାଣୀ ଭବାନୀପାଟଣା। ଏଥର ପ୍ରଚାର କରୁଛୁ ଗୀତ ଓ ଗଜଲ କାର୍ଯ୍ୟକ୍ରମରେ କେତୋଟି ହିନ୍ଦୀ ଗୀତ। ତା ପୂର୍ବରୁ ଏହି ଛୋଟ ବିଜ୍ଞାପନ ବିରତି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: କାର୍ଯ୍ୟକ୍ରମର ପ୍ରଥମେ ତେରି ରାହତ ମେ ଏହି ଗୀତଟି ହରି ଆନନ୍ଦଙ୍କ କଣ୍ଠରେ।

କାର୍ଯ୍ୟକ୍ରମ ଶେଷରେ ପରିବେଷଣ କରିଛନ୍ତି ସୁଖଦେବ। ଗୀତଟି ହେଲା ପଞ୍ଜାବୀ କୁଡ଼ି ଗରମ ଗରମ।

0: ప్రచార్ కలు గీత్ ଓ ଗଜଲ କାର୍ଯ୍ୟକ୍ରମରେ କେତୋଟି ହିନ୍ଦୀ ଗୀତ। ଶିଳ୍ପୀମାନେ ଥିଲେ ହରିଆନନ୍ଦ, ପଙ୍କଜ ଉଦାସ ଓ ସୁଖଦେବ। ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ ଆଞ୍ଚଳିକ ଗୀତ କ୍ରମରେ କଳାହାଣ୍ଡିଆ ଗୀତ। ପରିବେଷଣ କରିଛନ୍ତି ନବୀନ କୁମାର ଗାଗ ଏବଂ ସାଥୀ। ଶୁଣିପାରିବେ ଏହି ଛୋଟ ବିଜ୍ଞାପନ ବିରତି ପରେ।
1: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: କାର୍ଯ୍ୟକ୍ରମରେ ପ୍ରଥମେ ଶିଳ୍ପୀଙ୍କ କଣ୍ଠରୁ ହାତୀ କାନ ଦରପନ ଗୀତଟି।

ପରବର୍ତ୍ତୀ ଗୀତଟି ଶିଳ୍ପୀଙ୍କ କଣ୍ଠରେ ମନ୍ଗଟି ପାଉଁଛି ଏଇ ଗୀତଟି।

ପାଣି ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମେ କଥାଚିତ୍ର ଘରରୁ ଆପକି ଆଖୋ ମେ କୁଚ୍ ଗୀତଟି। ଗୀତ ରଚନା ଗୁଲଜାର, ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ବର୍ମନ, ଦ୍ୱୈତକଣ୍ଠରେ ପରିବେଷଣ କରିଛନ୍ତି କିଶୋର କୁମାର ଓ ଲତା ମଙ୍ଗେସ୍କର।

ବର୍ତ୍ତମାନ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ କାର୍ଯ୍ୟକ୍ରମରେ ଏଥର କଥାଚିତ୍ର ଘରା ଅଣ୍ଡାରୁ ଗୀତ ଏକ ଅକେଲା ଇସ୍ ସେହର ମେ ନକ୍ସ ଲାଲପୁରୀଙ୍କ ରଚିତ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଜୟଦେବ। କଣ୍ଠଦାନ କରିଛନ୍ତି ଭୂପିନ୍ଦର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି କଥାଚିତ୍ର ଗୋଲମାଲରୁ। ଗୀତଟି ହେଲା ଗୋଲମାଲ ହେ ଭାଇ ସବ୍ ଗୋଲମାଲ ହେ। ଗୀତ ରଚନା ଗୁଲଜାର, ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ବର୍ମନ, ଦ୍ୱୈତକଣ୍ଠରେ ପରିବେଷଣ କରିଛନ୍ତି ଆର୍ ଡି ବର୍ମନ ଓ ସପନ ଚକ୍ରବର୍ତ୍ତୀ।

0: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଚଲତେ ଚଲତେ ୟୁ ହିଁ କଥାଚିତ୍ର ପକିଜା ଗୁଲାମ ମହମ୍ମଦ ସଙ୍ଗୀତରେ ସଜାଇଥିବା ବେଳେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର। ଶୁଣିପାରିବେ ଏହି ଛୋଟ ବିଜ୍ଞାପନ ବିରତି ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: କାର୍ଯ୍ୟକ୍ରମରେ ଏଥର ଗୀତଟି ଲତା ମଙ୍ଗେସ୍କରଙ୍କ କଣ୍ଠରୁ।

କାର୍ଯ୍ୟକ୍ରମ ଶେଷରେ ମଗଲ ଇ ଆଜମ କଥାଚିତ୍ରର ଏ ଇସ୍କ ଇଏ ସବ୍ ଦୁନିଆ ବାଲି ଗୀତଟି ଲତା ମଙ୍ଗେସ୍କରଙ୍କ ଠାରୁ।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। ଏଥର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ। ପରିବେଷଣ କରିଛନ୍ତି ପଣ୍ଡିତ ଅଜୟ ପହନକର ଓ ସାଥୀ ଶିଳ୍ପୀ। ପରିବେଷଣ କରିଛନ୍ତି ରାଗ ଠୁମରି ମିଶ୍ର ପାହାଡ଼ି ଓ ରାଗ ବାଗେଶ୍ରୀ। ଶୁଣିପାରିବେ ଏହି ଛୋଟ ବିଜ୍ଞାପନ ବିରତି ପରେ।

0: ପ୍ରାଚାର କଲୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ। ଶାସ୍ତ୍ରୀୟ ଗାୟନ ପରିବେଷଣ କରିଥିଲେ ଶିଳ୍ପୀ ପଣ୍ଡିତ ଅଜୟ ପହନକର। ଶିଳ୍ପୀ ପରିବେଷଣ କରିଥିଲେ ରାଗ ଠୁମରି ମିଶ୍ର ପାହାଡ଼ି ଓ ରାଗ ବାଗେଶ୍ରୀ। ଆକାଶବାଣୀ ଭବାନୀ ପାଟଣା। ପରବର୍ତ୍ତୀ ପ୍ରସାରଣରେ ପ୍ରଥମେ ହିନ୍ଦୀ ଓ
1: ଆକାଶବାଣୀ ସମାଚାର କେ ସାଥ ମେ ବୈଷ୍ଣବୀ। प्रधानमंत्री नरेंद्र मोदी आज तीन देशों की यात्रा के दूसरे चरण में ऑस्ट्रेलिया के मेलबर्न पहुंचे। हवाई अड्डे पर ऑस्ट्रेलिया के मंत्री क्लेयर ओनिल ने प्रधानमंत्री की अगवानी की, उन्हें गार्ड ऑफ ऑनर भी दिया गया। मेलबर्न में सामुदायिक स्वागत समारोह में बड़ी

ଜାଣିନେବା ଆସନ୍ତାକାଲିର ପ୍ରଥମ ଅଧିବେଶନ ସମ୍ପର୍କରେ। ଆସନ୍ତାକାଲି ପ୍ରଥମ ଅଧିବେଶନରେ ସକାଳ 6:10 ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ମଳୟା ମଲ୍ଲିକ, ଫାଲ୍ଗୁନୀ ପାତ୍ର, ବିରଞ୍ଚି ନାରାୟଣ ବାହିନୀପତି, ସିମନ୍ତିନୀ ଶତପଥୀ ଏବଂ ଜିତେନ୍ଦ୍ରନାଥ ପଟ୍ଟନାୟକ। ସକାଳ 6:30 କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନରେ ସଚ୍ଚିଦାନନ୍ଦ ମଲ୍ଲିକ। 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସକାଳ 7:25 ଆଲୋଚନା ଜଳ ବିହୁନେ ସୃଷ୍ଟିନାଶ, ଜଳ ବହୁଳେ ସୃଷ୍ଟିନାଶ, ଆଲୋଚକ ବବ୍ରୁବାହନ ସୁନାନୀ। କାର୍ଯ୍ୟକ୍ରମ ଚାଷର କଥା ପ୍ରଚାର କରିବୁ ସକାଳ 7:40। ସକାଳ 7:45 ପ୍ରଚାର କରିବୁ ଗୀତ ଗୀତାଞ୍ଜଳିରେ ଭକ୍ତିଗୀତ, ଶିଳ୍ପୀ ବିନୋଦିନୀ ସାହୁଙ୍କ କଣ୍ଠରେ। ସକାଳ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀରେ ଭିତର ତଳ ସେବା, ଏ ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ବିଶେଷଜ୍ଞ ରବୀନ୍ଦ୍ରନାଥ ପ୍ରତିହାରୀ। କାର୍ଯ୍ୟକ୍ରମ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିବେ ସକାଳ 8:45। ଓଡ଼ିଆ କଥା ଚିତ୍ରର ଗୀତ ପ୍ରଚାର କରିବୁ ସକାଳ 9:00 ଓ ପରେ ପରେ 9:30 ପ୍ରଚାର କରିବୁ ହିନ୍ଦୀ କଥା ଚିତ୍ରର ଗୀତ। ସ୍ଥାନୀୟ ଖବର ଓ ମନଛୁଆ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ପୂର୍ବାହ୍ନ 10:10 ପ୍ରଚାର କରିବୁ ଖୋଲା ଝରକା। ଶ୍ରୋତାବନ୍ଧୁ, ଏଥିଲା ଆସନ୍ତାକାଲିର ପ୍ରଥମ ଅଧିବେଶନ ସମ୍ପର୍କିତ କାର୍ଯ୍ୟକ୍ରମ ସୂଚନା। ଶ୍ରୋତାବନ୍ଧୁ, ଏବେ ତ ସମୟ ହୋଇଯାଇଛି, ଚଳିତ ଅଧିବେଶନକୁ ଏଠି ରଖୁଛୁ। କାର୍ଯ୍ୟକ୍ରମ ସହ